ଆକାଶବାଣୀ ଭବାନୀପାଟଣା, ଆଜି ବୁଧବାର 1948 ଶକାବ୍ଦ ବୈଶାଖ 23 ଦିନ 2026 ମସିହା ମେ ମାସର 13 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜରେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ସକାଳ 5:58 ମିନିଟ୍।

ଏଥର ଆସନ୍ତୁ ଶୁଣିବା ଭକ୍ତିଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ତୃପ୍ତି ଦାସ ଏବଂ ଅକ୍ଷୟ ମହାନ୍ତି। ଗୀତ ରଚନା କରିଛନ୍ତି ଅକ୍ଷୟ ମହାନ୍ତି।

ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଭକ୍ତି ଗୀତଟି ଶିଳ୍ପୀ ଲକ୍ଷ୍ମୀନାରାୟଣ ବେହେରାଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଧର୍ମାନନ୍ଦ ବେହେରା।

ଶୁଣୁଥିଲେ ଭକ୍ତିଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତବିନ୍ଦୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚେତନା ଚିନ୍ତନ।

ସମ୍ପ୍ରତି ଶିକ୍ଷା ଗୁରୁ ଶିଷ୍ୟ ସମ୍ପର୍କ ଏବଂ ଆନୁଷଙ୍ଗିକ ପ୍ରସଙ୍ଗକୁ ନେଇ ଯେଉଁ ପ୍ରତିକୂଳ ମନ୍ତବ୍ୟ ଏବଂ ଚର୍ଚ୍ଚା ସାମ୍ନାକୁ ଆସୁଛି ତାହା ବ୍ୟକ୍ତିଗତ ଭାବରେ ମାନସିକ ଆଘାତ ପହଞ୍ଚାଉଛି।

ପରିସ୍ଥିତି ଅବିଶ୍ୱସନୀୟ ମନେ ହୁଏ। ଶିକ୍ଷାର ମାନରେ ହ୍ରାସ, ଗୁରୁ ଶିଷ୍ୟ ସମ୍ପର୍କରେ ଅବନତି ଭଳି ଆଲୋଚନା ସମାଲୋଚନା ମନକୁ ବ୍ୟଥିତ କରେ। ପ୍ରଶ୍ନବାଚୀ ଉଠେ, ଏହାର କାରଣ କ'ଣ? ସମୟର ଗତି ସହିତ ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆସିଛି। ଜନସଂଖ୍ୟା ବୃଦ୍ଧି, ନିଯୁକ୍ତି କ୍ଷେତ୍ରରେ ଅଭାବ ଏବଂ ସର୍ବୋପରି ଏକ ବସ୍ତୁବାଦୀ ଜୀବନର ମୋହ ଭଳି ସମସ୍ୟାକୁ ଉପେକ୍ଷା କରିହେବ ନାହିଁ। ମାତ୍ର 30 ବର୍ଷ ମଧ୍ୟରେ ଏତେଟା ପରିବର୍ତ୍ତନ ଗ୍ରହଣୀୟ ହୁଏ ନାହିଁ। ନିମ୍ନ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷକଙ୍କ ନିଷ୍ଠା, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ, ଛୁଟିଦିନରେ ଅତିରିକ୍ତ କ୍ଲାସ୍ ପାଇଁ ଡକାଇବା ଆଜି ବି ମାନସପଟରେ ଉଦ୍ଭାସିତ ହୋଇଉଠେ। ତେବେ ଏଭଳି କ'ଣ ସମସ୍ୟା ସୃଷ୍ଟି ହେଲା ଯାହାଫଳରେ ପରିସ୍ଥିତି ନିମ୍ନଗାମୀ ହୋଇଛି? ଆସନ୍ତୁ ତର୍ଜମା କରିବା। ସାମାଜିକ ପରିବର୍ତ୍ତନ, ବସ୍ତୁବାଦୀ ଆଭିମୁଖ୍ୟ, ଜନସଂଖ୍ୟା ବୃଦ୍ଧି, ନିଯୁକ୍ତି ପାଇଁ ପ୍ରତିଯୋଗିତା, ଗୁରୁଙ୍କ ପ୍ରତି ସମ୍ମାନରେ ଅବକ୍ଷୟ, ଶିକ୍ଷାର ପ୍ରକୃତ ଅର୍ଥ ନ ବୁଝିବା, ଅଭିଭାବକଙ୍କ ଉଚ୍ଚାଭିଳାଷ, ଶିକ୍ଷକର ପଦମର୍ଯ୍ୟାଦାରେ ହାନି, ଏହିସବୁ କାରଣରୁ ଶିକ୍ଷାର ମାନରେ ହ୍ରାସ ଘଟୁଛି ନିଶ୍ଚୟ। ଶିକ୍ଷା ଏକ ଉତ୍ତମ ମଣିଷ ଗଠନ କରିବାର ମାଧ୍ୟମ ନ ହୋଇ ଚାକିରିଟିଏ ଯୋଗାଡ଼ କରିବାର ସାଧନ ପାଲଟିଛି। ଯେମିତି କୁହାଯାଏ, ଜଣେ ଜନ୍ମରୁ ଶିକ୍ଷକ ହୋଇଥାଏ, ତାକୁ ତିଆରି କରାଯାଏ ନାହିଁ। ଏ ଟିଚର୍ ଇଜ୍ ବର୍ନ ନଟ୍ ମେଡ଼୍। କିନ୍ତୁ ବର୍ତ୍ତମାନର ପରିସ୍ଥିତି ଶିକ୍ଷକ ହେବା ପାଇଁ ଲୋକଙ୍କୁ ବାଧ୍ୟ କରୁଛି, ଏବଂ ଶିକ୍ଷକ ହେବା ପରେ ଟ୍ୟୁସନ୍ ଏବଂ କୋଚିଂ ଭଳି ବୃତ୍ତି ଗ୍ରହଣ କରିବା ପାଇଁ ବାଧ୍ୟ ହେଉଛନ୍ତି। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ନିଯୁକ୍ତିର ଅଭାବ ଏବଂ ଏକ ବସ୍ତୁବାଦୀ ଜୀବନ ଶିକ୍ଷାର ବ୍ୟବସାୟୀକରଣ ଭଳି ସମସ୍ୟା ସୃଷ୍ଟି କରିଛି। ବଜାରରେ ସାଧାରଣ ଏବଂ ବୈଷୟିକ ଶିକ୍ଷାର ବିକ୍ରି ଚାଲିଛି, ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଗ୍ରହଣ କରିନେଲେଣି ଯେ ଯେକୌଣସି ମତେ ଭଲ ମାର୍କ ସହିତ ଡିଗ୍ରୀଟିଏ ହାସଲ କରିଦେଲେ ଚାକିରି ମିଳିଯିବ ଏବଂ ପାଠପଢ଼ା ସାର୍ଥକ ହୋଇଯିବ। ପରୀକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉନାହିଁ, କ୍ୱେଶ୍ଚିନ୍ ପେପର୍ ଲିକ୍ ହେଉଛି। ଯେକୌଣସି ହିସାବରେ କ୍ୱେଶ୍ଚିନ୍ ପେପର୍ ସେଟ୍ କଲେ ହେଲା ବୋଲି ଗଣାଯାଉଛି। ପିଲାଟି ବର୍ଷ ସାରା ପଢ଼ିଲା ପରେ ସେ କ'ଣ ନ ଜାଣିଛି ତାର ପରୀକ୍ଷଣ କରାଯାଉଛି, ଫଳରେ କପିର ଆଶ୍ରୟ ନିଆଯାଉଛି ଏବଂ ଅଭିଭାବକମାନେ ମଧ୍ୟ ଏଥିରେ ସହଯୋଗ କରୁଛନ୍ତି। ପ୍ରଶ୍ନପତ୍ର ସରଳ ଏବଂ ସମସ୍ତଙ୍କୁ ସୁହାଇଲା ଭଳି ହେବା ଉଚିତ। ରାଜନୀତି ବିଜ୍ଞାନର ଏକ ପ୍ରଶ୍ନ ଉଦାହରଣ ସ୍ୱରୂପ ନିଆଯାଉ। ସ୍ୱାଧୀନତା ପରେ ଭାରତୀୟ ଗଣତନ୍ତ୍ର କ'ଣ ସବୁ ପ୍ରତିବନ୍ଧକର ସମ୍ମୁଖୀନ ହୋଇଛି? ଯେକୌଣସି ଛାତ୍ର ତାର ସ୍ତର ଏବଂ ବୁଦ୍ଧି ପ୍ରୟୋଗ କରି ଏହି ପ୍ରଶ୍ନର ଉତ୍ତର ଦେବ ଏବଂ ମାର୍କସ୍ ପାଇବ। କିନ୍ତୁ ଆମେ ଯଦି ପ୍ରଶ୍ନ କରିବା ବ୍ରିଟିଶ ସମ୍ବିଧାନର କେଉଁ କେଉଁ ବ୍ୟବସ୍ଥା ଲିଖିତ ଏବଂ କେଉଁ କେଉଁ ବ୍ୟବସ୍ଥା ଲିଖିତ ଆକାରରେ ନାହିଁ, ତାହେଲେ ଛାତ୍ର ପ୍ରଶ୍ନର ବିକଳ୍ପ ଖୋଜିବ କିମ୍ବା ଏଡ଼େଇ ଯିବା ପାଇଁ ଚେଷ୍ଟା କରିବ। ଏହା ଏକ ଉଦାହରଣ ମାତ୍ର। କହିବାର ତାତ୍ପର୍ଯ୍ୟ ହେଉଛି, ଆମେ ଖୋଳତାଡ଼ କରି ଛାତ୍ରର ବୁଦ୍ଧି ପରୀକ୍ଷା କରୁଛୁ, ସେଥିପାଇଁ ପରୀକ୍ଷା ନୀତିରେ ସଂସ୍କାର ଦରକାର। ସବୁ ପିଲାଙ୍କୁ ଆଗ

ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ତାଙ୍କ ଯଶ ଓ ପରାକ୍ରମ ଗାନ କରି ସକାଳୁ ଉଠାଇଥାନ୍ତି। ସେହିପରି ପ୍ରଳୟ ଶେଷବେଳକୁ ନିର୍ଗୁଣ ବ୍ରହ୍ମଙ୍କୁ ତିନି ବେଦ ପରମାତ୍ମା ପ୍ରତିପାଦକ ବଚନରେ ସ୍ତୁତି କରିଥାନ୍ତି। ବେଦ ବ୍ରହ୍ମଙ୍କର ଦୁଇ ପ୍ରକାର ଲୀଳା ପ୍ରତିପାଦନ କରିଥାଏ। ଘଟ ଆଦି ବିକୃତ ପଦାର୍ଥ ମୃତ୍ତିକାରୁ ଉତ୍ପନ୍ନ ହୋଇ ସେଥିରେ ଲୀନ ହୋଇଥାନ୍ତି। ସେପରି ବିକୃତି ରୂପରେ ଯେଉଁ ବିଶ୍ୱର ଉତ୍ପତ୍ତି ଘଟେ ତାହାର ପ୍ରଳୟ ସାଧିତ ହୁଏ ଅବିକୃତ ବ୍ରହ୍ମ ମଧ୍ୟରେ। ବ୍ରହ୍ମ ଏକମାତ୍ର ଅବଶିଷ୍ଟ ଥାନ୍ତି। ସେ ତ୍ରିଗୁଣମୟୀ ମାୟାର ଅଧିପତି। ସେହି ମାୟା ଶକ୍ତି ବଳରେ ସେ ସୃଷ୍ଟି ଆଦି ଲୀଳା କରିଥାନ୍ତି।

ଯେ ତୋତେ ଶତ୍ରୁପଣେ ଚିନ୍ତି ସେ ପୁଣି ତୋ ଦେହେ ପସନ୍ତି ଏ ଯେ ତୋହର ପଦ୍ମପାଦ ସ୍ରବଇ ସୁଧା ମକରନ୍ଦ ସେ ପାଦେ ଆମ୍ଭ ବୁଦ୍ଧିମତୀ ପ୍ରେମ ଭକ୍ତିରେ ଭଜୁନୀତି କ ଇହ ଏକାଦଶ ବାଣୀ ବେଦେ ବୋଲନ୍ତି ପରିମାଣୀ ତୁ ନାଥ କରୁଣା ଜଳଧି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରେ ରହିଛି ସଂସ୍କୃତରେ ସମ୍ବାଦ, ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ।

25 ମିନିଟ୍ ଶୁଣିପାରିବେ ଜିଲ୍ଲା ହାଲଚାଲ କ୍ରମରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ରହିଛି ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ। ରାତି 8:30 ସ୍ପୋର୍ଟସ୍ ସ୍କାନ୍, ରାତି 9:15 ସ୍ପଟ୍ଲାଇଟ୍ ଏବଂ ରାତି 9:30 ରହିଛି କାର୍ଯ୍ୟକ୍ରମ ଚର୍ଚ୍ଚା କା ବିଷୟ ହେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଦିନ ରାତି 10:00 ଏବଂ ରାତି 10:30 ରହିଛି ଶାସ୍ତ୍ରୀୟ ସଙ୍ଗୀତ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ଆଞ୍ଚଳିକ ସମ୍ବାଦ ପରେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ତାପରେ ରହିଛି ଓଡ଼ିଆରେ ସମ୍ବାଦ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷା ବାତିଲ ହେବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ସିବିଆଇ 40ରୁ ଉର୍ଦ୍ଧ୍ୱ ଜଣଙ୍କୁ ଅଟକ ରଖି ଜେରା କରୁଛି। ସେହିଭଳି ରାଜସ୍ଥାନ ପୁଲିସ୍ର ସ୍ୱତନ୍ତ୍ର ଦଳ ଏହି ମାମଲାରେ ଏପର୍ଯ୍ୟନ୍ତ 15 ଜଣଙ୍କୁ ଗିରଫ କରିଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ 5400 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁର ମହାନଗର ନିଗମଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ବୈଠକରେ ସମ୍ବଲପୁର ଯୋଜନା ଅଞ୍ଚଳ ପାଇଁ ନୂତନ ବ୍ୟାପକ ବିକାଶ ଯୋଜନା 2047 ପ୍ରସ୍ତୁତ କରିବାକୁ ଅନୁମୋଦନ କରାଯାଇଛି। ଏହି ଅବସରରେ ଶ୍ରୀ ମହାପାତ୍ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ସହ ବିଭିନ୍ନ

0: ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଛି ଯେ ସାରା ବିଶ୍ୱରେ ଶତକଡ଼ା 15% ଲୋକ ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ବିଭିନ୍ନ ରୋଗ ଯୋଗୁଁ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ ଶତକଡ଼ା 40-50% ରୋଗୀ ନିଦ୍ରାହୀନତା ଏକ ଲକ୍ଷଣ ବୋଲି ପ୍ରକାଶ କରିଥାନ୍ତି। ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ ଶତକଡ଼ା 80% ରୋଗୀ ନିଦ୍ରାହୀନତା ଭୋଗ କରିଥାନ୍ତି। ନିଦ୍ରାହୀନତା ଭୋଗ କରୁଥିବା ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ମାନସିକ ବିଷାଦ ବା ଡିପ୍ରେସନ୍, ଆଙ୍ଗଜାଇଟି ରୋଗ ଓ ନିଶାଗ୍ରସ୍ତ ମାନସିକ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ନିଦ୍ରାହୀନତା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ମଣିଷ ରକ୍ତଚାପ, ଡିପ୍ରେସନ୍, ଡାଇବେଟିସ୍, ହୃଦ୍ରୋଗ ଓ ଡିମେନ୍ସିଆ ଆଦି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା 2-3 ଗୁଣ ପର୍ଯ୍ୟନ୍ତ ବଢ଼ିଯାଏ। ଏଥିମଧ୍ୟରୁ ଗୋଟିଏ ରୋଗରେ ଆକ୍ରାନ୍ତ ହେଲେ ଶରୀର ଭିତରେ ବିଭିନ୍ନ ପ୍ରତିକ୍ରିୟା ମାଧ୍ୟମରେ ଅନ୍ୟ ରୋଗ ମାଡ଼ିବସେ। ନିଦ୍ରାହୀନତା ଲାଗି ରହିଲେ ତାର ପରିଣାମ ସ୍ୱରୂପ ଭୁଲିଯିବା ବା ଛୋଟ ଛୋଟ କଥା ମନେ ନ ରହିବା, ଚିଡ଼ଚିଡ଼ି ଲାଗିବା, ଅନ୍ୟମନସ୍କ ରହିବା, ଗାଡ଼ି ଚଳାଇବା ବେଳେ ଦୁର୍ଘଟଣା ହେବା ଓ ସର୍ବୋପରି ମଣିଷର ସାମାଜିକ ଏବଂ ବୃତ୍ତିଗତ କାମରେ କାର୍ଯ୍ୟଦକ୍ଷତା କମିଯାଏ, ଯାହା ନିଜକୁ ନିଜେ ବ୍ୟକ୍ତି ଅନୁଭବ କରିପାରେ ନାହିଁ। ଦୈନନ୍ଦିନ ଜୀବନରେ ଏସବୁ ଜିନିଷ ବ୍ୟକ୍ତି ଠିକ୍ ଭାବରେ ହୃଦୟଙ୍ଗମ କରି ନପାରିବା ଦ୍ୱାରା ଗୋଟିଏ ପରେ ଗୋଟିଏ ସମସ୍ୟା ବଢ଼ିଚାଲେ। ବର୍ତ୍ତମାନ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା କିପରି ହେବ ସେ ବିଷୟରେ ଆଲୋଚନା କରିବା। ଆମ ରାଜ୍ୟର ଲୋକମାନେ ଅପରାହ୍ନରେ ଆଳସ୍ୟ ଯୋଗୁଁ ଶୋଇବାକୁ ଯାଆନ୍ତି ଓ ଏହାକୁ ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ ବୋଲି ଭାବନ୍ତି। ପୃଥିବୀର ଅନ୍ୟ କୌଣସି ସ୍ଥାନରେ ସୁସ୍ଥ ବୟସ୍କ ବ୍ୟକ୍ତି ଦିନରେ ଶୋଇନଥାନ୍ତି। ଶାରୀରିକ ପରିଶ୍ରମ ନକରି ଦିନରେ ଶୋଇଲେ ରାତିରେ ନିଦ ନ ହେବା ସ୍ୱାଭାବିକ କଥା, ତେଣୁ ଦିନବେଳା ଶୋଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଣୁ ସବୁବେଳେ ବସି ରହି କାମ କରୁଥିବା ବ୍ୟକ୍ତିମାନେ ଦିନରେ କିମ୍ବା ସନ୍ଧ୍ୟାରେ ଖାଲି ପେଟରେ ଚାଲିବା ଦ୍ୱାରା ରାତିରେ ନିଦ ଠିକ୍ ହୋଇଥାଏ। କୃଷି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି, ଶ୍ରମିକମାନେ, କଳକାରଖାନାରେ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିମାନେ ଶାରୀରିକ ପରିଶ୍ରମ କରୁଥିବାରୁ ସେମାନଙ୍କର ଉପଯୁକ୍ତ ନିଦ୍ରା ହୋଇଥାଏ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଅପେକ୍ଷା କମ୍ ରୋଗରେ ଆକ୍ରାନ୍ତ ହୁଅନ୍ତି। ଆମେ ଶୋଉଥିବା କୋଠରୀକୁ କେବଳ ଶୋଇବା ପାଇଁ ବ୍ୟବହାର କରି ଅନ୍ୟାନ୍ୟ କୋଠରୀରେ ଘରର ଅନ୍ୟାନ୍ୟ କାମ କରିବା ଦ୍ୱାରା ଠିକ୍ ନିଦ୍ରା ହୋଇଥାଏ। ବହୁତ ସମୟରେ ଶୋଇବା କୋଠରୀକୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ବ୍ୟବହାର କରିବା ଦ୍ୱାରା ସେହି କୋଠରୀରେ ନିଦ୍ରା ଠିକ୍ ହୋଇନଥାଏ। ରାତିରେ ରାତ୍ରି ଭୋଜନ କରିବା ସମୟରେ ପେଟ ପୁରା ଖାଦ୍ୟ ନ ଖାଇ ପେଟ କିଛି ଖାଲି ରଖିଲେ ସୁନିଦ୍ରା ହେବାରେ ସାହାଯ୍ୟ ହୋଇଥାଏ। ବହୁତ ସମୟରେ ନିଦ୍ରାହୀନତା କୌଣସି ରୋଗର ଲକ୍ଷଣ ନ ହୋଇ ଏହା ଏକ ପ୍ରାଇମେରୀ ରୋଗ ହିସାବରେ ଅନେକ ଲୋକଙ୍କଠାରେ ଦେଖାଦେଇଥାଏ। ଏଥିପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଔଷଧ ଖାଇଲେ ଏହା ସମ୍ପୂର୍ଣ୍ଣ ଭାବେ ନିରାକରଣ ହୋଇପାରିବ। ତେଣୁ ନିଦ୍ରାହୀନତା ଲାଗି ରହିଲେ ଡାକ୍ତରଙ୍କୁ ପରାମର୍ଶ କରି ଶୀଘ୍ର ଉପଚାର କରିବା ଦରକାର, ଯାହାଦ୍ୱାରା ନିଦ୍ରାହୀନତା ଯୋଗୁଁ ହେଉଥିବା ଅନ୍ୟାନ୍ୟ ରୋଗକୁ ମଧ୍ୟ ରୋକାଯାଇପାରିବ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟା। ଆଲୋଚକ ଥିଲେ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା ମହାରାଷ୍ଟ୍ରରେ ଏକ ଧାର୍ମିକ ସମାରୋହରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ପରାସ୍ତ କଲା ଗୁଜରାଟ ଟାଇଟନ୍ସ ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତଭାର ହାତକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏକ ମାମଲା ରୁଜୁ କରିଛି ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ଦିଆଯାଇଥିବା ଅଭିଯୋଗ ଭିତ୍ତିରେ ଏହି ମାମଲା ରୁଜୁ ହୋଇଛି ବୋଲି ସିବିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ

ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ଠକେଇ ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ସିବିଆଇ ପକ୍ଷରୁ ଏଥିଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରିବା ଲାଗି ବିଭିନ୍ନ ସ୍ଥାନକୁ ପଠାଯାଇଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ରାଜସ୍ଥାନ ପୁଲିସ 15 ଜଣଙ୍କୁ ଅଟକ ରଖିଛି। ଏହି ଘଟଣାର ମୁଖ୍ୟ ଜୟପୁରର ମନୀଷ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ନେଟୱର୍କ କେତେଦୂର ବ୍ୟାପିଛି ଏବଂ ଏଥିରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମା ଶେଖର ସୁନ୍ଦରେସାନ୍ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ୍କୁ କମିଟି ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଷୋଡ଼ଶ ପେନ୍ସନ୍ ଅଦାଲତ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବ। କାର୍ମିକ ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ଅଦାଲତରେ ଅଧ୍ୟକ୍ଷତା କରିବେ। 37ଟି ମନ୍ତ୍ରଣାଳୟ ଏବଂ ବିଭାଗରେ ବହୁଦିନରୁ ପଡ଼ିରହିଥିବା 985 ପେନ୍ସନ୍ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆଜି ଏହି ଅଦାଲତରେ ସମାଧାନ କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 2017 ବହୁଦିନରୁ ପଡ଼ିରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପେନ୍ସନ୍ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ କରିବା ଦିଗରେ ପେନ୍ସନ୍ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ 15 ପେନ୍ସନ୍ ଅଦାଲତ ମାଧ୍ୟମରେ ପ୍ରାୟ 28,000 ଅଭିଯୋଗର ବିଚାର କରାଯାଇ 20,000+ ମାମଲାର ତତ୍କାଳୀନ ସମାଧାନ କରାଯାଇଛି, ଫଳରେ ପେନ୍ସନ୍ ଅଦାଲତରେ ସଫଳତାର ହାର 71%-ରୁ ଉର୍ଦ୍ଧ୍ୱ ବୋଲି ବିଭାଗ କହିଛି। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ଆଜି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ଏଥିଲାଗି ସମର୍ଥନ ଯୋଗାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି। ସରକାର ଗଠନ ଲାଗି ପୂର୍ବରୁ କେତେକ ରାଜନୈତିକ ଦଳ ଟିଭିକେକୁ ସମର୍ଥନ କରିଥିଲେ। ଏତଦ୍ବ୍ୟତୀତ ଏଆଇଏଡିଏମ୍କେର କେତେକ ବିଧାୟକଙ୍କ ସମେତ ଏଏମ୍ଏମ୍କେର ଏକମାତ୍ର ବିଧାୟକ ଏସ୍ କାମରାଜ ମଧ୍ୟ ଟିଭିକେକୁ ସମର୍ଥନ ଦେବା ଲାଗି ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି। ଟିଭିକେ ନିକଟରେ ବର୍ତ୍ତମାନ ବିଧାନସଭାରେ ପ୍ରାୟ 150 ବିଧାୟକଙ୍କ ସମର୍ଥନ ଥିବା ଜଣାଯାଇଛି। ଇତିମଧ୍ୟରେ ଟିଭିକେ ସରକାରକୁ ସମର୍ଥନ ଦେବା ପ୍ରସଙ୍ଗରେ ଏଆଇଏଡିଏମ୍କେ ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ଏଡ଼ାପାଡ଼ି କେ ପାଲାନିସ୍ୱାମୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଟିଭିକେ ସରକାରକୁ ସମର୍ଥନ ନ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସରକାର ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସିଆଇଆଇ ପକ୍ଷରୁ ଅନୁଷ୍ଠିତ ପରବର୍ତ୍ତୀ ପିଢ଼ି ଶ୍ରମ ସଂସ୍କାର, ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ସମ୍ପର୍କିତ ପ୍ରସଙ୍ଗରେ ନିଜ ମତ ରଖି ସେ ଏହା କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଶ୍ରମିକମାନଙ୍କ କ୍ଷେତ୍ରରେ ସରକାର ଶିଳ୍ପଗୁଡ଼ିକ ଉପରୁ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ପ୍ରାୟ 10 ପୂର୍ବେ ଦେଶରେ 29 ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 94 ପହଞ୍ଚିଛି। ନୂତନ ଶ୍ରମ ଆଇନ ଉପରେ ଆଲୋକପାତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଦେଶରେ ଉଭୟ ଶ୍ରମକୈନ୍ଦ୍ରିକ ଏବଂ ଶିଳ୍ପକୈନ୍ଦ୍ରିକ ସଂସ୍କାର କାର୍ଯ୍ୟକାରୀ କରାଯାଇଛି। ଗରିବ ଓ ଚାଷୀମାନଙ୍କ ହିତରେ କାର୍ଯ୍ୟ କରିବା ସହିତ ଶିଳ୍ପ ଅଭିବୃଦ୍ଧି ଲାଗି ଆବଶ୍ୟକ ପଦକ୍ଷେପ ନେବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆ ବିବାଦକୁ ଦୃଷ୍ଟିରେ ରଖି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ ପ୍ରାୟ 18,000 ଟନ୍ ବୃଦ୍ଧି କରିଛି। ପେଟ୍ରୋଲିୟମ ପ୍ରାକୃତିକ

ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ନୂଆଦିଲ୍ଲୀଠାରେ ସିଆଇଆଇ ବାର୍ଷିକ ବ୍ୟବସାୟିକ ସମ୍ମିଳନୀ 2026ରେ ଉଦ୍ବୋଧନ ଦେଇ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ 36,000 ଟନ୍ରୁ 54,000 ଟନ୍କୁ ବୃଦ୍ଧି କରିଛି। ସାମ୍ପ୍ରତିକ ସ୍ଥିତିରେ ଗତ କିଛି ମାସ ଧରି ବିଶ୍ୱର ଅନେକ ରାଷ୍ଟ୍ରରେ ତୈଳ ସଙ୍କଟ ଦେଖାଦେବା ସହିତ ଏହାର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଭାରତରେ ଏହାର ତୁଳନାତ୍ମକ ଘରୋଇ ମୂଲ୍ୟ ସ୍ଥିର ରହିଛି। ଏ ଦିଗରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିହିତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଦେଶରେ 60 ଦିନ ଲାଗି ଅଶୋଧିତ ତୈଳ ଓ ଏଲ୍ଏନ୍ଜିର ବଫର ଷ୍ଟକ୍ ରହିଥିବା ବେଳେ ଏଲ୍ପିଜିର ଷ୍ଟକ୍ 45 ଦିନ ଲାଗି ଗଚ୍ଛିତ ରହିଛି। ତେଣୁ ଦେଶରେ ଏ କ୍ଷେତ୍ରରେ ତୁରନ୍ତ କୌଣସି ଅଭାବ ପରିଲକ୍ଷିତ ହେବାର ସମ୍ଭାବନା ନାହିଁ। ଏହି ଅବସରରେ ଏଲ୍ପିଜିରୁ ଏଲ୍ଏନ୍ଜିକୁ ପରିବର୍ତ୍ତନ କରିବା ସହିତ ଏକ ସବୁଜ ଶକ୍ତି ଦେଶ ଭାବେ ଭାରତକୁ ଗଢ଼ି ତୋଳିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ଶ୍ରୀ ପୁରୀ ଶିଳ୍ପୋଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତିନିଦିନିଆ ଚୀନ ଗସ୍ତରେ ଯାଇ ଆଜି ବେଜିଂରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ଅବସରରେ ହେବାକୁ ଥିବା ବୈଠକରେ ଦ୍ୱିପକ୍ଷୀୟ ସମ୍ପର୍କ ପ୍ରସଙ୍ଗରେ ମତ ବିନିମୟ ହେବ। ତେବେ ଏହି ବୈଠକରେ ବାଣିଜ୍ୟ କାରବାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଟ୍ରମ୍ପ ପୂର୍ବରୁ ସୂଚନା ଦେଇସାରିଛନ୍ତି। 2017 ପରଠାରୁ ଏହା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଚୀନ ଗସ୍ତ। ଏଥିସହିତ ଟ୍ରମ୍ପ ଏବଂ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହା ହେଉଛି ସପ୍ତମ ଦ୍ୱିପକ୍ଷୀୟ ବୈଠକ। ଚୀନ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଏହି ଗସ୍ତର ସକାରାତ୍ମକ ଦିଗ ଉପରେ ଆଲୋକପାତ କରିଛନ୍ତି। ଚୀନବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି ତାଙ୍କର ଏହି ଗସ୍ତ ଦ୍ୱାରା ଆଗାମୀ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ଜାଟ ତହସିଲରେ ଗତକାଲି ଧାର୍ମିକ ସମାରୋହ ଅନୁଷ୍ଠିତ ହେବା ସମୟରେ ଏକ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଧାର୍ମିକ ଅନୁଷ୍ଠାନରେ 300ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ହଠାତ୍ ପ୍ରବଳ ଝଡ଼ ବର୍ଷା ହେବା ଯୋଗୁଁ ପ୍ରାୟ 30 ଜଣ ଶ୍ରଦ୍ଧାଳୁ ସମ୍ପୃକ୍ତ କାନ୍ଥ ନିକଟରେ ଆଶ୍ରୟ ନେଇଥିବା ବେଳେ ଏହା ଭୁଷୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଆହତ ପ୍ରାୟ 15 ଜଣଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲ ଏବଂ ସାଙ୍ଗଲି ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ନିଜର ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। କ୍ରିକେଟ୍ ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟାନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର ଓ 5ଟି ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଗୁଜରାଟ ଟାଇଟାନ୍ସ ପକ୍ଷରୁ କାଗିସ ଓ ରାବାଡା 3ଟି ୱିକେଟ୍ ଅକ୍ତିଆର କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହାଛଡ଼ା ଜାସନ୍ ହୋଲ୍ଡର 3ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଆଜିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ରାୟପୁରରେ ସନ୍ଧ୍ୟା 7:30ରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟାନ୍ସ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ ଗୀତ ଗୀତାଞ୍ଜଳିରେ ଭକ୍ତିଗୀତ। ପ୍ରଥମେ ଆସନ୍ତୁ ଶୁଣିବା ଶିଳ୍ପୀ ଅନସୂୟା ନାଥଙ୍କ କଣ୍ଠରେ ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

ଏଥର ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି ଶିଳ୍ପୀ ବାଦଲ କୁମାରଙ୍କ କଣ୍ଠରେ। ଗୀତ ଓ ସଙ୍ଗୀତ ମଳୟ ମିଶ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meters ତଥା 1206 kHz ଯୋଗେ, FM 103 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ଅନସୁୟା ନାଥଙ୍କ କଣ୍ଠରେ ଗୀତ ବସନ୍ତରା ସାମଲ, ସଙ୍ଗୀତ ଦେଇଛନ୍ତି ବିକାଶ ଶୁକ୍ଲା।

0: ଶୁଣୁଥିଲେ ଗୀତ ଗୀତାଞ୍ଜଳି ଆକାଶବାଣୀ ଭବାନୀପାଟଣା। ଏଥିରେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷର କଥା।
1: ଆମେ ଦେଖମା ବେଲେ ଆଜକାଲ ଧାନ ଚାଷ ଖାଲି କରି କରି ନେଇ ବଞ୍ଚି ହେବା ନା, ପାନ ବର୍ଷା ଯେମିତି ଠକି ଦଉଛେ ଯେ ଆମର ଆର୍ କିଛି ଉପେ ନେଇ ଦିଶବା ନା। ଯେନ୍ ଜମି ମାନକେ ଉପର ଭରସା ନେ ଚାଷ ହଉଛେ ସେ ଚାଷୀମାନେ ତ କେବେ କେନ୍ତା ଟୋଡ଼ପ କରି ବୁଡ଼ି ଯାଉଛନ୍, ମୂଲ ବି ନେଇ ମିଲବା ନା। ଏ ପରିସ୍ଥିତି ନେ ଆମର ଚାଷୀ ଭାଇ ଭଉଣୀ ମାନକେ ଅଲଗା ବ୍ୟବସ୍ଥା ବି କରବାକେ ପଡ଼ବା, ଯେନ୍ତାକି ମାଛ ଚାଷ, କୁକୁଡ଼ା ଚାଷ, ଛେଲମେଣ୍ଡା ଚାଷ ଆରୁ ଛତି ଚାଷ। ଛତି ଚାଷ ବେଲେ ଆମେ ଜାଣିଛୁ ଯେ ଆମର କ୍ଷେତ ଖଲା ମାନକେ ଗଜା ହେଇଥିବାର ପୁଆଲ ଗଦାନେ ବର୍ଷା ଦିନେ ଫୁଟୁଥିବାର ପିଆଲ ଛତି ବୋଲି ମାତ୍ର ହେଟା ନେଇସେ। ଆଜକାଲ ବାକି ଚାଷର ଭଳିଆ ଇ ଚାଷର ଲାଗି ବି ମଞ୍ଜିକେ ବିହନ ପାସେ ନେଇକରି ଚାଷ କରାହଉଛେ। ଇ ଚାଷ ଆମେ ଘରେ ବି କରିପାରମା, ଯେନ୍ଟାକେ ଆମର ଘରେ ଥିବାର ମା ଭଉଣୀମାନେ ବି କରିପାରବେ। ଆମେ ଛତି ବେଲେ ଖାଲି ପୁଆଲ ଛତି, ବାଞ୍ଜି ଛତି, ବିନୋ ଛତି, ଖୁଦ ଛତି, ଫୁଟକେଲ ଛତି ବିଷୟରେ ଜାଣିଛୁ, ଯେନ୍ଟା ମାନେ ବର୍ଷା ଦିନେ ତାର ଆପେ ଆପେ ଫୁଟିଥିସି। ମାତ୍ର ଏବେ ଆମେ ଜାନମା କେନ୍ କେନ୍ ଛତି ମାନକେ ଆମେ ଚାଷୀ ପାସେ କରିପାରମା। ସମଙ୍କର ଭିତରେ ଯାଉଛନ୍ ପୁଆଲ ଛତି, ଦୁଧ ଛତି, ଶାମୁକା ଛତି, ବୋତାମ ଛତି। ଆମେ ଯଦି ଚାହିଁମା ବେଲେ ବରଷ ଯାକ ଏ ଛତି ଚାଷକେ କରି କରି ପେଟ ପୋଷି ପାର୍ମା। ଆମର ବାକି ଫସଲ ମାନକେ ଯେନ୍ତା ଫସଲ ପର୍ଯ୍ୟାୟ ଚାଷ କରିଥିସୁ ହେନ୍ତା ଛତିକେ ବି ଗୋଟେ କୁତାରୁ ଆର୍ ଗୋଟେ ଛତିକେ କରିପାର୍ମା। ଅଲଗା ଅଲଗା ସମୟନେ ଅଲଗ ଅଲଗ ଛତି କରବାର୍ ଲାଗି ହେଲେ ସବୁ ଛତିମାନଙ୍କର ବିଷୟରେ ଆମେ ଜାଣି ରଖବାକେ ପଡ଼ବା ଯେ କେନ୍ ଛତିର୍ ଲାଗି କେତେ ତାପ ଦରକାର ହେସି। ଆମେ ଏ ଛତିମାନକେ ଖାଇସୁଁ ବୋଲିକରି ଠିକ୍ ହିପାସେ ଚାଷ କରବାକେ ପଡ଼ବା। ଇତାର ପାନ ଭାଗ 80-90 ଶତକଡ଼ା ରହିବାର ଦରକାର। ହେତିର୍ ଲାଗି ତାର ଚାରାଡ଼ର ପରିବେଶ ନେ ବି ଉଦାଭାଗ ସେତ୍କି ରହିବାର ଦରକାର, ଯେନ୍ଟାକି ଆମେ ବେଶୀ ଧ୍ୟାନ ଦେବାକେ ପଡ଼ବା। ଆମେ ନଭେମ୍ବର ମାସ ଠାନୁ ଫେବୃଆରୀ ମାସ ଭିତରେ ବେଲେ କାର୍ତ୍ତିକ ନୁ ମାଘ ମାସ ତକ ଧଲା ବଟନ ଛତିକେ ଗୁଟେ କି ଦୁଇଥର କରିପାର୍ମା।

0: ଦଶରା ମାସ ଠାନୁ ଇ ବିଷୟରେ ଟ୍ରେନିଂ ନେଇକରି ଇ ଛତିର୍ ଲାଗି କମ୍ପୋଷ୍ଟ ବନେଇକରି କାର୍ତ୍ତିକ ମାସ ଠାନୁ ଆରମ୍ଭ କରିପାର୍ମା। ଇ ଚାଷ ଦୁଇ ମାସ ଭିତରେ ହେଇଯାଏସି ବୋଲି ଶୀତ ଦିନେ ଅତି କମ୍ନେ ଗୋଟେକ ଥର ବି କରିପାର୍ମା। ସମାନ ଥିବାର ଠାନ୍ ମନକେ ଆମେ ଇ ସମୟାନେ ଶାମୁକା ଛତି ଆରୁ କଲାକାନ୍ ଛତି କରିପାର୍ମା। ଇ ଶାମୁକା ଛତିର ଅଲଗ ଅଲଗ କିସମ ମାନେ ଅଛେ, ସେଟା ମାନେ ହେଲା ସଜୋର କାଜୁ, ଫ୍ଲୋରିଡ଼ା, ୟୁସ୍, ଏରିଞ୍ଜାଇ, ଆଷ୍ଟିଆଟସ୍ ଆରୁ ନିଲିଆ ଶାମୁକା ଛତି। ମାର୍ଚ୍ଚ ନୁ ଜୁନ୍ ମାସ ଭିତରେ ବେଲେ ଫଗୁନ୍ ନୁ ଜେଠ ମାସ ତକ୍ ଖରା ଅଧିକ ରହିସି ବୋଲି ଆମେ ଡିପ୍ଲାସିଆ କିସମର ଛତି ଚାଷ କରିପାର୍ମା। ପରୀକ୍ଷା ନୁ ଜଣାପଡ଼ିଛି ଯେ ଭଲବାସିଆ କିସମ ଠାନୁ ଡିପ୍ଲାସିଆ ଛତି ତାପକେ ଅଧିକ ସହି ପାର୍ସି। ଆମେ ଖରା ମାସେ ପ୍ୟାଲ ଛତି ବଦଲା ଦୁଧ ଛତି କର୍ମା ବେଲେ ଅଧିକ ଭଲ ହେବା। ବର୍ଷା ଦିନେ ଜୁଲାଇ ନୁ ଅକ୍ଟୋବର ଭିତରେ ବେଲେ ଆଷାଢ଼ ନୁ କାର୍ତ୍ତିକ ମାସ ତକ୍ ଆମେ ପ୍ୟାଲ ଛତିର କିସମ ଭଲବାସିଆକେ ଚାଷ ସିପାସେ ନିପାର୍ମା। ଇ କିସମ ବର୍ଷା ଦିନର ଲାଗି ଲାଇକ ନା, ହେତିର୍ ଲାଗି ଇତାର ଅମଲ ବି ଖୁବ୍ ବେଶୀ। ଶାମୁକା ଛତିର କେତେ କିସମ ଯେନ୍ଟା ମାନେ ହେଲେ ସିଟ୍ରିନୋ ପାଇଲିଆଟସ୍, ଫ୍ଲାଭେଲାଟସ୍ ଆରୁ ୟୁସ୍, ଇଟା ମାନେ ବେଶୀ ଗରମ କି ବେଶୀ ଥଣ୍ଡା ନେଇଥିବାର ଜାଗାନେ ଭଲ କରି ବଢ଼ିଥିସି। ହେତିର୍ ଲାଗି ଜୁଲାଇ ନୁ ଅକ୍ଟୋବର ମାସ ବେଲେ ଅଷାଢ଼ ନୁ କାର୍ତ୍ତିକ ମାସ ଭିତରେ ନେ ବର୍ଷା ଦିନ ମାନକେ କରାଯାଇପାର୍ବା। ଆମେ ବରଷ ଯାକ ଏନ୍ତା କରି ସମୟ ଦେଖି ଦେଖି ଛତି ଚାଷ କରିପାର୍ମା। ଆମେ ଯଦି ଛୋଟ ମୋଟିଆ ଚାଷୀମାନେ ଏଇଟାକେ ବରଷ ଯାକ କରିପାର୍ତା ବେଲେ ଆମେ ଅଲଗେ ପଇସା ଦ୍ୱାରା ଓହରେଇ ପାର୍ତା। ଭିନ୍ ଭିନ୍ ଜାତିର ଛତି ଚାଷ କଲେ ଅଲଗ ଅଲଗ ଖାଦ୍ୟସାର ମାନେ ମିଳିପାର୍ବା, ଯେନ୍ଟା ମାନେ ଖାଇଲେ ଆମର ଖାଦ୍ୟର ଅଭାବ ନେଇ ହୁଏ ନା। ଆମେ ଏନ୍ତା କରି ଅଲଗା ଅଲଗା କିସମର ଛତି ମାନେ ଗୋଟେ ଜାଗାନେ ଚାଷ କଲେ ଆର୍ ବେଶୀ ରୋଗ ପୋକ ନେଇ ଲାଗେ ନା। କାଁ କାଜେ କି ଗୋଟେ ଜାଗାନେ ସମାନ ପ୍ରକାରର ଛତି ସବୁବେଳେ କରୁଥିଲେ ସେ ସମାନ ପ୍ରକାରର ରୋଗ ପୋକ ମାନେ ଛତିକେ ଧରିଥିସନ୍। ଆର୍ ଆମେ ଯଦି ବଦଲେ ଉଦଲେ କରି କର୍ମା ବେଲେ ଗୋଟେ ଛତିନେ ଲାଗୁଥିବାର କିରା ମାନେ ଅଲଗା କିସମର ଛତିକେ ନେଇ ଲାଗେ ନା। ଆମେ ପୁଆଲ ନଡ଼ା ମନକେ ଯେତେ ବିଶୋଧନ କରିକରି ଚାଷନେ ବ୍ୟବହାର କଲେ ବି ରୋଗ ପୋକ ମାନେ ଅନେକ ଅଧିକ ଲାଗିଥିସନ୍ ନା। ତ ଆମେ ଯଦି ବଦଲେ ଉଦଲେ କରି ଏଇ ଛତି ମନକେ ଚାଷ କର୍ମା ବେଲେ ଗୋଟେ ଛତିନେ ଲାଗବାର କିରା ମାନେ ଆର୍ ଛତିକେ ନେଇ ଧରନ୍ ଆରୁ ଏତ୍କି ସମୟ ଭିତରେ ସେମାନେ ମରିମୁରା ବି ଯାଏସନ୍। ଏନ୍ତା କରି ଆମେ ଯଦି ଇ ଛତି ଚାଷକେ ଚାଲାଖି କରି ଠିକ୍ ହିପାସେ କର୍ମା ବେଲେ ଛତି ଚାଷ ନୁ ଏକା ଅଧିକ ଲାଭ କରିପାର୍ମା।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ପୁରାତନ କ୍ରମରେ ଛାନ୍ଦ। ପ୍ରଥମେ ଶିଳ୍ପୀ ରାଜଲକ୍ଷ୍ମୀ ସାହୁଙ୍କ କଣ୍ଠରେ ଗୀତ, ଅଭିମନ୍ୟୁ ସାମନ୍ତସିଂହାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା। ଗ୍ରୀଷ୍ମ କାର୍ଯ୍ୟକ୍ରମ ସାରଣୀରେ କିଛି ନୂତନ କାର୍ଯ୍ୟକ୍ରମ ସ୍ଥାନିତ କରାଯାଇଛି। ସକାଳ 7:45 ଶୁଣିପାରିବେ ଗୀତ ଗୀତାଞ୍ଜଳି ଏବଂ ସକାଳ 8:30 ରହିଛି ସଙ୍ଗୀତ ଲହରୀ। ମହିଳାମାନଙ୍କ ପାଇଁ ରହିଛି ଶକ୍ତିରୂପା କାର୍ଯ୍ୟକ୍ରମ। ମାସର ଶେଷ ରବିବାର ଅପରାହ୍ନ 5:15 ଶୁଣିବେ ବିକଶିତ କଳାହାଣ୍ଡି କାର୍ଯ୍ୟକ୍ରମ। ମାସର ପ୍ରଥମ ମଙ୍ଗଳବାର ଦିନ 1:20 ଶକ୍ତିରୂପାରେ ଶୁଣିପାରିବେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଡକ୍ଟର। ମାସର ଦ୍ୱିତୀୟ ବୁଧବାର ଏବଂ ଚତୁର୍ଥ ଶୁକ୍ରବାର ଚାଷବାସ କାର୍ଯ୍ୟକ୍ରମରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଏବଂ ରବିବାର ସକାଳ 8:30 ରହିଛି ପୁରୁଣା ଗୀତକୁ ନେଇ ସ୍ମୃତିସାଗର କାର୍ଯ୍ୟକ୍ରମ। ଏଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆପଣମାନେ ଶୁଣୁଛନ୍ତି ପୁରାତନୀ କ୍ରମରେ ଛାନ୍ଦ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଦ୍ୱୈତ କଣ୍ଠରେ ଗାଇଛନ୍ତି। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ରାଜଲକ୍ଷ୍ମୀ ସାହୁଙ୍କ କଣ୍ଠରେ ଗୀତ ଅଭିମନ୍ୟୁ ସାମନ୍ତ ସିଂହାର।

ଶୁଣୁଥିଲି ପୁରାତନୀ କ୍ରମରେ ଛାନ୍ଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜରେ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ସମୟ ସକାଳ 8:00 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ସମାଚାର ପ୍ରଭାତ ପରେ ଶୁଣିପାରିବି ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ସଙ୍ଗୀତା ଲହରୀ। ପ୍ରଥମେ ଆସନ୍ତୁ ଶୁଣିବା ଶିଳ୍ପୀ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ। ଗୀତ ରଚନା ଅଲେଖ ବିଶ୍ୱାଳ, ସଙ୍ଗୀତ ଦେଇଛନ୍ତି ପୂର୍ଣ୍ଣ ଖୁଣ୍ଟିଆ।

ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ନାସିର ଏବଂ ଶୈଳଭାମାଙ୍କ କଣ୍ଠରେ ଗୀତ ଅଲେଖ ବିଶ୍ୱାଳ, ସଙ୍ଗୀତ ଦେଇଛନ୍ତି ପୂର୍ଣ୍ଣ ଖୁଣ୍ଟିଆ।

ଶୁଣୁଥିଲେ ସଙ୍ଗୀତ ଲହରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ନବମ ଛାନ୍ଦର 22-33 ପଦରେ ବର୍ଣ୍ଣିତ ଏହି ଭାଗରେ ରାମ ଲକ୍ଷ୍ମଣ ବୀରଦର୍ପରେ ଯଜ୍ଞଶାଳାରେ ପ୍ରବେଶ କଲେ। ଏହା ଦେଖିବା ମାତ୍ରେ ରାଜାମାନଙ୍କର ଧୈର୍ଯ୍ୟରୂପୀ ପଦ୍ମଫୁଲ ବିନା ସ୍ପର୍ଶରେ ଉପୁଡ଼ି ପଡ଼ିଲା ବୋଲି ଭଞ୍ଜ ବର୍ଣ୍ଣନା କରିଛନ୍ତି। ବିଶ୍ୱାମିତ୍ର କହିଲେ, ଦଶରଥଙ୍କର ଦୁଇ ପୁତ୍ର ତାରକା ରାକ୍ଷସୀକୁ ବଧ କରି ମୋର ଯଜ୍ଞ ରକ୍ଷା କରିଛନ୍ତି। ୟାଙ୍କରି ପାଦ

ସଂସ୍ପର୍ଶରେ ଗୌତମ ପତ୍ନୀ ଅହଲ୍ୟା ସାପମୁକ୍ତା ହୋଇ ପଥରରୁ ନାରୀ ଭାବରେ ରୂପଲାଭ କରିଛନ୍ତି। ଏମାନେ ଶିବଧନୁ ଦେଖିବାକୁ ଇଚ୍ଛା କରୁଛନ୍ତି। ଜନକ କହିଲେ, ଦେଖିଲେ ଦେଖନ୍ତୁ, ଏମାନେ ତ ଛୁଆ, ଏମାନଙ୍କ ହାତରେ କ'ଣ ହେବ। ଜନକ କହିଲେ, ପରଶୁରାମ ଧନୁ ଭାଙ୍ଗି ନପାରି ପୂଜା କଲେ, ବାଣାସୁର ଓ କାର୍ତ୍ତବୀର୍ଯ୍ୟ ସହସ୍ର ଭୁଜରେ ଏହାକୁ ଟେକି ପାରିଲେ ନାହିଁ। ବିଶ୍ୱାମିତ୍ର କହିଲେ, କେବଳ ନାଗ ହିଁ ପୃଥିବୀକୁ ମଥାରେ ଧରନ୍ତି, ବିଛା ଓ କଙ୍କଡ଼ାମାନେ ଏହା ପାରନ୍ତି ନାହିଁ। କୋଡ଼ିଏ ହାତ ଥିବା ରାବଣ କଥା ନ କହିଲେ ଭଲ, ତାକୁ ସହସ୍ରାର୍ଜୁନ ଓ ବାଳି ବାନ୍ଧିଛନ୍ତି। ଏହା ଶୁଣି ଜନକ ରାମ ଲକ୍ଷ୍ମଣଙ୍କୁ ସଭାକୁ ଆଣିଲେ। ତାଙ୍କର ଶୋଭା ଦେଖି ରାଜାମାନେ ମୋହିତ ହେଲେ। ଗୋଟିକ ପରେ ଗୋଟିଏ ରାଜା ଧନୁ ଟେକି ନପାରି ଲାଜ ପାଇଲେ। ସିଂହକୁ ଦେଖି ଷଣ୍ଢ ଓ ସାପକୁ ଦେଖି ମୂଷା ଭଳି ସେମାନେ ପଳାଇଲେ। ଜନକ କହିଲେ, ରାମ ତୁମେ ଆସ। ଲକ୍ଷ୍ମଣ କହିଲେ, ଭାଇ ନମ୍ର ଭାବେ ନଈ ଧନୁକୁ ଧରିବ ନାହିଁ, ଏମାନେ କହିବେ ଧନୁକୁ ତୁମେ ପ୍ରଣାମ କଲ। ବିଶ୍ୱାମିତ୍ର ଆଖିଠାରି ଏହାକୁ ସମର୍ଥନ କଲେ। ଲକ୍ଷ୍ମଣଙ୍କ ହାତରେ ଶସ୍ତ୍ର ଦେଇ ରାମ ଧନୁ ଧରିବାକୁ ବାହାରିଲେ।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପ୍ରସେନଜିତ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ କଥାଚିତ୍ର ବାଜିଗର, ଗାଇଛନ୍ତି ବିନୋଦ ରାଠୋଡ, ଗୀତିକା ରାଣୀ ମଲ୍ଲିକ, ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ସଂଘର୍ଷ କଥାଚିତ୍ରରୁ ସୋନୁ ନିଗମଙ୍କ କଣ୍ଠରେ। ସମୀରଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଯତୀନ ଲଲିତ।

ଶୁଣୁଛନ୍ତି ରାଜା ହିନ୍ଦୁସ୍ତାନୀ କଥାଚିତ୍ରରୁ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ ଗୀତ ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଶୁଣୁଛନ୍ତି ଶେଷ ଗୀତଟି ଦେୱାନା କଥାଚିତ୍ରରୁ ଗାଇଛନ୍ତି ବିନୋଦ ରାଠୋଡ୍ ଏବଂ ଅଲକା ୟାଗ୍ନିକ୍, ଗୀତିକାର ସମୀର, ସଙ୍ଗୀତ ଦେଇଛନ୍ତି ନଦିମ ଶ୍ରବଣ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ ନେଇଛୁ କଥାଚିତ୍ର ଚାନ୍ଦିନୀ ଆଇ ମିସ୍ ୟୁ, ଗାଇଛନ୍ତି ସୌରିନ ଭଟ୍ଟ ଏବଂ କପୁ ମିଶ୍ର। ଗୀତ ରଚନା ବସନ୍ତରା ସାମଲ, ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

ଏଥର ଆସନ୍ତୁ ଶୁଣିବା ଉଦିତ ନାରାୟଣ ଏବଂ ଇରା ମହାନ୍ତିଙ୍କ କଣ୍ଠରେ ଗୀତ ମଳୟ ମିଶ୍ର। ଗୀତ ଅରୁଣ ମନ୍ତ୍ରୀ, ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ର।

ଶୁଣୁଛନ୍ତି ରାଜା ଝିଅ ସାଥୀ ହେଇଗଲା ଭାବ କଥାଚିତ୍ରରୁ ଉଦିତ ନାରାୟଣ ଏବଂ ନିବେଦିତାଙ୍କ କଣ୍ଠରେ ଗୀତ ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପ୍ରେମ ଆନନ୍ଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଶୁଣୁଛନ୍ତି ହିରୋ କଥାଚିତ୍ରରୁ ସୌରିନ୍ ଭଟ୍ଟ ଏବଂ ପାମିଲା ଜୈନଙ୍କ କଣ୍ଠରେ। ଗୀତ ବସନ୍ତରାଜ ସାମଲ, ସଙ୍ଗୀତ ଦେଇଛନ୍ତି ଦୀପକ କୁମାର।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପୂର୍ବାହ୍ନ 10:10 ଆରମ୍ଭ କରୁଛୁ ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ଖୋଲା ଝରକା ଅପେକ୍ଷାରେ ଅଛନ୍ତି ଶ୍ରୋତା ମନ ଝରକାକୁ ଖୋଲି ଖୋଲା ଝରକା ଅପେକ୍ଷାରେ ଅଛନ୍ତି ଶ୍ରୋତା ମନ ଝରକାକୁ ଖୋଲି କେତେ ଜଣା ଅଜଣା କଥା ସହ ପରିଚୟ କରିଦିଏ ଶ୍ରୋତାଙ୍କୁ ପୁଣି ମନମୁଗ୍ଧ କରିଦିଏ ଏହାର ସଙ୍ଗୀତ ପସରା ସମୟ ସହିତ ଆଣିଥାଏ କେତେ ନୂଆ ପୁରୁଣା କଥା ହୃଦୟର ଝରକା ଖୋଲା ରହିଥାଉ ସବୁବେଳେ ଏମିତି ହିଁ ଶ୍ରୋତାଙ୍କ ଭଲ ପାଇବା ପରଶୁଥାଉ ଆମ ଉପରେ ସ୍ନେହର ସହିତ କଥାଟି କହୁଛି ଖୋଲା ଝରକା ଅଗଣାରୁ ଆପଣଙ୍କ ବାଣୀ ଆକାଶବାଣୀ ଏମିତି ହିଁ ଶ୍ରୋତାଙ୍କ ଭଲ ପାଇବା ନିହାତି ପାଉଥାଉ ଏହି କଥା ସହିତ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଖୋଲା ଝରକା କାର୍ଯ୍ୟକ୍ରମର ପରିସରକୁ ଉପସ୍ଥାପନାରେ ଆଜି ମୁଁ ଅଛି ଆପଣମାନଙ୍କର ସାଥୀ ଆଶ୍ୱାସନା ପଟ୍ଟନାୟକ ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ରହିଛି କିଛି ଜଣା ଅଜଣା କଥା। ଆଜି ଦିନର ବିଶେଷତ୍ୱ ସ୍ୱାସ୍ଥ୍ୟ ସୂତ୍ରରେ କିଛି ଆଜି ଦିନର ଇତିହାସ ଏବଂ ତା ସହିତ ରହିଛି କିଛି ସୁମଧୁର ଗୀତର ପସରା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆସନ୍ତୁ କାର୍ଯ୍ୟକ୍ରମରେ ପ୍ରଥମେ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ସବୁଦିନ ଭଳି ଆଜି ଆମେ ଏମିତି ଏକ ଦିନ ଯାହା ଉପହାର ନେଇ ଆସିଥାଏ, ସେହି ଦିନଟି ହେଉଛି ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି। ଆଜି ଜ୍ୟେଷ୍ଠ ମାସ ଏକାଦଶୀ ତିଥି, ଯାହାଙ୍କ ନାମ ଅପରା ଏକାଦଶୀ, ଭାରତୀୟ ଦର୍ଶନରେ ନା ଅପରା ଏକାଦଶୀ, କିନ୍ତୁ ଶ୍ରୀଜଗନ୍ନାଥ ଦର୍ଶନରେ ଏହାଙ୍କ ନାମ ଜଳକ୍ରୀଡ଼ା ଏକାଦଶୀ। ଭଗବାନ ବିଷ୍ଣୁଙ୍କର ସବୁଠାରୁ ପ୍ରିୟ ବାର ହେଉଛି ଏକାଦଶୀ, ସବୁଠାରୁ ପ୍ରିୟ ତିଥି ହେଉଛି ଏକାଦଶୀ। ତେବେ ଏହାକୁ କେଉଁ କେଉଁ ଜାଗାରେ ଅଚଳା ଏକାଦଶୀ, ଭଦ୍ରକାଳୀ ଏକାଦଶୀ ବୋଲି ମଧ୍ୟ କୁହାଯାଏ, କିନ୍ତୁ ଆମ ଓଡ଼ିଶାରେ ଏହା ହେଉଛି ସର୍ବସମ୍ମତ ଜଳକ୍ରୀଡ଼ା ଏକାଦଶୀ। ହଁ ବନ୍ଧୁ, ଆଜି ହେଉଛି ଏହି ସର୍ବସମ୍ମତ ଜଳକ୍ରୀଡ଼ା ଏକାଦଶୀ। ଆସନ୍ତୁ ଜାଣିବା ଏହି ଜଳକ୍ରୀଡ଼ା ଏକାଦଶୀର ମହାତ୍ମ୍ୟ ସମ୍ପର୍କରେ। ଏହି ଏକାଦଶୀର ସ୍ୱାତନ୍ତ୍ର୍ୟ ହେଉଛି ଏଥିରେ ଭଗବାନ ବିଷ୍ଣୁଙ୍କର ବାମନ ଅବତାରଙ୍କୁ ପୂଜା ହୋଇଥାଏ। ଏହି ଦିନ ବାମନ ଭଗବାନଙ୍କ ପ୍ରତିମାଙ୍କୁ ଆସନରେ ବସାଇବା ପୂର୍ବରୁ ଗଙ୍ଗା ଜଳରେ ସ୍ନାନ କରାଯାଇଥାଏ। ଏହାର କାରଣ ଭଗବାନ ବିଷ୍ଣୁଙ୍କର ବାମନ ଅବତାରରେ ହିଁ ଦେବ ପାବନୀ ଗଙ୍ଗାଙ୍କର ସୃଷ୍ଟି ହୋଇଥିଲା, ଅର୍ଥାତ୍ ବିଷ୍ଣୁଙ୍କ ଚରଣାଘାତରେ ବ୍ରହ୍ମାଣ୍ଡରୁ ଯେଉଁ ଜଳ ସ୍ରବିଥିଲା, ସେହି ଜଳରେ ପ୍ରଥମେ ପ୍ରଜାପିତା ବ୍ରହ୍ମା ବାମନ ଭଗବାନଙ୍କର ପାଦ ଧୌତ କରିଥିଲେ। ସେହି ଜଳ ପୃଥିବୀକୁ ଆସି ପତିତ ପାବନୀ ଗଙ୍ଗାରେ ପରିଣତ ହୋଇଥିଲା। ତେଣୁ ଏକାଦଶୀ ବ୍ରତଧାରୀମାନେ ଗଙ୍ଗା ଜଳରେ ବାମନ ଭଗବାନଙ୍କର ପାଦ ଧୌତ କରିଥାନ୍ତି, ପରେ ଭଗବାନଙ୍କୁ ଧୂପ ଦୀପରେ ପୂଜାର୍ଚ୍ଚନା କରନ୍ତି। ଶ୍ରୀଜଗନ୍ନାଥଙ୍କ ଚନ୍ଦନଯାତ୍ରାର ଅନ୍ତର୍ଗତ ହୋଇଥିବାରୁ ଏହି ଏକାଦଶୀ ତିଥି ଜଳକ୍ରୀଡ଼ା ଏକାଦଶୀ ତିଥି ଭାବେ ଲୋକପ୍ରିୟ। ନିଷ୍ଠାର ସହ ଏହି ବ୍ରତ କଲେ ବିଷ୍ଣୁ ଲୋକରେ ସ୍ଥାନ ମିଳିଥାଏ ବୋଲି କୁହାଯାଏ। ବନ୍ଧୁ, ଏକ ସର୍ବଶ୍ରେଷ୍ଠ କଥା ହେଉଛି ଜଗନ୍ନାଥ ଦର୍ଶନରେ ମହାପ୍ରଭୁ ଜଗନ୍ନାଥଙ୍କ ଜଳକ୍ରୀଡ଼ା ମଣ୍ଡପରେ ବୈଶାଖରେ ଉତ୍ତାପଜନିତ ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ପ୍ରଭୁ ଜଳକ୍ରୀଡ଼ା କରିଥାନ୍ତି। ତେବେ ଜଳକ୍ରୀଡ଼ା ଏକାଦଶୀର

ଏକାଦଶୀରୁ ଜ୍ୟେଷ୍ଠ ପୂର୍ଣ୍ଣିମା ପର୍ଯ୍ୟନ୍ତ ଯେଉଁ ସମୟ ରହିଥାଏ ସେହି ସମୟ ଭିତରେ ପ୍ରଭୁ ତାଙ୍କର ଜଳକ୍ରୀଡ଼ା ଏକାଦଶୀ ବା ଭିତରେ ଚାପ କୁହନ୍ତି ସେହି ଲୀଳାକୁ ଅବଲୋକନ କଲାପରେ ପ୍ରଭୁ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ କରିବା ପାଇଁ ସ୍ନାନବିଧି ଉପରକୁ ଆସିଥାନ୍ତି। ସତରେ ଦେଖନ୍ତୁ ନା, ଅପୂର୍ବ ଲୀଳା ପ୍ରଭୁଙ୍କର। ଭକ୍ତ ଗରମରେ ହନ୍ତସନ୍ତ ହେଉଛି, ମୁଁ ମଧ୍ୟ ସେହି ଗରମ ଉଷ୍ମତାକୁ ଅନୁଭବ କରୁଛି, ତାହା ମଧ୍ୟ ଭକ୍ତଙ୍କୁ ଆଶ୍ୱାସନା ଦେଉଛି। ହେ ଭକ୍ତ, ତୋର ଭଗବାନ ମଧ୍ୟ ଏହି ଉତ୍ତାପକୁ ଗ୍ରହଣ କରୁଛି, ସହ୍ୟ କରୁଛି, ତେଣୁ ତୁ ମଧ୍ୟ ସେହି ଉତ୍ତାପକୁ ସହ୍ୟ କର ଏବଂ ଘର ଭିତରେ ରୁହ, ଘର ବାହାରକୁ ଏହି ଉତ୍ତାପରେ ଯାଅ ନାହିଁ। ଏହି ବାର୍ତ୍ତା ପ୍ରଭୁ ଦେଉଛନ୍ତି ଜଳକ୍ରୀଡ଼ା ଏକାଦଶୀରେ। ଏହି ଏକାଦଶୀର ଫଳରେ କୁହାଯାଇଛି ଯେ ଏହି ଏକାଦଶୀ ବ୍ରତର କଥା ଶୁଣିବା ମାତ୍ରେ ଆପଣଙ୍କୁ ହଜାରେ ଗୋଦାନର ଫଳ ମିଳିଯିବ। ଏହି ଏକାଦଶୀ ବ୍ରତ କରିବା ଦ୍ୱାରା ଆପଣ ଅପାର କ୍ଷତିରୁ ମୁକ୍ତି ପାଇବେ। ଏପରି ଏକ ପରମ ଶକ୍ତିଶାଳୀ ଏକାଦଶୀ ହେଉଛି ପ୍ରଭୁଙ୍କର ଅପରା ଏକାଦଶୀ, ଜଳକ୍ରୀଡ଼ା ଏକାଦଶୀ। ଏହି ଅପରା ଏକାଦଶୀର ଅନ୍ୟ ଏକ ନାମ ହେଉଛି ଭଦ୍ରକାଳୀ ଏକାଦଶୀ। ଭାରତବର୍ଷର କିଛି କିଛି ସ୍ଥାନରେ ଏହି ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷରେ ଭଦ୍ରକାଳୀ ଏକାଦଶୀ ବ୍ରତ ଭାବରେ ମଧ୍ୟ ପାଳନ କରାଯାଏ। ତେବେ ଏକାଦଶୀ ତ ସ୍ୱୟଂ ଭଗବାନ ବିଷ୍ଣୁଙ୍କର ତିଥି, ବିଷ୍ଣୁଙ୍କର ଉପାସନା କରାଯାଏ, ଆଉ ଏଠାରେ ଭଦ୍ରକାଳୀଙ୍କର ପ୍ରୟୋଜନ କ'ଣ? ସ୍ଥାନେ ସ୍ଥାନେ କଥା ଅଛି ଯେ ଭଦ୍ରକାଳୀ ହେଉଛନ୍ତି ମା କାଳୀଙ୍କର ଅନନ୍ୟ ରୂପ ମଧ୍ୟରୁ ସବୁଠୁ ଶାନ୍ତ ରୂପ ଭଦ୍ରକାଳୀ ରୂପ। ଏହି ଭଦ୍ରକାଳୀ ରୂପ ହେଉଛନ୍ତି ସବୁଠାରୁ ପରମ ଅଭୟଦାୟିନୀ ରୂପ ଏବଂ ତାଙ୍କ ମଧ୍ୟରେ ଅଛି ବୈଷ୍ଣବ ତତ୍ତ୍ୱ। ତେଣୁ ଏହି ପ୍ରକାରର ରୂପରେଖ ନେଇ ତାହା ହିଁ ଏହି ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଏକାଦଶୀରେ ଆବିର୍ଭାବ ହୋଇଥିବା ହେତୁ ଏହାକୁ କିଛି ସ୍ଥାନରେ ଭଦ୍ରକାଳୀ ଏକାଦଶୀ ଭାବରେ ପାଳନ କରାଯାଏ। ତେବେ ସେ ଭଦ୍ରକାଳୀ ହୁଅନ୍ତୁ, ସେ ବାମନ ହୁଅନ୍ତୁ, ଅବା ତ୍ରିବିକ୍ରମ ହୁଅନ୍ତୁ, ଅନ୍ତରେ ସବୁ ଏକ, ସବୁ ସେହି ପରମ ପୁରୁଷ ପରମାତ୍ମା ପରମ ସତ୍ତା। ସେହି ପରମ ସତ୍ତାଙ୍କର ପରମ ଲୀଳାର ଏକ ପରମ ପର୍ବ ହେଉଛି ଏହି ଏକାଦଶୀ। ତେଣୁ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅପରା ଏକାଦଶୀ, ଜଳକ୍ରୀଡ଼ା ଏକାଦଶୀ, ଅଚଳା ଏକାଦଶୀ, ଭଦ୍ରକାଳୀ ଏକାଦଶୀ, ସବୁର ଗୋଟିଏ ହିଁ ବାର୍ତ୍ତା, ମନରେ ପ୍ରଭୁଙ୍କ ଶ୍ରଦ୍ଧା ରଖ, ମନରେ ପ୍ରଭୁଙ୍କୁ ସ୍ଥାନ ଦିଅ, ତାଙ୍କୁ ବିରାଜମାନ କର, ତାଙ୍କୁ ସ୍ଥାନ ଦିଅ, ତାଙ୍କୁ ଆବାହନ କର ଏବଂ ମନନ, କୀର୍ତ୍ତନ ଏବଂ ଜପ ଦ୍ୱାରା ପରମଧାମକୁ ପ୍ରାପ୍ତି ହୁଅ। ଏହି ଭାବନା ସହ ଆସନ୍ତୁ ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିନେବା ଏକ ଭାବପୂର୍ଣ୍ଣ ଗୀତ।

ସ୍ୱାଗତ ଆପଣମାନଙ୍କୁ କାର୍ଯ୍ୟକ୍ରମର ପରିସରକୁ। ଶ୍ରୋତାବନ୍ଧୁ ଆସନ୍ତୁ ସ୍ୱାସ୍ଥ୍ୟ ସୂତ୍ରରେ କିଛି ଜାଣିବା। ସ୍ୱାସ୍ଥ୍ୟ ହିଁ ସମ୍ପଦ। ମାନବ କ୍ଷେତ୍ରରେ କେବଳ ଯେ ଏହା ରୋଗ କିମ୍ବା ଅକ୍ଷମତାର ଅଭାବରୁ ନୁହେଁ, ବରଂ ଶାରୀରିକ, ମାନସିକ ତଥା ସାମାଜିକ ସ୍ଥିତାବସ୍ଥାକୁ ମଧ୍ୟ ବୁଝାଇଥାଏ। ଜୀବନଚର୍ଯ୍ୟା, ଅର୍ଥନୈତିକ, ଆଧ୍ୟାତ୍ମିକ, ସାମାଜିକ, ବ୍ୟକ୍ତିଗତ ପୃଷ୍ଠଭୂମି ହିଁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥାଏ। ଅନୁଶୀଳନରୁ ଜଣାଯାଏ ଯେ ମାନସିକ ଚାପ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଏହା ସହିତ ଏକାଧିକ କାରକ ମଧ୍ୟ ଶରୀରକୁ ଆକ୍ରାନ୍ତ କରିବା ଦ୍ୱାରା ମଣିଷ ରୋଗଗ୍ରସ୍ତ ହୋଇଥାଏ। ତେବେ ସମସ୍ତ ଦିଗରେ ସଚେତନ ରହିବା ନିହାତି ଦରକାର। ବନ୍ଧୁ, ଋତୁ ଏବଂ ରୋଗ ପରସ୍ପର ପରିପୂରକ। ବାର ମାସରେ ଛଅଟି ଋତୁ ଅନୁଯାୟୀ ବିଭିନ୍ନ ସମୟରେ ନିର୍ଦ୍ଦିଷ୍ଟ ଭାବରେ କିଛି ରୋଗ ମଣିଷକୁ ଆକ୍ରାନ୍ତ କରିଥାଏ। ସେଥିମଧ୍ୟରୁ ଖରାଦିନିଆ ରୋଗ ଅନ୍ୟତମ। ଅଂଶୁଘାତ ହେଉ ଅବା ଚର୍ମ ରୋଗ, ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ। ଟିକିଏ ଅସାବଧାନତାରୁ ନାନା ସମସ୍ୟା ଉପୁଜିଥାଏ, ତେଣୁ ଏଥିପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ। ତେବେ ଏହାକୁ ନେଇ ଆଜିର ଖୋଲାଛରିକରେ ସ୍ୱାସ୍ଥ୍ୟସ୍ତ୍ରରେ ଜାଣିବା ଅଂଶୁଘାତ କ'ଣ ଓ ଏହାର ସତର୍କତା। ସାଧାରଣତଃ ଖରାଦିନରେ ସବୁଠାରୁ ସାଧାରଣ ଜିନିଷ ଆଉ ଆମେ ଯାହାଠୁ ବି ଶୁଣିଥିବା ଅଂଶୁଘାତ ଅଂଶୁ ଅର୍ଥ ସୂର୍ଯ୍ୟ, ଘାତ ଅର୍ଥ ଆଘାତ ବା କୌଣସି ପ୍ରକାରର କ୍ଷତି ହେବା। ସାଧାରଣତଃ ଯେତେବେଳେ ଆମ ଶରୀର ଅଧିକ ତାପମାତ୍ରାକୁ ସାମ୍ନା କରେ କିମ୍ବା ବେଶୀ ସମୟ ପର୍ଯ୍ୟନ୍ତ ଆମେ ଖରାରେ ରହୁ, ତେବେ ସେତେବେଳେ ଅଂଶୁଘାତର ଲକ୍ଷଣ ଦେଖାଦେଇଥାଏ ଏବଂ ଏହା ସମୟାନୁକ୍ରମେ ପ୍ରାଣଘାତକ ମଧ୍ୟ ହୋଇପାରେ। ସେଥିପାଇଁ ଏହାର ଗୁରୁତ୍ୱ ଅଧିକ। ଯେତେବେଳେ ତାପମାତ୍ରା ପରିବେଶରେ ବଢ଼ିବାକୁ ଲାଗେ, ସେତେବେଳେ ଆମ ଶରୀରର ସେହି ପରିବେଶ ସହ ମିଶିବା ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରିଥାଏ, ଯେମିତିକି ଦେହରୁ ଝାଳ ବାହାରିଯିବା, ପାଟି ଶୁଖିଯିବା ଏବଂ ଏହି ସବୁ ଲକ୍ଷଣ ଜଣାଯାଇଥାଏ ଯେ ଦେହରୁ ଜଳୀୟ ଅଂଶ କମିବାରେ ଲାଗିଛି ଏବଂ ଆମେ ବର୍ତ୍ତମାନ ପାଣି ପିଇବା ଦରକାର ଏହି ଖରାଦିନରେ। ଯଦି ଆମେ କୌଣସି କାରଣରୁ ଆମେ ଏହିସବୁ ଲକ୍ଷଣକୁ ଜାଣିପାରିଲେ କିମ୍ବା ଅଣଦେଖା କରିପାରିବା କିମ୍ବା ଏହାକୁ ନ ଜାଣିପାରିବା, ତେବେ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ପ୍ରତିକାର ବିନା ଆମକୁ ରହିବାକୁ ପଡ଼ିବ, ତେବେ ଅଂଶୁଘାତର ପରିସ୍ଥିତି ସୃଷ୍ଟି ହୋଇଥାଏ। ତେବେ ଅଂଶୁଘାତ ସମ୍ପର୍କରେ ଆମକୁ ଜାଣିବା ଆଗକୁ ଆହୁରି ମଧ୍ୟ ଜାଣିବା। ତେବେ ବର୍ତ୍ତମାନ ଆସନ୍ତୁ ଶୁଣିନେବା ଏହି ଗୀତଟିଏ।

ବନ୍ଧୁ, ଆମେ କଥା ହେଉଥିଲେ ଅଂଶୁଘାତ ସମ୍ପର୍କରେ। ଆସନ୍ତୁ ଜାଣିବେ ଏହାର ପ୍ରତିକାର ସମ୍ପର୍କରେ। ତେବେ ଅଂଶୁଘାତ ହୋଇଛି ବୋଲି ଆମେ କେମିତି ଜାଣିବା? ଅଳ୍ପ ସମୟ ବାହାରେ ଆମେ ଖରାରେ ବୁଲି ଆସିଲେ ଆମକୁ ସମୟ ସମୟ ଥକା ଲାଗେ, ପାଟି ଶୁଖିଲା ପଡ଼ିଯାଏ, ଅଠା ଅଠା ଲାଗେ, ଏମିତିକି ଦେହର ତାପମାତ୍ରା ବି ବଢ଼ିଗଲା ପରି ଲାଗିଥାଏ। ହାତକୁ ଛୁଇଁଲେ ଗରମ ଲାଗେ, କିନ୍ତୁ ଯଦି ଏହା ଅଧିକ ସମୟ ଧରି ଲାଗି ରହିଲା ବା ମସଲ୍ସ କ୍ରାମ୍ପ ହେଲା, ତାପମାତ୍ରା ବଢ଼ିବାରେ ଲାଗିଲା, ଝାଳ ଅଧିକା ବୋହିବ, ବାନ୍ତି ବାନ୍ତି ଲାଗିବା, କିମ୍ବା ମାନସିକ ସ୍ତରରେ ଆପଣ ସାଧାରଣ କାମ କରିବା ପାଇଁ ସକ୍ଷମ ହୋଇପାରୁନାହାନ୍ତି, ମୁଣ୍ଡ ବୁଲେଇ ଦେଉଛି, ଜିନିଷ ଚିହ୍ନି ପାରୁନାହାନ୍ତି, ଡିସ୍ଓରିଏଣ୍ଟେସନ୍ ହେଉଛି ବା ଅସ୍ଥିରତା ହେଉଛି, ତେବେ ସେହି କ୍ଷେତ୍ରରେ ଆମେ କହିପାରିବା ଏହା ଅଂଶୁଘାତର ଲକ୍ଷଣ। ତେବେ ଏଥର ଆସନ୍ତୁ ଜାଣିବା ଏହି ସାଧାରଣ ସ୍ତରରେ ଆମେ ଏହାକୁ କିଭଳି ଭାବରେ ଉପଚାର କରିବା। ଯଦି ଅଂଶୁଘାତ ରୋଗୀ ଆମ ଆଖି ସାମ୍ନାରେ ଦେଖାଯାଆନ୍ତି ତେବେ

କିଭଳି ଭାବରେ ଏହାକୁ କରିବା ଆସନ୍ତୁ ଜାଣିବା। ପ୍ରଥମେ ତ ରୋଗୀଙ୍କୁ ତୁରନ୍ତ ଥଣ୍ଡା ସ୍ଥାନକୁ ନେଇଯିବା, ଶରୀରକୁ ଥଣ୍ଡା ପାଣିରେ ପୋଛିବା। ଯଦି ସେ ଅଚେତ ନଥାନ୍ତି ତେବେ ପାଣି କିମ୍ବା ORS ପାଣି ପିଇବାକୁ ଦେବା। ଗୁରୁତର ଅବସ୍ଥା ହେଲେ ଡାକ୍ତରଙ୍କୁ ତୁରନ୍ତ ଦେଖାଇବା। ପୁଣି ଅଂଶୁଘାତରୁ କିପରି ଆମେ ବଞ୍ଚିବା ଆସନ୍ତୁ ସେହି ବିଷୟରେ ଜାଣିବା। ବହୁତ ପାଣି ପିଇବା, ORS ଲେମ୍ବୁ ପାଣି ପିଇବା, ଦିନ 11ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ତୀବ୍ର ଧୂପରେ ବାହାରକୁ ଯିବା ନାହିଁ, ହାଲୁକା ଓ ସୂତି ଲୁଗା ପିନ୍ଧିବା, ବାହାରକୁ ଅକାରଣରେ ଯିବା ନାହିଁ, ଯଦି ଯିବା ତେବେ ମୁଣ୍ଡରେ ଟୋପି କିମ୍ବା ଗାମୁଛା ପିନ୍ଧିବା।

ପର୍ଯ୍ୟନ୍ତ ତୀବ୍ର ଧୂପରେ ବାହାରକୁ ଯିବା ନାହିଁ, ହାଲୁକା ଓ ସୂତି ଲୁଗା ପିନ୍ଧିବା, ବାହାରକୁ ଅକାରଣରେ ଯିବା ନାହିଁ, ଯଦି ଯିବା ତେବେ ମୁଣ୍ଡରେ ଟୋପି କିମ୍ବା ଗାମୁଛା ପିନ୍ଧିବା, ଘରକୁ ଥଣ୍ଡା ରଖିବା ପାଇଁ ଚେଷ୍ଟା କରିବା, ବାରମ୍ବାର ବିଶ୍ରାମ ନେବା, ଛୋଟ ପିଲା ଏବଂ ବୃଦ୍ଧ ରୋଗୀଙ୍କୁ ଅଧିକ ସାବଧାନ ରଖିବା। ତେବେ ଏହା ହେଉଛି ଅତ୍ୟଧିକ ଗରମରେ ଶରୀର ତାପମାତ୍ରା ବହୁତ ବଢ଼ିଯିବାରୁ ଘଟୁଥିବା ଗୁରୁତର ଅବସ୍ଥା। ସାଧାରଣତଃ ଶରୀରର ତାପମାତ୍ରା 40 ଡିଗ୍ରୀ ସେଲସିୟସରୁ ଅଧିକ ହେଲେ ଏହା ଜୀବନ ପାଇଁ ବିପଦଜନକ ହୋଇପାରେ। ଗରମ ପାଗ, ଖରାରେ ଦୀର୍ଘ ସମୟ କାମ କରିବା କିମ୍ବା ପାଣି କମ୍ ପିଇବା ଏହି ଅଂଶୁଘାତର ମୁଖ୍ୟ କାରଣ। ତେଣୁ ବନ୍ଧୁ, ମୋଟାମୋଟି ଭାବେ କହିବାକୁ ଗଲେ ଅଂଶୁଘାତ ଯଦିଓ ଡିଜାଷ୍ଟର ମ୍ୟାନେଜମେଣ୍ଟରେ ଏକ ବିରାଟ ବଡ଼ ଅଧ୍ୟାୟ, କିନ୍ତୁ ଏହା ଏକ ଲାଇଫ୍ ଥ୍ରେଟନିଂ ସିଚୁଏସନ୍ ହୋଇଥିବାରୁ ଆମେମାନେ ଛୋଟ ଛୋଟ ପ୍ରିଭେନ୍ସନ୍ ଯଦି ନେବା ଏବଂ ଏହାର ପ୍ରାଥମିକ ଉପଚାର ସମୟରେ ଯଦି ଆମର କିଛିଟା ଜ୍ଞାନ ଥିବ, ତେବେ ନିଶ୍ଚିତ ଭାବେ ଆମେ ଆମ୍ଭମାନଙ୍କ ସ୍ତରରେ ହିଁ ଏହିସବୁକୁ ଠିକ୍ କରିପାରିବା। ଡାକ୍ତରଙ୍କ ସାହାଯ୍ୟତା ଆବଶ୍ୟକତା ପଡ଼ିବ ନାହିଁ, କାରଣ ସବୁ ରୋଗର ଗୋଟିଏ ନିବାରଣ ନିଜ ହାତରେ, ନିଜର ସ୍ୱାସ୍ଥ୍ୟ। ଆସନ୍ତୁ ଶୁଣି ନେବା ଆଉ ଏକ ମନଲୋଭା ଗୀତ।

ପୁଣି ଥରେ ସ୍ୱାଗତ ଆପଣମାନଙ୍କୁ କାର୍ଯ୍ୟକ୍ରମର ପରିସରକୁ। ଶ୍ରୋତାବନ୍ଧୁ, ଏଥର ଜଣା ଅଜଣା କଥାରେ ଆସନ୍ତୁ ଜାଣିବା ଆମ କଳାହାଣ୍ଡି ଜିଲ୍ଲାର ଇତିହାସ ସମ୍ପର୍କରେ କିଛି। କଳାହାଣ୍ଡି ଜିଲ୍ଲା ଆମ ଓଡ଼ିଶାରେ ଥିବା ଏକ ସ୍ୱତନ୍ତ୍ର ଜିଲ୍ଲା। ଏହା ଏମିତି ଏକ ଜିଲ୍ଲା ଯାହାର ନାମ ପଛରେ ରହିଛି ଅନେକ ଇତିହାସ, ଅନେକ ରହସ୍ୟ। ଏହାର ନାମକରଣ କିପରି ହୋଇଥିଲା ତାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କଳାହାଣ୍ଡି ଓଡ଼ିଶାର ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ଏକ ଜିଲ୍ଲା ଅଟେ। ଏହା ଏକ ପୁରାତନ ସଭ୍ୟତାର ମୂଳ କେନ୍ଦ୍ର ଭାବରେ ପରିଚିତ। ପ୍ରତ୍ନତତ୍ତ୍ୱ ପ୍ରମାଣ ଅନୁସାରେ ଏଠାରେ ପ୍ରସ୍ତର ଯୁଗ ଓ ଲୌହ ଯୁଗର ମାନବ ବସତିର ସୂଚନା ମିଳେ। ତେବେ ଆଜି ଆମେ ଆମ କଳାହାଣ୍ଡି ଜିଲ୍ଲାର ଇତିହାସ ସହିତ ଜାଣିବା ଏହାର ଲୋକକଳା, ଏହାର ଲୋକନାଟ, ଦର୍ଶନୀୟ ସ୍ଥାନ ସହିତ ଏହାର ଭୌଗୋଳିକ ସ୍ଥିତି ସମ୍ପର୍କରେ। କଳାହାଣ୍ଡି ମାନେ କଳାରେ ପରିପୂର୍ଣ୍ଣ ହାଣ୍ଡି, ଏହିଭଳି ଭାବରେ ଅନେକ ବ୍ୟାଖ୍ୟା ହେଉଥିବା ବେଳେ ମହାକାନ୍ତାର, ତ୍ରିକଳିଙ୍ଗ, କାରୁଣ୍ଡ, ମଣ୍ଡଳ, ଇନ୍ଦ୍ରବନ, ଚକ୍ରକୁଟ, ମଣ୍ଡଳ ଭଳି ଅନେକ ନାମରେ ଆଧୁନିକ କଳାହାଣ୍ଡିର ନାମକରଣ ହୋଇଥିବାର ଇତିହାସର ପୃଷ୍ଠଭୂମି ରହିଛି। ଏଠାରେ ଥିବା ଅସୁରଗଡ଼ରେ 2000 ବର୍ଷ ଆଗରୁ ଏକ ଉନ୍ନତ ଓ ସଭ୍ୟ ସହର ଜନବସତି ଥିବା ଜଣାଯାଏ। ଆଗକାଳରେ ଏହା ମହାକାନ୍ତର ଅର୍ଥାତ୍ ବିଶାଳ ଜଙ୍ଗଲ ଓ କାରୁଣ୍ଡା ମଣ୍ଡଳ, କାରୁଣ୍ଡାର ଅର୍ଥ ହେଉଛି ମାଣିକ, ଏହି ଭାବରେ ଜଣାଥିଲା। ଯାହା ଏଠାରେ ମାଣିକ, ଲାଲ ପଥର, ବେରୁଜ, ନୀଲମ ଆଦି ମିଳୁଥିବାରୁ ଜଣାଯାଏ। ମାଣିକେଶ୍ୱରୀ ବା ମାଣିକର ଠାକୁରାଣୀ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀ, ଯାହାଙ୍କ ଉପସ୍ଥିତି ଏହି ଜିଲ୍ଲାର ଇତିହାସ ସହିତ ଜଡ଼ିତ। ହେଲେ 1980 ମସିହାରେ କଳାହାଣ୍ଡିର ନାମ ପଛୁଆ ଓ ଅନ୍ୟ ଓ ଅନାହାର ମୃତ୍ୟୁ ସହ ଯୋଡ଼ାଯାଇଥିଲା। ତେବେ ଏହିସବୁ ସତ୍ତ୍ୱେ ବି ଇତିହାସ, ଚାଷବାସ, ବନସମ୍ବଳ, ମୂଲ୍ୟବାନ ପଥର, ବକ୍ସାଇଟ୍, ଲୋକନାଟ, ହାତକାମ ଓ କଳାରେ ଏହା ଏକ ସମୃଦ୍ଧ ଜିଲ୍ଲା ଭାବରେ ଖ୍ୟାତି ପାଇଛି। ଆପଣ ଜାଣିଥାଇପାରନ୍ତି ଯେ କଳାହାଣ୍ଡିର ପ୍ରଥମ ଗ୍ୟାଜେଟିୟର ଅନୁସାରେ କଳାହାଣ୍ଡି ଜିଲ୍ଲା ପୂର୍ବ ଗଡ଼ଜାତ କଳାହାଣ୍ଡି ରାଜ୍ୟ ଓ ଖରିଆର ଜମିଦାରୀ ଅର୍ଥାତ୍ ବର୍ତ୍ତମାନର ନୂଆପଡ଼ା ଜିଲ୍ଲାକୁ ମିଶାଇ ଏବଂ ଏଥିରୁ କାଶୀପୁର ଥାନା ଅଞ୍ଚଳକୁ ଅଲଗା କରି ଗଠିତ ହୋଇଥିଲା କଳାହାଣ୍ଡି ଜିଲ୍ଲା। ତେବେ ଏଥର ଆସନ୍ତୁ ଜାଣିବା ବନ୍ଧୁ କଳାହାଣ୍ଡି ନାମର ଉତ୍ପତ୍ତି ବିଷୟରେ। ଓଡ଼ିଆରେ କଳାହାଣ୍ଡିର ଅର୍ଥ ହେଲା କଳା ପାତ୍ର ମାନେ ହାଣ୍ଡି, ଅର୍ଥାତ୍ କଳା ରଙ୍ଗର ହାଣ୍ଡି। ଏହାର ନାମ ରହିବା ପଛରେ ଏକ ସ୍ୱତନ୍ତ୍ର କାରଣ ରହିଛି। ତେବେ ଏହି ବିଷୟରେ ଜାଣିବା ପୂର୍ବରୁ ଆସନ୍ତୁ ବର୍ତ୍ତମାନ ଶୁଣିନେବା ଆଉ ଏକ ମନଲୋଭା ଗୀତ।

ବନ୍ଧୁ, ଆମେ କଥା ହେଉଥିଲେ କଳାରେ ପୂର୍ଣ୍ଣ କଳାହାଣ୍ଡିର ଇତିହାସ ସମ୍ପର୍କରେ। ତେବେ କଳାହାଣ୍ଡି ଜିଲ୍ଲାରେ ମୃତ୍ତିକା କୃଷ୍ଣ କାର୍ପାସ ଶ୍ରେଣୀୟ ଏବଂ ମାଟିର ରଙ୍ଗ କଳା। କୁମ୍ଭାରମାନେ ଏଥିରେ କଳା ରଙ୍ଗର ପାତ୍ର ତିଆରି କରି ଏହି ଜିଲ୍ଲା, ପଡ଼ୋଶୀ ଜିଲ୍ଲା ଏବଂ ରାଜ୍ୟମାନଙ୍କରେ ବିକ୍ରି କରୁଥିଲେ। ସମ୍ଭବତଃ ଏହାର ନାମର ଉତ୍ପତ୍ତି ଏଥିରୁ ହୋଇଥିଲା ବୋଲି ଅନୁମାନ କରାଯାଉଛି। ଏହା ଆଗରୁ କାରୁଣ୍ଡ ନାମରେ ପରିଚିତ ଥିଲା। ତେବେ ଭୌଗୋଳିକ ସ୍ଥିତିକୁ ଦେଖିଲେ ଏହା ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଗକୁ ନେଇ ଗଠିତ ହୋଇଛି। ଏହାର ଉତ୍ତରରେ ବଲାଙ୍ଗୀର ଜିଲ୍ଲା ଓ ନୂଆପଡ଼ା ଜିଲ୍ଲା, ଦକ୍ଷିଣରେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଓ ରାୟଗଡ଼ା ଜିଲ୍ଲା, ପୂର୍ବପଟରେ ରହିଛି କନ୍ଧମାଳ ଓ ବୌଦ୍ଧ ଜିଲ୍ଲା। ତେବେ ଲୋକକଳା ବିଷୟରେ ଯଦି ଆମେ କଥା ହେବା, ତେବେ କଳାହାଣ୍ଡିର ଆକ୍ଷରିକ ଭାବରେ କଳାରେ ଭରା ହାଣ୍ଡିକୁ ବୁଝାଯାଏ। ଏହି ଶବ୍ଦ ଗୁଳହାଣ୍ଡି ଗୁମ୍ଫାରେ କଳା ଓ ନାଲି ରଙ୍ଗରେ ଖୋଦିତ ପ୍ରାକ୍ ଐତିହାସିକ କାଳରୁ ଆସିଥିବାର ବିଶ୍ୱାସ କରାଯାଇଛି। ଏଠାରେ ହାବସ୍ପୁରୀ ଢାଞ୍ଚାରେ ତିଆରି ଶାଢ଼ୀ ବହୁ ପ୍ରସିଦ୍ଧ। ସେହିପରି ଖଇରପଦର କାଠକାମ ମଧ୍ୟ ଦେଶ ବିଦେଶକୁ ରପ୍ତାନୀ କରାଯାଏ। ଲୋକନାଟ ବିଷୟରେ ଯଦି ଆମେ କଥା ହେବା, ତେବେ ନାନା ପ୍ରକାରର ଆଦିବାସୀ ଏବଂ ଅଣ ଆଦିବାସୀ ନାଟ ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କଳାହାଣ୍ଡିର ଘୁମୁରା ସବୁଠାରୁ ପ୍ରସିଦ୍ଧ ବୀରବାଦ୍ୟ ଅଟେ। ବନ୍ଧୁ, ଏଠାକାର ଦର୍ଶନୀୟ ସ୍ଥାନ ମଧ୍ୟରେ ଫୁରୁଲି ଝରଣ ଜଳପ୍ରପାତ, ଡୋକୋରୀ ଚଞ୍ଚରା, ଅସୁରଗଡ଼, ବେଲଖଣ୍ଡି ଶୈବପୀଠ, ରାବଣଦୋର, କର୍ଲାପାଟ ଅଭୟାରଣ୍ୟ, ଜାଖମ କାଠବଙ୍ଗଳା, କଡ଼େଲ ଜଗନ୍ନାଥ ମନ୍ଦିର, ଗୁବରଗୋଲା ଜଳପ୍ରପାତ ଓ ହେଲୋପଏନ୍ ଭଳି ଅତି ସୁନ୍ଦର ସ୍ଥାନମାନ ରହିଛି। ସତରେ ଆଜି ଆମେ ଆମ କଳାହାଣ୍ଡି ମାଟିକୁ ନେଇ ବହୁ ଗର୍ବିତ। ଯଦି ଆପଣମାନେ ମଧ୍ୟ କେବେ କଳାହାଣ୍ଡି ଜିଲ୍ଲାକୁ ବୁଲିବାକୁ ଆସୁଛନ୍ତି, ତାହେଲେ ନିଶ୍ଚିତ ଭାବରେ ଏହିସବୁ ଦର୍ଶନୀୟ ସ୍ଥାନକୁ ନିହାତି ବୁଲନ୍ତୁ। ଦେଖିବେ ବନ୍ଧୁ, ସୁନ୍ଦର ସବୁଜ ମଣ୍ଡିତ କଳାହାଣ୍ଡି ଆପଣଙ୍କ ଚିରଦିନ ମନେ ରହିବ। ତାହେଲେ କଳାହାଣ୍ଡିର ଇତିହାସ ସମ୍ପର୍କରେ ଆଜି ଆମେ କିଛି ଜାଣିଲେ। ଆସନ୍ତୁ ଶୁଣିନେବା ଆଉ ଏକ ମନଲୋଭା ଗୀତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 MHz ଏବଂ ନ୍ୟୁଜ୍ଏନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଜାଣିନେବା ଆଜି ଦିନରେ ଘଟିଥିବା କିଛି ଘଟଣାବଳୀ ସମ୍ପର୍କରେ, ଆଜିର ଇତିହାସ ସମ୍ପର୍କରେ। 1861 ଆଜିର ଦିନରେ ମହାନ ଧୂମକେତୁ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍ ୱେଲ୍ସର ୱିନ୍ସର୍ର ଜନ୍ ଡେଭଡଟ୍ ଦ୍ୱାରା ଆବିଷ୍କାର କରାଯାଇଥିଲା। 1888 ଆଜିର ଦିନରେ ଲି ଆଉରିଆ ଅର୍ଥାତ୍ ସୁବର୍ଣ୍ଣ ଆଇନ ପାସ୍ ହେବା ସହିତ ବ୍ରାଜିଲ ସାମ୍ରାଜ୍ୟ ଦାସତ୍ୱକୁ ଉଚ୍ଛେଦ କରିଥିଲା। 1952 ଆଜିର ଦିନରେ ଭାରତୀୟ ସଂସଦର ଉଚ୍ଚ ସଦନ ରାଜ୍ୟସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। 1958 ଆଜିର ଦିନରେ ୱେନ୍ କାର୍ଲିନ୍ ପ୍ରଥମ ଏବଂ ଏକମାତ୍ର ବ୍ୟକ୍ତି ହୋଇଥିଲେ ଯେ 10 ବର୍ଷର ଯାତ୍ରା ମଧ୍ୟରେ ସମୁଦ୍ର ପଥରେ 17,000 କିଲୋମିଟର ଏବଂ ସ୍ଥଳପଥରେ 62,000 କିଲୋମିଟରରୁ ଅଧିକ ଯାତ୍ରା କରିଥିଲେ। 1996 ମେ 13 ଅର୍ଥାତ୍ ଆଜିର ଦିନରେ ବାଂଲାଦେଶରେ ପ୍ରବଳ ବଜ୍ରପାତ ଏବଂ ଘୂର୍ଣ୍ଣିବାତ୍ୟାରେ ପ୍ରାୟ 600 ଲୋକଙ୍କର ମୃତ୍ୟୁ ଘଟିଥିଲା। 1998 ଆଜିର ଦିନରେ ହୋଇଥିବା 3 ପରମାଣୁ ଅସ୍ତ୍ର ପରୀକ୍ଷଣ ପରେ ଭାରତ ପୋଖରାନରେ 2 ପରମାଣୁ ଅସ୍ତ୍ର ପରୀକ୍ଷଣ କଲା। ଆମେରିକା ଏବଂ ଜାପାନ ଭାରତ ଉପରେ ଆର୍ଥିକ କଟକଣା ଲଗାଇଥିଲେ। 1941 ଆଜିର ଦିନରେ ଅଷ୍ଟ୍ରିଆନ୍ ଅଭିନେତ୍ରୀ ସେଣ୍ଟା ବର୍ଗଙ୍କ ଜନ୍ମ ହୋଇଥିଲା। ହଙ୍ଗେରୀ ହ୍ୟାଣ୍ଡବଲ୍ ଖେଳାଳି ଅନିତା ବର୍ଗୱିଙ୍କ 1983 ଆଜିର ଦିନରେ ମଧ୍ୟ ଜନ୍ମ ହୋଇଥିଲା। 2005 ଆଜିର ଦିନରେ ଇଂରାଜୀ ଫୁଟବଲର ରୋମେନ୍ ଏସେଙ୍କ ମଧ୍ୟ ଜନ୍ମ ହୋଇଥିଲା। 1994 ଆଜିର ଦିନରେ ଡେଙ୍କେନ୍ ହାମିଲଟନ୍ଙ୍କ ମୃତ୍ୟୁ ଘଟିଥିଲା। ସେ ଆଇରିଶ୍ ଇଂରାଜୀ ରେସ୍ କାର୍ ଡ୍ରାଇଭର ଥିଲେ। 2000 ଆଜିର ଦିନରେ ଜମ୍ବୋ ସୁରୁତା ଜଣେ ଜାପାନୀ ମଲ୍ଲଯୋଦ୍ଧା ତାଙ୍କର ମୃତ୍ୟୁ ଘଟିଥିଲା। 2024 ଆଜିର ଦିନରେ ଆମେରିକୀୟ ଫୋରେନ୍ସିକ୍ ସିରିଲ୍ ୱେଚୁନ୍ଙ୍କ ପରଲୋକ ଘଟିଥିଲା। 2025 ଆଜିର ଦିନରେ ଉରୁଗୁଏର 40ତମ ରାଷ୍ଟ୍ରପତି ଜୋସେ ମୁଜିକାଙ୍କ ପରଲୋକ ଘଟିଥିଲା। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର ଏବଂ ପାଣିପାଗ ସୂଚନା। ଗତକାଲି କଲମପୁର ବ୍ଲକକୁ ସାଂସଦ ମାଳବିକା ଦେବୀ ଗସ୍ତ କରିଥିଲେ। ପ୍ରଥମେ ବ୍ଲକର ବଙ୍କାପଲ୍ଲାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଗାଁ ଗାଁରୁ ଲୋକଙ୍କ ଅଭିଯୋଗ ଗ୍ରହଣ କରି ସମସ୍ୟା ବୁଝିଥିଲେ। ଗତକାଲି ବୋଡେନ୍ ବ୍ଲକ ଲର୍କା ହାଇସ୍କୁଲରେ ସ୍ଥାୟୀ ଲୋକ ଅଦାଲତ TLSC ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଚେତନତା ହିଁ କୁସଂସ୍କାରର ମୂଳ ପୋଛର ମାଧ୍ୟମ ବୋଲି ଲୋକଙ୍କୁ ଅବଗତ କରିବା ସହ ଆଇନ ସେବା ବିଷୟରେ ଲୋକଙ୍କୁ ବୁଝାଇଥିଲେ। ଗତକାଲି ଭବାନୀପାଟଣାଠାରେ ବାଲ୍ୟ ବିବାହ ନିରାକରଣ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ କଳାହାଣ୍ଡି ଜିଲ୍ଲାପାଳ ତନ୍ମୟ ଦର୍ୱାନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବାଲ୍ୟ ବିବାହ ନିରାକରଣ ପାଇଁ ଜିଲ୍ଲା କାର୍ଯ୍ୟ, ଖସଡ଼ା ଅନୁମୋଦନ, ବାଲ୍ୟ ବିବାହ ରୋକିବା, କିଶୋରୀମାନଙ୍କ ସୁରକ୍ଷା, ଶିକ୍ଷାରେ ସହଭାଗିତା, ଅବହେଳିତ ଶିଶୁଙ୍କୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ସଚେତନତା, ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଆହୁରି ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଓ ରଣନୀତି ଉପରେ ଆଲୋଚନା କରାଯାଇଥିଲା ଏହି କାର୍ଯ୍ୟକ୍ରମରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଓଡ଼ିଶାରେ କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ଓ ପବନ ବହିବାର ଅନୁମାନ କରାଯାଇଛି। ଆସନ୍ତା 2-3 ଦିନ ପର୍ଯ୍ୟନ୍ତ କେତୋଟି ଜିଲ୍ଲାରେ ସର୍ବାଧିକ ତାପମାତ୍ରାରେ କିଛି ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ ବୋଲି ଅନୁମାନ କରାଯାଇଛି। ତେବେ ଭବାନୀପାଟଣାର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଏବଂ ସର୍ବନିମ୍ନ 26

4143। ତେବେ କାର୍ଯ୍ୟକ୍ରମରୁ ବିଦାୟ ନେବା ଆଗରୁ ଛୋଟ କିନ୍ତୁ ମହତ୍ୱପୂର୍ଣ୍ଣ କଥାଟି କହିବି। ଏହା ସତରେ ଏକ ଅତି କଷ୍ଟଦାୟକ ପରିସ୍ଥିତି। ଯେତେବେଳେ ଜଣେ ବ୍ୟକ୍ତି ଗୋଟିଏ ମିଛ କହିଥାଏ, ତାକୁ ଲୁଚାଇବା ପାଇଁ ଆହୁରି ଅନେକ ମିଛ କହିବାକୁ ପଡ଼ିଥାଏ। ଏହି ପ୍ରକ୍ରିୟାରେ ସମ୍ପର୍କର ମୂଳଦୁଆ ଥିବା ବିଶ୍ୱାସ ଭାଙ୍ଗିଯାଏ। ଥରେ ଯଦି ବିଶ୍ୱାସ ଭାଙ୍ଗିଗଲେ ତାହାକୁ ପୁଣି ଥରେ ଯୋଡ଼ିବା ବହୁତ କଷ୍ଟ। ସମ୍ପର୍କ କେବଳ ଭାଙ୍ଗେ ନାହିଁ, ତା'ର ମୂଲ୍ୟହୀନତା ବଢ଼ିଯାଏ। ମିଛ କହିବାର ଆରମ୍ଭ କେବଳ ଛୋଟ କଥାରୁ ହୋଇପାରେ, କିନ୍ତୁ ତା'ର ପରିଣାମ ବହୁତ ବଡ଼ ହୋଇଥାଏ। ଏହି କାରଣରୁ ହିଁ କୁହାଯାଇଛି ଯେ ଯେକୌଣସି ପରିସ୍ଥିତିରେ ବି ସତ୍ୟର ସାମ୍ନା କରିବା ଉଚିତ। ସତ କହିବାରେ କଷ୍ଟ ହୋଇପାରେ, କିନ୍ତୁ ଏହା ବିଶ୍ୱାସକୁ ବଞ୍ଚାଇ ରଖିଥାଏ। ଆଶା କରୁଛି ଏହି କଥାଟି ଆପଣଙ୍କର ହୃଦୟଙ୍ଗମ ହୋଇଥିବ। ତେବେ ଆଜିର କାର୍ଯ୍ୟକ୍ରମରୁ ମୋତେ ବିଦାୟ ଦିଅନ୍ତୁ। ପୁଣି ଭେଟ ହେବ ଆର ସଂସ୍କରଣରେ। ସେତେବେଳେ ଯାଏଁ ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ସତର୍କ ଓ ସଚେତନ ରୁହନ୍ତୁ ଏବଂ ନିଜ ଓ ନିଜର ପରିବାରର ଯତ୍ନ ନିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣମାନଙ୍କର ସାଥୀ ଆଶ୍ୱାସନା ପଟ୍ଟନାୟକ। ରହୁଛି, ନମସ୍କାର।

ଶୁଣୁଥିଲେ ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଦିନ 12:00 ଶୁଣିପାରିବେ ଲୋକଗୀତ କ୍ରମରେ ପାଲା, ପରିବେଷଣ କରିବେ ଧର୍ମାନନ୍ଦ ଦୀକ୍ଷିତ ଓ ସାଥୀ। ଦିନ 12:30 ରହିଛି ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଲୋପିତା ମିଶ୍ର, ବିଜୟ କୁମାର ମିଶ୍ର, ଗୀତା ପଣ୍ଡା ଏବଂ ପ୍ରଣବ କିଶୋର ପଟ୍ଟନାୟକ। କାର୍ଯ୍ୟକ୍ରମ ଚାଷର କଥା ରହିଛି ଦିନ 1:10। ଦିନ 1:20 ଶୁଣିପାରିବେ କାର୍ଯ୍ୟକ୍ରମ ଶକ୍ତିରୂପା ଏବଂ ଦିନ 2:45 ରହିଛି ହିନ୍ଦୀ କଥାଚିତ୍ରର ଗୀତ। ଏଥିଲା ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସହ ପୁଣି ଥରେ ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଇ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ସମୟ ଦିନ 12। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ ଲୋକଗୀତ କ୍ରମରେ ପାଲା ପରିବେଷଣ କରିଛନ୍ତି ଧର୍ମାନନ୍ଦ ଦୀକ୍ଷିତ ଏବଂ ସାଥୀ।

ବସନ୍ତ ବର୍ଣ୍ଣନା ଜୟଦେବ ଗୋସ୍ୱାମୀ ଗୀତ ଗୋବିନ୍ଦ ଲେଖିଲେ ଦର ବିଦାୟିତ ମଲ୍ଲି ବଲ୍ଲି ଚଞ୍ଚୁତ ପରାଗ ପ୍ରପଟିତ ପଟୁ ବାସେଇ ବାସୟନ କାନ ନାନି ଇହିଦହତି ଚେତ କେତ କି ଗନ୍ଧ ବନ୍ଧୁ ପ୍ରସରଦ ସମ ବାଣୀ ପ୍ରାଣବତ ଗନ୍ଧ ତାପରେ ବିଶ୍ୱାମିତ୍ର କଣ କରିଛନ୍ତି ସ୍ୱାହା ସ୍ୱାହା ଧ୍ୱନି ଯେ ଉଠଇ ବାର ବାର ଧୂମ ଧୂମ ରେଖା ମନେ ଗଗନ ମଣ୍ଡ

कर जो होई

ସାଙ୍ଗ ପୁଷ୍ପଲତାରେ ନାରୀମାନେ କ୍ରନ୍ଦନ କରୁଥିବା ଅଯୋଧ୍ୟା ରାଜା ହରିଶ୍ଚନ୍ଦ୍ର ଦେଖି ସେ ନାରୀମାନଙ୍କୁ ଦେଖିଲେ ତାଙ୍କ ରୂପ କିପରି ବଙ୍ଗେ ବଙ୍ଗେ ପୁଣି ମଗଧେ ମୈଥିଲେ ଦେଖିଛି ଯେ

ଆରାଧନା ସେ ଲେଖିଲେ। ତାପରେ ନନ୍ଦ କିଶୋର ବଳ ଶର୍ମିଷ୍ଠା ଦେବଜନ୍ୟ କେମିତି ଲେଖିଲେ, ଋଷି ଅଭିଶାପ ଭୂପତିତା ହୋଇ ସ୍ୱର୍ଗବ୍ରତ ଦେବ କନ୍ୟା। ସର ରାଜା ପ୍ରୟୋଗ

ଥିବା ବେଳେ ପିତକି କଲ୍ୟାଣ କରି ନାକପୁରେ ଚଳିଗଲେ ଶକ୍ତି ସ୍ୱର୍ଗପୁରକୁ ଗଲା ବେଳେ ବିଶ୍ୱାମିତ୍ର ଏ ଦେଖ ରାଜାଙ୍କୁ କଲ୍ୟାଣ କଲେ ବସତୁ ତବ ନିବାସେ ନିଶ୍ଚଳା ସିନ୍ଧୁ ପୁତ୍ରୀ ଏ ପ୍ରବିଶତୁ ଭୁଜ ଦଣ୍ଡେ ଚଣ୍ଡିକା ବୈରୀ ହନ୍ତ୍ରୀ ମୁଖ ସରସିଜ ମଧ୍ୟ ଭାରତୀ ଭାବଯୁତା ଚଳତୁ ତବ ଚେତ ପାଦ ପଦ୍ମ ମୁରାରେ କଲ୍ୟାଣ କରି ରାଜାଙ୍କୁ ନାରୀମାନେ ଚଳିଗଲେ ତାପରାତି ପାଇଯାଉଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲାବଣ୍ୟବତୀ ଲେଖି ହେଲାନି ସିନା ସଗଲା।

ବିଶ୍ୱାମିତ୍ର କହିଲେ ରାଜା ତୁ ତିନିବାର ସତ୍ୟ କରିଛୁ ମତେ ଦକ୍ଷିଣା ଦେବୁ, ଆଇତରେ ତିରିଶ ଦିନ ପୂର୍ଣ୍ଣ ହେଇଗଲା, ଏ କାଶୀ କ୍ଷେତ୍ରରେ ଗୋଧୂଳି ଲଗ୍ନ ସୂର୍ଯ୍ୟ ଅସ୍ତ ହଉଛନ୍ତି, ମୋର ଦକ୍ଷିଣା ଦେ। ରାଜା କହିଲେ କ୍ଷମା କର ତପୋଧନ।

ମତେ ଯିଏ କିଣିକି ନବ ଦେବେ ଗୋରୁ ଗାଈ ଖାଆନ୍ତି ତାଙ୍କ ଗୋଧନ କତୃଣ ମାନ ଯେ ଦଣ୍ଡେ ନୋହିବନି।

ମଦବତା ବୃଦ୍ଧ ବ୍ରାହ୍ମଣ ରୂପରେ ଆସି ପ୍ରବେଶ ହେଲେ କିଏ କିଣା ହେବ? ରାଣୀ ସବ୍ୟରାଣୀ କହିଲେ ମୁଁ କିଣି ହେବି। ପାଞ୍ଚଶହ ସୁବର୍ଣ୍ଣ ମୁଦ୍ରା ରାଣୀକି ଦେଲେ, ରାଣୀ ରାଜାଙ୍କୁ ଦେଲେ, ରାଜା ବିଶ୍ୱାମିତ୍ରଙ୍କୁ ଦେଲେ। ସେ ରୋହିତ ପୁଅ କହୁଛି, ରୋହିତ ପାଦେ ଲୋଟାଇ ଯେ ବୋଲେ ହେ ନନା ଗୋସାଇଁ, ମୋର ମାତାଙ୍କର ପାଶେ ମୋତେ ରଖ, ନେଇ କାର୍ଯ୍ୟ କରିବି ମୁଁ ଯାଇ। ହେ ନନା, ତୁମ ଇଚ୍ଛା ହେଲେ

ଘୋଡ଼ା ତୁ ବସି ବୁଝି ଜଣ କେବଳ ଜନନୀ ଠାବ ଧର୍ମଦେବତା ବ୍ରାହ୍ମଣ ଉପରେ ସନ୍ତୁଷ୍ଟ ହେଇଗଲେ କଲା ସାହ ହଉ ମାତା ପୁତ୍ର ଦୁହିଙ୍ଗା କାଶ ପୁଣି 500 ସୁବର୍ଣ୍ଣ ମୁଦ୍ରା ଦେବାରୁ ରାଜାଙ୍କୁ ଦେଇଦେଲେ ରାଜା ବିଶ୍ୱାମିତ୍ରଙ୍କୁ ଦେଲେ ତାପରେ ବିଶ୍ୱାମିତ୍ର କହିଲେ ରାଜା ଆଉ 500 ସୁବର୍ଣ୍ଣ ମୁଦ୍ରା ଦରକାର ସେତେବେଳକୁ ସମୟ କଣ

କାଶୀ ବିଶ୍ୱନାଥ ରକ୍ଷା କର ରାଜା ଧ୍ୟାନ କଲେ ଶିବଙ୍କୁ ବନ୍ଦେ ଦେବ ଉମା ପତି ସୁର ଗୁରୁ ବନ୍ଦେ ଜଗତ ବନ୍ଦେ କର୍ଣ୍ଣଗ ଭୂଷଣ ମୃଗଧର ବନ୍ଦେ ପଶୁ ବନ୍ଦେ ସୂର୍ଯ୍ୟ ଶଶାଙ୍କ ବନ୍ଧିନ ବନ୍ଦେ ମୁକୁନ୍ଦ ପ୍ରିୟ ବନ୍ଦେ ଭଗତ ଜନାଶ୍ରୟ ବରଦ ବନ୍ଦେ ଶିବଂ ଶଙ୍କର। ତାପରେ ରାଜା ଏପରି କ୍ରନ୍ଦନ କରନ୍ତେ ଶ୍ମଶାନବାସୀ ଶିବ ରୂପ ଧରି ଶିବ ଚଣ୍ଡାଳ ରୂପ ଧରି ଆସିଲେ। କପାଳ ପାତ୍ରେ ଆସବ ଢାଲୁ ଅଛି ଡବ ଡବ।

ଏପରି ଚଣ୍ଡାଳ ଶିବ ନିଜେ ଚଣ୍ଡାଳ ରୂପ ଧରି ଏ ରାଜା ହରିଶ୍ଚନ୍ଦ୍ରକୁ କିଣି ନେଲେ, 500 ସୁବର୍ଣ୍ଣ ମୁଦ୍ରା ଦିଅନ୍ତେ, ସେ ପୁଣି ଦାନ କରିଦେଲେ, ତାକୁ ବିଶ୍ୱାମିତ୍ର ନେଇ ଚାଲିଗଲେ, ଚଣ୍ଡାଳ ଘରେ କିଣି ହେଇକି ରାଜା ରହିଲେ। ଏଣେ ଅନ୍ତରାଳେ ଥାଇ ଭ୍ରମନ୍ତି ଯତି ମାୟାବୀ ଦେହି ସବ୍ୟାରୋହିତଙ୍କ ପଶ୍ଚାତେ ନିଶା ମିଳେ। ବ୍ରାହ୍ମଣୀ କଠୋର ପରିଶ୍ରମ କରେଇଲା, ଦିନକର ଶିବରାତ୍ରି ଜାଗର ପଡିଛି। ବ୍ରାହ୍ମଣ କହିଲେ, ଆରେ ପୁଅ ରୋହିତ, ଯିବୁ କେତକୀ ପାଖୁଡା ଦୁଇଟା ଆଣିବୁ, କେତକୀ ପାଖୁଡା ଦୁଇଟା ଆଣିଲେ ଶିବଙ୍କୁ ଦେବା। କେତକୀ ବନରେ ଥିଲା ଯେ ବିଷଧର ଗୋପୁରା, ଏବେ ଆସମ୍ବିତେ ତାର ପୃଷ୍ଠରେ ପଡିଗଲା ଦର୍ଶନ କରନ୍ତେ ଘାଇଲା।

0: କୁକୁର ସର୍ପ ଧରି ବିଶ୍ୱାମିତ୍ର ଯେମିତି ଦର୍ଶନ କଲେ ପୁରୋହିତର ପ୍ରାଣ ବାୟୁ ଛାଡିଗଲା, ମାତା କୋଳରେ ଆସି ପଡିଲା, ଜନନୀ କ୍ରନ୍ଦନ କରି ଶ୍ମଶାନକୁ ନେଇଗଲେ। ହରିଶ୍ଚନ୍ଦ୍ର ତ ଶ୍ମଶାନ ରକ୍ଷକ ହେଇଛନ୍ତି।
1: ଘନ ଘନ ଘନ ଅସମି ଗର୍ଜନ କରିତ୍ରିତ ଜାହ୍ନବୀ।

0: ବୋଲି ଆନନ୍ଦ ସାଗରେ ହରି ହରି ହରି ବୋଲ ସର୍ବ
1: ଶୁଣିଲି। ଲୋକଗୀତ କ୍ରମରେ ପାଲା ପରିବେଷଣ କରିଥିଲେ ଧର୍ମାନନ୍ଦ ଦୀକ୍ଷିତ ଏବଂ ସାଥୀ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ଲୋପିତା ମିଶ୍ର, ଗୀତ ରଚନା ଶିବକୁମାର ରଥ।

0: আচ্ছা দাসবাবু, আপনার ঘরটা
1: 1970
2: রে তৈরি
3: ପରବର୍ତ୍ତୀ ଶିଳ୍ପୀ ହେଲେ ବିଜୟ କୁମାର ମିଶ୍ର। ଗୀତଟିକୁ ଲେଖିଛନ୍ତି ଶିବକୁମାର ରଥ।

0: କର୍ବାକେ ପଡ଼୍ବା। ଆମର ଚଲ୍ନେ ନେଇ ଜାଣିଥିଲେ ପୁଣି ବାହାରକେ ଯାଇକରି ବି ଦେଖି ଶିଖିକରି ଆଇବାକେ ପଡ଼୍ବା, ଆଉ ସେଟା ଆମେ ବି ବ୍ୟବହାର କରି ଦେଖ୍ମା। ଏନ୍ତା ଗୋଟେ ନୂଆ ଉପାୟ ହେଲା ବୁନ୍ଦା ଜଳସେଚନ। ଆମେ ସବୁବେଳେ ଫସଲନେ ପାନ୍କେ ଏକାସନେ ବେଶୀ ବେଶୀ ଦେବାରଟା ଜାଣିଛୁ, ଯେନ୍ଥିର୍ଲାଗି ଚାଷ୍ନେ କମ୍ ପାନ୍ ବ୍ୟବହାର ହେଇକରି ଖୁବ୍ ଗୁଡ଼ା ପାନ୍ କ୍ଷତ ହେଇଯାଏସି। ହେଥିର୍ଲାଗି ଆମେ ଯଦି ପାନ୍ ବୁନ୍ଦା ବୁନ୍ଦା କରି ଦେମା ବେଲେ ପାନ୍ କ୍ଷତ ନେଇ ହୁଏ, ଆରୁ ଗଛର ବୁନ୍ଦ ସବୁବେଳେ ଉଦାର ହେବା। ଇ ଉପାୟକେ ବୁନ୍ଦା ଜଳସେଚନ ବୋଲିକରି କହେସନ୍। ଇ ପ୍ରଣାଳୀଟା ଫଲ୍ ଗଛ ଆରୁ ପନିପରିବା ଚାଷର୍ ଲାଗି ବଢ଼ିଆ। ଇ ଗଛମାନ୍କେ ପାନ୍ ଦେଲାବେଲେ ଯଦି ଆମେ ବୁନ୍ଦା ବ୍ୟବସ୍ଥା କର୍ମା, ବେଶୀ ପାନ୍ ଦରକାର ନେଇ ହୁଏ ନା, କମ୍ ପାନ୍ରେ ବି ଗଛ ଭଲ୍ କରି ବଢ଼ିପାର୍ବା। ଏବେ ଆମେ ଜାନ୍ମା ଇତାର୍ ଲାଗି ଗଛର କାଣା ସବୁ ଭଲ୍ ହଉଛେ। ଠିକ୍ ସମୟନେ, ଠିକ୍ ହିସାବନେ, ଠିକ୍ ପରିମାଣର ପାନ୍ ଦିଆଯାଇସି ବୋଲି ଗଛ ସବୁବେଳେ ପାନ୍ ପାଇଥିସି। ନେହେଲେ ଆମେ ଦେଲେ ଏକାଥରକେ ଦେଇଦେସୁଁ, ଆର୍ ପଛକେ ମାଟ ଖଡ଼ଖଡ଼ା ହେଲା ତକ୍ ଆର୍ ନେଇ ଦଉନା, ଯାଥିର୍ ଲାଗି ଗଛଟା ଠିକ୍ ହିପାସ୍ନେ ପାନ୍ ନେଇ ପାଇପାରେ। ଏନ୍ତା କଲେ ଆଗଠାନୁ 20-30 ଭାଗ ଆର୍ ଅଧିକ ଅମଲ ହେସି। ଆମେ ଯେନ୍ ପାନିଆ ସାରମାନେ ଗଛନେ ଦେସୁଁ, ସେଟା ମାଟର ବେଶୀ ଭିତରକେ ନେଇଯାଇକରି ଉପରେ ନେ ରହିକରି ଗଛର ଖାଦ ହିସାବନେ କାମ ଦେସି, ଯେନ୍ଥିର୍ ଲାଗି ଗଛ ଭଲ୍ କରି ବଢ଼ିପାର୍ସି। ଇ ଉପାୟନେ ପାନ୍ ସିଧା ଗଛର ବୁନ୍ଦେନେ ପଡ଼ିଥିସି ବୋଲି ବାକି ଜାଗାମାନ୍କେ ଘାସ ଘୁସା ନେଇ ଉଠେ ନା, ହେଥିର୍ଲାଗି ଇତାକେ ଘିଚ୍ବାର ବି ଖର୍ଚ୍ଚା କମିଯାଏସି। ଆରୁ ବି ନାଲି କର୍ବାର୍ନେ ଆରୁ ସାର ଦେବାର୍ ଲାଗି ବି ଖର୍ଚ୍ଚା ବେଶୀ ନେଇ ହୁଏ ନା। ଖାଲ ଢିପ୍ ଯେନ୍ତା ଜମିନେ ଫୁନି ଇ ଉପାୟନେ ବଢ଼ିଆ କରି ପାନ୍ ଦି ହେବା। ଆମେ ପାନ୍କେ ବୁନ୍ଦା ପ୍ରଣାଳୀନେ ଦେମା ବେଲେ ବୁନ୍ଦ ତଲର ମାଟ ଧୁଇ ନେଇ ହୁଏ ନା, ଆରୁ ମଇଲା ପାନ୍କେ ବି ଛାନି କରି ଗଛନେ ଦି ହେବା। ଆମେ ସବେ ଜାଣିଛୁ ଯେନ୍ ସି ଜିନିଷର ଭଲ୍ ଆରୁ ଖରାପ ଥିସି, ହେନ୍ତା ଇ ପଦ୍ଧତିରେ ବି କେତେଟା ଅସୁବିଧା ଅଛେ। ଆରମ୍ ଆରମ୍ନେ ଇ ପଦ୍ଧତିନେ ଖଣେ ଅତିକା ଖର୍ଚ୍ଚା ହେସି, ମାତ୍ର ଚିନ୍ତା କର୍ବାର୍ ନାଇଁ ନା। ଇଥିର୍ଲାଗି ବି ସରକାର ପଇସା ଛାଡ଼ କରୁଛନ୍। ଇଥିନେ ଲାଗୁଥିବା ଡ୍ରିପର୍ ମେସିନ୍ନେ ବେଲେ ବେଲେ ମାଟ ଜମି କରି ଖରାପ ହେଇଯାଏସି, ତାକେ ମଝି ମଝିନେ ବଦଲାବାର୍ ଲାଗି ଖର୍ଚ୍ଚା ହେସି। ବୁନ୍ଦା ପ୍ରଣାଳୀନେ ଆମେ କେନ୍ତା କରି ପାନ୍ କେନ୍ ଦେମା ସେ ବିଷୟନେ ଆଗନୁ ଶିଖିବାକେ ପଡ଼୍ସି, ଯେନ୍ଟାକି ଉଖଲାନେ ବି ଶିଖାଯାଉଛେ। ଆର୍ ବି କେତେବେଲେ କେନ୍ତା ନଲିନେ କଣା ହେଇକରି ପାନ୍ ଇଆଡ଼େ ସିଆଡ଼େ ପଲାସି, ଇତାର୍ ଲାଗି ବି ସବୁବେଲେ ଧ୍ୟାନ ଦେବାକେ ପଡ଼୍ବା। ବେଲେ ବେଲେ ଗାଈ ଗୋରୁ ଛେଲମେଢ଼ା ମନକର୍ ଲାଗି ବି ଖରାପ ହେଲେ ସଜାବାକେ ପଡ଼ିଥିସି। ଡ୍ରିପର୍ ମେସିନ୍ ଯେନ୍ଠାନୁ ପାନ୍ ପଡ଼୍ସି ତାକେ ଠିକ୍ ଜାଗାନେ ଗଛର ମୂଲେନେ ଲଗାବାକେ ପଡ଼୍ବା, ନେହେଲେ ପାନ୍ ଏନେ ତେନେ ପଡ଼ିକରି କ୍ଷତି ଯିବା। ଇ ପଦ୍ଧତିନେ ଯେତ୍କି ବି ଯନ୍ତ୍ରପାତି ଲାଗିଥିସି ସବୁକେ 15 ଦିନକେ ଥରେ ଲେଖା ସଫାସୁତୁରା କର୍ବାକେ ପଡ଼୍ବା। ଏବେ ଆମେ ଜାଣି ରଖ୍ମା ଇ ବ୍ୟବସ୍ଥାର ଲାଗି କାଣା କାଣା ଯନ୍ତ୍ରପାତି ଦରକାର। ପମ୍ପ, ବାଇଲ୍ ଫିଲ୍ଟର, ପର୍ଦା ଫିଲ୍ଟର, ପ୍ରେସର ଗଜ, ଭେଞ୍ଜୁରୀ, ମୂଲ ନଲି, ଛୋଟ ଛୋଟ ନଲି, ଡ୍ରିପର୍, ଏନ୍ତା ସବୁ। ଇ ବୁନ୍ଦା ଜଳସେଚନ ପ୍ରଣାଳୀ କରୁଛୁ ବେଲେ ଟିକେ ପିଚପିଚିଆ ଧନ୍ଦା, ବେଲେ ଯନ୍ତ୍ରପାତିର ଯତ୍ନ ନେବାରଟା, ନେହେଲେ ଆର୍ ବେଶୀ କିଛି କର୍ବାକେ ନେଇ ପଡ଼େ। ତାର ଆପେ ଆପେ ବୁନ୍ଦକେ ବୁନ୍ଦ ପାନ୍ ଥିପି ଥିପି ଗଛର ବୁନ୍ଦ ସବୁବେଲେ ଓଲ୍ ରହିଲେ ଗଛ ଭଲ୍ କରି ବଢ଼ିପାର୍ସି, ଆରୁ ଅମଲ ବି ଜହ ହେସି। ହେଥିର୍ଲାଗି ଫଲ୍ ଗଛ ଆରୁ ପନିପରିବା ଚାଷ୍ କରୁଛୁ ବେଲେ ପାନ୍ ଦେବାର୍ ଲାଗି ଇ ଉପାୟମାନେ କର୍ମା ନେଇ ଭୁଲ୍ମା।
1: ଶୁଣିଲେ କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।

0: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଇବା ପାଇଁ କେତେଗୁଡ଼ିଏ ଉପାୟ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତାଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡର୍ କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ପେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା।

0: ଆକାଶବାଣୀ ଭବାନୀପାଟଣ ବର୍ତ୍ତମାନ ଶୁଣନ୍ତୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପା, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଜୀବନର ପ୍ରତିଟି ପାହାଚରେ ପ୍ରତ୍ୟେକ କ୍ଷେତ୍ରରେ ଶୃଙ୍ଖଳା ରକ୍ଷା କରିବାକୁ ହେଲେ କେତେକ ନୀତି ନିୟମ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ। ଯେମିତି ଦେଖନ୍ତୁ ନା, ପ୍ରକୃତିର ରକ୍ଷା ପାଇଁ ହେଲେ ଅନେକ ଉପାଦାନ ମଧ୍ୟରେ ସନ୍ତୁଳନ ବା ବାଲାନ୍ସ ରହିବା ନିହାତି ଆବଶ୍ୟକ। ସେମିତି ଆମ ଶରୀର, ଯାହାକି ପଞ୍ଚଭୂତରେ ଗଢ଼ା, ମାନେ ପାଞ୍ଚଟି ଉପାଦାନ, ମାଟି, ପାଣି, ପବନ, ଅଗ୍ନି ଆଉ ଆକାଶ, ଏମିତି ସବୁକୁ ନେଇ ଗଢ଼ା। ସେଥିପାଇଁ ଆମ ଶରୀର ବା ସ୍ୱାସ୍ଥ୍ୟ ରକ୍ଷା ପାଇଁ ହେଲେ ଏସବୁ ଉପାଦାନରେ ମଧ୍ୟ ସନ୍ତୁଳନ ଜରୁରୀ। ଏମିତି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ପହଞ୍ଚିଛି ଆମର କାର୍ଯ୍ୟକ୍ରମ ଶକ୍ତିରୂପା। ଆଉ ଆପଣ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି ଆମ କାର୍ଯ୍ୟକ୍ରମକୁ। ପଙ୍କଜିନୀ ଗୁରୁ ନମସ୍କାର।

ବର୍ତ୍ତମାନ ପରିବେଶ, ପ୍ରକୃତି, ପରିସ୍ଥିତି ଯେମିତି ହେଲାଣି ଯେ ବଡ଼ ଚିନ୍ତାର ବିଷୟ। ଆପଣମାନେ ତ ଜାଣିପାରୁଛନ୍ତି ନିଶ୍ଚୟ। ତଥାପି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯାହା ଯାହା କରିବା ଦରକାର ସେସବୁ ପ୍ରତି ତ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। କାହିଁକି ନା ସ୍ୱାସ୍ଥ୍ୟ ଆଉ ମନ ଭଲ ଥିଲେ ସବୁକିଛି ଭଲ ଲାଗେ। ପୁଣି ନିଶ୍ଚିନ୍ତରେ ବଞ୍ଚିବାକୁ ହେଲେ ବ୍ୟକ୍ତିଗତ ଭାବନା, ବ୍ୟକ୍ତିଗତ ସ୍ୱାର୍ଥକୁ ଦୂରେଇବାକୁ ପଡ଼ିବ। ସୁନ୍ଦର ସବୁଜ ଆକର୍ଷଣୀୟ ଗଛଲତା କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ତା ନୁହେଁ, ଆମର ଦୀର୍ଘ ଜୀବନ ପାଇଁ ବେଶୀ ଜରୁରୀ। ସେମିତି ପ୍ରାକୃତିକ ଖାଦ୍ୟ ତ ବେଶୀ ଲାଭଦାୟୀ। ଭଉଣୀମାନେ, ଏଇ ପ୍ରକୃତି ଆମ ଜୀବନ, ଏହା ପାଇଁ ହିଁ ଆମର ଅସ୍ତିତ୍ୱ। ସେଥିପାଇଁ ତା ସହିତ ଯୋଡ଼ି ହେଇକି ରହିବା, ତାର ସୁରକ୍ଷା କରିବା ଅତ୍ୟାବଶ୍ୟକ। ଏମିତି କଲେ ହିଁ ସବୁକିଛି ଲାଗିବ ଭଲ ଭଲ, ଯେମିତି ଏଇ ଗୀତଟି

ଗୀତାର ବିଶେଷତ୍ୱ ହେଉଛି ମନକୁ ଶାନ୍ତି ଦେବା। କିନ୍ତୁ ଖାଦ୍ୟ ଯାହାକି ଭଲ, ସୁସ୍ୱାଦୁ, ପୁଷ୍ଟିକର, ସନ୍ତୁଳିତ ହେବା ନିହାତି ଆବଶ୍ୟକ। କାରଣ ଯେଉଁ ଖାଦ୍ୟ ଆମର ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସାହାଯ୍ୟ କରେ ତାକୁ ହିଁ ଉତ୍ତମ ଖାଦ୍ୟ କୁହାଯାଏ। କିନ୍ତୁ ଆଜିର ଯୁଗରେ ତ ଏମିତି

କୃତ୍ରିମ ମନଲୋଭା ଖାଦ୍ୟ ଆସିଲାଣି ଯେ ଲୋକେ ସେସବୁକୁ ଅତି ମାତ୍ରାରେ ଗ୍ରହଣ କରୁଛନ୍ତି, କିଛି ନ ବୁଝି ନ ସୁଝିକି। କେବଳ ଯେ ଭଲ ଭଲ ଖାଦ୍ୟ ଖାଇଦେଲେ ଆମେ ସୁସ୍ଥ ରହିବା ତା ନୁହେଁ ଭଉଣୀମାନେ, କେଉଁ କେଉଁ ଖାଦ୍ୟ କେତେ ପରିମାଣରେ କେଉଁ ସମୟରେ ଖାଇବେ ତା ସଙ୍ଗେ ସଙ୍ଗେ ନିଜର ଶରୀରର ଅବସ୍ଥା କେମିତି, କେଉଁ ଖାଦ୍ୟ ହଜମ ହେଉଛି ନ ହେଉଛି ସବୁ ବୁଝି ବିଚାରିକି ଆପଣ ଖାଆନ୍ତୁ। ଆଉ ଗୋଟିଏ ବିଷୟ ହେଉଛି ବିରୁଦ୍ଧ ଆହାର ବିଷୟରେ ଜାଣିବା, କେଉଁ ଖାଦ୍ୟ ସହିତ କେଉଁ ଖାଦ୍ୟ ଖାଇବେ ନାହିଁ ତାହା ମଧ୍ୟ ଜାଣି ରଖନ୍ତୁ। ହେଲେ ବଞ୍ଚିବା ପାଇଁ ତ ଖାଦ୍ୟ ନିହାତି ଜରୁରୀ, ଆଉ ସମସ୍ତେ ଭଲ ପାଆନ୍ତି କିଛି ସୁସ୍ୱାଦୁ ଖାଦ୍ୟ, ଚଟପଟା ଖାଦ୍ୟ। ତାହେଲେ ଆସନ୍ତୁ କଥାବାର୍ତ୍ତା ମାଧ୍ୟମରେ ଆମେ କେତୋଟି ବ୍ୟଞ୍ଜନ ତିଆରି ଶିଖିବା ଆମର ଜଣେ ଭଉଣୀଙ୍କ ଠାରୁ।

0: ଆପଣଙ୍କୁ ନମସ୍କାର, ପୁଣି ସ୍ୱାଗତ ଆମ କାର୍ଯ୍ୟକ୍ରମକୁ।
1: ନମସ୍କାର, ଧନ୍ୟବାଦ।
0: ଆଉ ପ୍ରଥମେ ଆମେ ଆପଣଙ୍କ ପରିଚୟ ଜାଣିବାକୁ ଚାହିଁବୁ।
1: ମୋ ନାଁ ହଉଛି ତରୁଲତା ପ୍ରଧାନ, ମୁଁ ଗୋଟେ ଗୃହିଣୀ।
0: ଆଜ୍ଞା,
1: ମୁଁ ଘରର ସବୁ କାମ, ରୋଷେଇ ବାସ, ମୋର ଛୁଆ ପିଲା ଭଲ ମନ୍ଦ କାମ ସବୁ, ମତେ ବେଶୀ ବୋଲେ ମୋର ଇଣ୍ଟରେଷ୍ଟ ଟିକେ ରୋଷେଇ ବାସ କରିବାର।
0: ଆପଣଙ୍କୁ ରୋଷେଇ କରିବା ପାଇଁ ବେଶୀ ଭଲ ଲାଗେ?
1: ହଁ, ଭଲ ଲାଗେ, ସବୁ ପ୍ରକାର ରୋଷେଇ କରିବାକୁ ଭଲ ଲାଗେ ମତେ।
0: ଆଜ୍ଞା ମାଉସୀ, ଆପଣ କହିଲେନି ଆପଣ କୋଉଠି ରହୁଛନ୍ତି, ଆପଣଙ୍କର ମାନେ ପଡ଼ା କଥା।
1: ମୋର ଆମ ଘରଟି ହେଉଛି ବାଲାଜୀ ମନ୍ଦିର ବେକ୍ ସାଇଟ୍।
0: ଆଜ୍ଞା,
1: ଶାସ୍ତ୍ରୀ ନଗର ପଡ଼ା ଆଉ ଭବାନୀପାଟଣା।
0: ଆପଣ କହିଲେ ଆପଣଙ୍କର ପସନ୍ଦ ହଉଛି ରୋଷେଇ କରିବା, ତ ପ୍ରଥମେ ଆପଣ ଆମକୁ କଣ ଶିଖେଇବେ, କଣ ରୋଷେଇ କରିକି ଶିଖେଇବେ?
1: ମୁଁ ପ୍ରଥମେ ଆମ୍ବ ଖଟା ଶିଖେଇବି।
0: ଆଜ୍ଞା, ତ ସେଥିପାଇଁ କଣ କଣ ଦରକାର ହବ, କେତେ ପରିମାଣରେ ଦରକାର ହବ, ସେ ବିଷୟ ପ୍ରଥମେ କହିଦିଅନ୍ତୁ।
1: ପ୍ରଥମେ ଆମ୍ବ ଗୋଟା ଧୋଇଦେବେ, ତାପରେ ତାକୁ ଛୋଟ ଛୋଟ ପିସ୍ କରି କାଟିବେ, ଏଇଟା ହଳଦୀ ଆଉ ଲୁଣ ଟିକେ ଗୋଳେଇକି ରଖିଦେବେ। ସରୁ ସରୁ କାଟିଲେ ବି ହବ, ଆଳୁ ଭଳିଆ ପତଳା ପତଳା କାଟିକି ବି କରିପାରିବେ, ଆମ୍ବ ଚାରିଖଣ୍ଡ କରିକି ବି କାଟିକି କରିପାରିବେ, ଦି ପ୍ରକାର ସେ ହେଇପାରିବ, ସେଇ ଗୋଟେ ଇଏରେ ଦି ପ୍ରକାର ଜିନିଷ ହେଇପାରିବ। ତେଣୁ ଆପଣ କଣ କରିବେ, ଫାଷ୍ଟ ପଞ୍ଚୁଫୁଟଣା ଗୋଟେ ଜାଗାରେ ରଖିବେ, ତାପରେ ରଖିବେ ରିଫାଇନ୍ ତେଲ ଟିକେ ରଖିବେ, ତାପରେ ଶୁଖିଲା ଲଙ୍କା, ଭୃଷଙ୍ଗ ପତ୍ର ଆଉ ଜିରା ଲଙ୍କା ଗୁଣ୍ଡ ଗୋଟେ ସାଇଡ୍ରେ ଏମିତି ଚାରି କର ହେଇକି ଥୁଆ ହବ। ଫାଷ୍ଟ କଣ କରିବେ, ଆମ୍ବକୁ ନହେଲେ ଚୁନ୍ ଚୁନ୍ କରି କାଟିଦେବେ, ସରୁ ସରୁ କି ଟିକେ ସିଝେଇକିରି ଲୁଣ ହଳଦୀ ପକେଇ ସିଝେଇକି ତାକୁ ଛାଣିଦେବେ, ରଖିଦେବେ। ତାପରେ ତେଲ ଟିକେ କରେଇରେ ପକେଇବେ, ଫୁଟଣ ପକେଇବେ, ଶୁଖିଲା ଲଙ୍କା ତାପରେ ପକେଇବେ, ତାପରେ ହଉଛି ଭେର୍ସିଙ୍ଗା ପତ୍ର, ଭୃଷଙ୍ଗ ପତ୍ର ଯୋଉଟା କହୁଛନ୍ତି ଆପଣଙ୍କର ସେଇଟା ପକେଇବେ। ତାପରେ ତାକୁ ଟିକେ ଭାଜି ହେଇଗଲେ ତାପରେ ସେ ଆମ୍ବକୁ ରଖିବେ, ସିଝେଇକି ରଖିଥିବା ଆମ୍ବକୁ ପକେଇବେ, ତାକୁ ଟିକେ ଭାଜି ଟିକେ ଭାଜିଲା ଭଳିଆ କଲା ପରେ ତାପରେ ଗୁଡ଼ ହଉ ବା ଚିନି ହଉ ଯାହା ଆପଣଙ୍କୁ ପସନ୍ଦ ହିସାବରେ ଲାଗିବ ସେଇଆକୁ ପକେଇକି ଟିକେ କଷିବେ, ବୋଲେ ସେ ଆମ୍ବ ଦେହରେ ସେ ଗୁଡ଼ ହଉ ଚିନି ହଉ ଟିକେ ମିଶିଲା ପର୍ଯ୍ୟନ୍ତ ତାକୁ ମିଶେଇବେ। ତାପରେ ସେ ଟିକେ କଷି ହେଇଗଲା ପରେ ଅଳ୍ପ ସମୟ ଏମିତି ଏପଟ ସେପଟ କରି କଷିବେ, ତାପରେ ପାଣି ଟିକେ ଦେବେ, ଠିକ ନର୍ମାଲ ଯେତିକି ରହିବା କଥା ପାଣି ଦେବେ, ଆମ୍ବକୁ ଦେଖି ଆମ୍ବ ପରିମାଣ ଦେଖିକିରି ସେଇ ହିସାବରେ ଦେବେ। ତାପରେ ସେ ଫୁଟି ଆସିଲା ପରେ ତାକୁ ଢାଙ୍କୁଣୀ ଘୋଡ଼େଇ ଦେବେ, ଟିକେ ଫୁଟିଲେ ଭଲ ଟିକେ ଛିଝିଗଲାଣି କି ନାହିଁ ଆମ୍ବକୁ ଦେଖିବେ, ତାପରେ ତାକୁ ଓହ୍ଲେଇକି ଥୋଇଦେବେ, ଓହ୍ଲେଇକି ଥୋଇକି ତାପରେ ଆପଣ କଣ କରିବେ, ଟିକେ ଓହ୍ଲେଇ ସାରିଲା ପରେ ଜିରା ଲଙ୍କା ଗୁଣ୍ଡ ପକେଇକି ତାପରେ ଢାଙ୍କି ଦେବେ, ଢାଙ୍କି ଦେଲା ପରେ ଏଇଟା ହେଲା ଆମ୍ବ ଖଟା, ସିମ୍ପୁଲ ପୁରା।
0: ଆଜ୍ଞା,
1: ପୁରା ସିମ୍ପୁଲ ଆମ୍ବ ଖଟାଟା ଆପଣ କରିକି ଖାଇକି ଦେଖନ୍ତୁ ଆଗ,
0: ତାପରେ
1: ଆମ୍ବ ଅଛି, ଆମ୍ବ ହିସାବରେ ତ କେତେ ପ୍ରକାର ଅଛି ବୁଝିଲେ କି
0: ନାହିଁ,
1: ଆମ୍ବ ଖଟାଟା ଆଉ ତାପରେ ପିଠାପଣା ବିଷୟରେ ବି ଜାଣିଛି।
0: ଆଜ୍ଞା,
1: ଆପଣ ଯାହା କହିବେ ତା ଇଏ କରିପାରିବେ।
0: ଆଉ ଆପଣ ତ କେତେ ସୁନ୍ଦର ଭାବରେ ଆମ୍ବ ଖଟାଟା କେମିତି ତିଆରି କରନ୍ତି ସେଇଟା କହିଲେ, ତ ବର୍ତ୍ତମାନ କୁହନ୍ତୁ ଆପଣଙ୍କୁ ଏଇ ଯୋଉ ମାନେ ଇଚ୍ଛାଟା କେମିତି ହେଲା, କେମିତି ରୋଷେଇ ପ୍ରତି ଆପଣ ଆଗ୍ରହ ଆଣିଲେ?
1: ନାଇଁ, ମୋର ପିଲାବେଳୁ ଗୋଟେ ହବି, ମୁଁ ମୋର ରୋଷେଇ ବାସ ଘର କାମ ସଫା ସୁତର ଛୁଆ ପିଲାଙ୍କୁ କେମିତି ରଖିବି ମାନେ ଇଏ କରିକି ତାଙ୍କୁ ମେଣ୍ଟେନ କରିବି, ମୋର ପୁରା ସବୁ ସାଇଜ କାମ, ମତେ ଏମିତି ଏପଟ ସେପଟ ହେଇ ପଡିଥିବାଟା କି କପଡା ଲତା ଭଲ ମନ୍ଦ ଯାହା ଏମିତି କଥା ଆପଣ ପଚାରୁଛନ୍ତି ସବୁ କଥା କହୁଛି, ମୋର ସବୁ ନିଟ୍ ଆଣ୍ଡ କ୍ଲିନ୍ ରହିବାର ଅଛି, ପିଲା ଛୁଆ ଘର ଦ୍ୱାର ଛୁଆ ଠିକ ଟାଇମରେ ଖାଇକି ଯିବେ, ଠିକ ଟାଇମରେ ତାଙ୍କର ସବୁ କାମ ସାରିବାକୁ ପଡିବ, ସକାଳୁ ଟିଫିନ ବନେଇବାଟା, ତାପରେ

0: ସବୁ ଯାଇ ସାରିଲା ପରେ ତାପରେ ରୋଷେଇ କରିବା, ରୋଷେଇ କରିବାଟା ପାଖରେ ରହିଲେ କଣ ଆଜି ଏଇଟା ଟିକେ କରିବି କି ସେଇଟା ଟିକେ, ସବୁ ପ୍ରକାର ଟିକେ ଟିକେ ରାନ୍ଧିବାକୁ ଭଲ ଲାଗେ
1: ଆଜ୍ଞା,
0: କାରଣ ମତେ ଟିକେ ଇଏ ଭେଜ ନନ୍ ଭେଜ ରେ ଟିକେ ଅଲଗା, ମୋ ପିଲାମାନେ ନନ୍ ଭେଜ ଖାଇବେ ମୁଁ ଭେଜ ଖାଇବି, ତେଣୁକରି ସେଥିପାଇଁ ବହୁତ ଘର କରିକିରି ଜାଣିଲେ ବହୁତ ଆଡଜଷ୍ଟ କରିବାକୁ ପଡୁଛି, ବହୁତ ଇଏ କରିକି କରିବାକୁ
1: ପଡୁଛି।
0: ରୋଷେଇ କରିବାଟା ସେଥିରେ ନିଜ ମାଇଣ୍ଡ ଉପରେ ଡିପେଣ୍ଡ କରେ, ଆଜି ମୁଁ ରହିଛି ଏମିତି ଏମିତି ଗୋଟେ ଗୋଟେ ଇଏରେ ଆମେ କହିବା ଇଏ କରିବା, ମତେ ସେସବୁ ଭଲ ଲାଗେ
1: ଆଜ୍ଞା,
0: ବୁଝିଲେ କି ନାହିଁ, ଏସବୁ ଜିନିଷ କରିବାକୁ ଭଲ ଲାଗେ।

0: ନିଜ ମାଇଣ୍ଡ ଉପରେ ଡିପେଣ୍ଡ କରେ ଆଜି ଆମେ ରହିଛି ଏମିତି ଏମିତି ଗୋଟେ ଗୋଟେ ଇଏରେ ଆମେ କହିବା ଇଏ କରିବା ମତେ ସେସବୁ ଭଲ ଲାଗେ
1: ଆଜ୍ଞା
0: ବୁଝିଲେ କି ନାହିଁ ଏସବୁ ଜିନିଷ କରିବାକୁ ଭଲ ଲାଗେ କାହିଁକି ନା ଘରେ ଶିଖିଥିଲେ ଏବେ ଆମକୁ କୋଉଠି ଗଲେ ଆଇଲେ ବି ଗଲେ ମାନେ ଅସୁବିଧା ହବନି
1: ଆପଣ ଗୃହିଣୀ ଗୋଟିଏ ମାନେ କେମିତି ରହିବା କଥା କେମିତି ମାନେ ସବୁ କିଛି ଜିନିଷ ତାର ବ୍ୟବସ୍ଥିତ ରହିବ ମାନେ ଭଲ ଭାବରେ ସେ ରଖିବା କଥା ଗୋଟେ ଗୃହିଣୀ ନିହାତି ଜାଣିବା ଆବଶ୍ୟକ ସେ ବିଷୟରେ ତ ଆପଣ କହିଲେ ଏମିତି ଆଗକୁ ବହୁତ କଥା ଅଛି କିନ୍ତୁ ବର୍ତ୍ତମାନ କଣ ଶିଖେଇବେ ଆପଣ
0: ଏବେ ମୁଁ ଆପଣ ଜାଣିଥିଲି ନାଇଁ ଏ ଯୋଉ ଚିତୋ ପିଠାଟା ଜାଣିଛନ୍ତି କି ନାଇଁ ଆପଣ
1: ନା
0: ଚିତୋ ପିଠା ଛୁଞ୍ଚି ପତ୍ର ପିଠା ଆରିସା କାକରା ତ ସମସ୍ତେ ଜାଣନ୍ତି କିନ୍ତୁ ମୋର ଆମର ଏପଟେ ଟିକେ ଆମ ସାଇଟ୍ ର କଥା କହୁଛି ଚିତୋ ପିଠା ଗୋଟେ ଆପଣ ଛଡା କରିକି ଖାଇକି ଦେଖନ୍ତୁ ତାପରେ ଛୁଞ୍ଚି ପତ୍ର ଗୋଟେ ପକା ପିଠା ଏଇଟା ଦିଟା ଅଲଗା ଆପଣ ଏପଟ ସାଇଟ୍ ର ଟିକେ ଅଲଗା କରନ୍ତି ପିଠା ଗୁଡାକ ଆମର ଏଇ ଦିଟା ପିଠା ଗୋଟେ ଜାଣିଛି ଭଲ ସିମ୍ପଲ ତେଲ ଫେଲ ବେଶୀ ଖର୍ଚ୍ଚ ନାହିଁ କିନ୍ତୁ ସିମ୍ପୁଲ ରେ ଖାଇବାକୁ ସେମିତି ଟେଷ୍ଟି
1: ହଁ ସିଝା ଖାଦ୍ୟ
0: ସିଝା ଖାଦ୍ୟ ଉପରେ ଗୋଟେ ଟେଷ୍ଟି ଇଏ କରନ୍ତୁ ସିଝା ଟା ବହୁତ ଟେଷ୍ଟ ଏଇ ପିଠା କଥା
1: ଆଜ୍ଞା
0: କହୁଛି ସେଇ ଚିତୋ ପିଠାଟା କରିବେ କ୍ଷୀର ଗରମ କରିଥିବେ କ୍ଷୀରକୁ ସିଝେଇକି ରଖିଥିବେ କ୍ଷୀର ଗୋଟେ ଥାଳିରେ ଢାଳିଦେବେ ଚିତୋ ପିଠା ପକେଇଦେବେ ଟିକେ ଯିଏ ଚିନି ଖାଇବା ଲୋକ ଟିକେ ସବୁଆଡେ ଚିନି ପକେଇକି ପିସ୍ ପିସ୍ କିରି କାଟିକି ଚାମୁଚରେ ଖାଇବ ବହୁତ ଟେଷ୍ଟ ପୋଡ ପିଠାଟା ବି ଅଛି ଆମର ପ୍ରେସର ରେ ପୋଡ ପିଠା ଗୋଟେ କରୁଛୁ
1: ଆଜ୍ଞା
0: ସେଇଟା ପୁରା ଯେମିତି ଆମର ଛେନାପୋଡ ସେଇ ଟାଇପ୍ ର ହବ ପୋଡ ପିଠା ଗୋଟେ ଅଛି ଚାଉଳ ପୋଡ ପିଠା ଗୋଟେ ଅଛି ବହୁତ ପ୍ରକାର ଆଇଟମ୍ ଅଛି ରେ ମା
1: ଆଜ୍ଞା
0: ବୁଝିଲ କି ନାହିଁ
1: ଆଜ୍ଞା
0: ଆମେ କରିବାକୁ ଚାହିଁଲେ ବହୁତ ପ୍ରକାର କରୁ ଏଇ ମାଣବସା ଗୁରୁବାର ହେଲେ ଆମେ ବହୁତ ପ୍ରକାର କରୁ
1: ତ ଆପଣ ଯୋଉ କହିଲେ ଛୁଞ୍ଚି ପତ୍ର ପିଠା ଏଇ ଯୋଉ ଆମର ଚିତୋ ପିଠାଟା କହିଲେ ତ ସେଥିପାଇଁ କଣ କଣ ଆବଶ୍ୟକ ଆପଣ ଭଲ ଭାବରେ ବୁଝେଇକି କହିଦିଅନ୍ତୁ ଯାହାକି ଆମର ଯୋଉ ଭଉଣୀମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନେ ମନେ ରଖିବେ ଆଉ ସେଇ ଅନୁସାରେ କରିବେ ସେମାନେ
0: ପ୍ରଥମେ ଅରୁଆ ଚାଉଳ ଅଧା କେଜି ହିସାବରେ କହିଦଉଛି
1: ଆଜ୍ଞା
0: ଅଧା କେଜି ଅରୁଆ ଚାଉଳ ଆପଣ ନେବେ ତାପରେ ନଡ଼ିଆ ଅଧା କେଜି ଚାଉଳକୁ ଆପଣ ଅଧା ଘଣ୍ଟେ ଦେଢ ଘଣ୍ଟା ଖଣ୍ଡେ ବତେଇ ଦେବେ ଦୁଇ ଘଣ୍ଟା ମିନିମମ ବତେଇ ଦିଅନ୍ତୁ ଅରୁଆ ଚାଉଳ ତ ସାଙ୍ଗେ ସାଙ୍ଗେ ବତୁରିବ ଖାଲା ପରେ ଗୋଟେ ହଉ ଦିଟା ହଉ ନଡ଼ିଆ ଆପଣ କରିକିରି ପୁରା କୋରୋନା ଯୋଉ କୋରା ହୁଏ ଛୋଟ ଛୋଟ କରିକିରି ତାକୁ କରିକିରି ରଖିବେ ତାପରେ ସେ ଚାଉଳ ଟିକେ ଘଣ୍ଟା ଦି ଘଣ୍ଟା ବତୁରି ସରିବ ବାଟିକି ଘଣ୍ଟା ଦି ଘଣ୍ଟା ଛାଡିଦେବେ ଆପଣ ରହିଥିବ ସେ ଆଣଟା ତାପରେ ଆପଣ ସେ ଯୋଉ ନଡ଼ିଆ କରିନଥିବେ କି ନାଇଁ ଚାଉଳ ପକେଇକି ବାଟି ଦିଅନ୍ତୁ ଆପଣଙ୍କୁ ସୁବିଧା ହବ ଏ ଯୋଉ ଆମର ଇଏ ପିଠାଟା କହିଲି କୋଉଟା କହିଲ
1: ଚିତୋଉ
0: ଚିତୋଉ ପିଠାଟା ନଡ଼ିଆ ଚାଉଳ ବତୁରେଇ ଦେବେ ଏକା ସାଙ୍ଗରେ ବାଟିକି ଦି ଘଣ୍ଟା ଘଣ୍ଟା ଛାଡି ଦିଅନ୍ତୁ ଏଇଟା ନଡ଼ିଆ ଗୋଟା ନଡ଼ିଆ ଅଧା କେଜି ଚାଉଳ ଗୋଟାଏ ନଡ଼ିଆ ଆପଣ ଚିକଣିକିରି ବାଟିଦେବେ ମିଶେଇକିରି ଚାଉଳ ବତୁରି ଯିବ ଅଧା ଘଣ୍ଟା ପରେ ନଡ଼ିଆକୁ କରିଦେବ ତା ଦେହରେ ମିଶେଇକିରି ବାଟିକି ଥୋଇଦେବେ ବେଶୀ ପତଳା ନୁହଁ କି ବେଶୀ ମୋଟା ହବନି ସେମିତି ସମାନ ମାନେ ଠିକ ଯେମିତି କରେଇରେ ଇଏ କଲା ତାକୁ ଦି ତିନି ଘଣ୍ଟା ଧର ଚାରି ପାଞ୍ଚ ଘଣ୍ଟା ବି ରଖିଦିଅନ୍ତୁ କିଛି ଖରାପ ହବନି
1: ଆଜ୍ଞା
0: ବୁଝିଲେ କି ନାହିଁ ଯେତେ ସିଏ ରହିବ ଆଣଟା ଫୁଲିବ ମାନେ ମାନେ ତାର ଇଏଟା ମିଠା ଅଂଶ ଆସିବ ସେ ନଡ଼ିଆକୁ ତାପରେ ଗୋଟେ ପଲମ ବସେଇବେ ଧର ଆପଣ ପାଖରେ ମାଟି ଆଣି ଅଛି ଏ ଯୋଉ କରେଇ ମାଟି କରେଇ ହଉ ନହେଲେ ଆମର ସାଧା କରେଇ ହଉ ଟିକେ ମୋଟା ଥିବ କରେଇଟା ସେ କରେଇ ଚୁଲିରେ ବସେଇବେ ତାପରେ ଟିକେ କଣ କରିବେ ତେଲ ଅଳ୍ପ ତେଲ ପକେଇକି ଚାରିଆଡେ ବୁଲେଇ ଦେବେ କରେଇର ସବୁଆଡେ ବୁଲେଇ ଦେବେ ତାପରେ କଣ କରିବେ ସେ ତାତିଗଲା ପରେ ସେଇ ଇଏ ଯୋଉ ବାଟିଥିବେ ଚାଉଳ ନଡ଼ିଆକୁ ଆପଣ ସେ କରେଇରେ ପକେଇବେ ସେ କରେଇରେ ଗୋଟେ ଟୁଆ ଗୋଟେ ଗୋଟେ ଚାମଚ ପକେଇବେ ଦେଖିଲେ ଛୋଟିଆଟା ହେଲା ବୋଲେ ଆଉ ଟିକେ ପକେଇ ଦେଇକିରି ତାକୁ ଗୋଟେ ତାର ସାଇଜ ର ଢାଙ୍କୁଣୀ ଘୋଡ଼ଣୀଟା ଯୋଉଟା କହୁଛନ୍ତି ଆପଣ ସେ ଘୋଡ଼ଣୀଟା ଘୋଡ଼େଇ ଦେବେ ଘୋଡ଼େଇ ଦେଇକିରି ତା ଚାରି କରେ ଗୋଟେ ପତଳା ସରୁ ପତଳା କପଡା ଗୋଟେ ବୁଲେଇ ଦେବେ ଚାରି କର ଯାକ ବୁଲେଇ ଦେବେ ବୁଲେଇ ଦେଲେ କିଛି ଦୁଇ ତିନି ମିନିଟ ପରେ ଦେଖିବେ ସେ ଚାଉଳ ଯୋଉ ବଟାଟା ଦେଇଥିଲେ ଆପଣ କରେଇରେ
1: ଆଜ୍ଞା
0: ବୋଲେ ପିଠାଟାକୁ ସେ ଦେଖିବେ ଫୁଲିଯିବ ଫୁଲିଗଲେ ତାକୁ ଦେଖିବେ ହେଇଯାଇଥିବ କାଢିଦେବେ ଏମିତି ପିଠା ମାନେ କରାଯାଏ ଚିତୋ ପିଠାର କଥା କହିଲି ଏଇଟା ଛୁଞ୍ଚି ପତ୍ର ପିଠାଟା କଥା କହୁଛି ଶୁଣନ୍ତୁ
1: ଆଜ୍ଞା
0: ଛୁଞ୍ଚି ପତ୍ର ଖାଲି ଚାଉଳ ଅଧଡ଼ାଏ ବତେଇ ଦେବେ ନଡ଼ିଆ ଦିଟା କୋରା ହେଇକି ଥୁଆ ହବ ସେ ବୁଝିଲେ କି ନାହିଁ ସେଠି କରିବେ ତାପରେ କଣ କରିବେ ନଡ଼ିଆ ଦେହରେ ଚିନି ଗୁଜୁରାତି ଟିକେ ପକେଇକି ଚକଟିକି ରଖିଦେବେ ଅଲଗା ସାଇଡ୍ରେ ଆଉ ଏ ଚାଉଳ ଯୋଉ ବାଟିଥିବେ ନୁହେଁ ମୋଟା କି ନୁହେଁ ପତଳା ଠିକ ସାଇଜ ହେବାର ଅଛି ବେଶୀ ଗୋଟେ ତାୱା ବସେଇ ଦେବେ ପୁରା ଗୋଲ ତାୱା ଗୋଟେ ବସେଇ ଦେବେ ତାୱାରେ କଣ କରିବେ ନା ଆପଣ ତ କପଡାରେ କରିପାରିବେନି ତେଣୁ କରି

0: ନା ସେମିତି ଚାରି ଛକି ମାନେ ଏପଟେ ସିଧା ଗୋଟେ ଛକ ଦେବେ, ଏପଟେ ସେମିତି ଢାଳି ଦେବେ, ସାଙ୍ଗରେ ଢାଳି ଦେଲେ ଏପଟେ ଆପଣ ଗୋଟେ କରିକି ନିଜେ ଆପଣ ଦେଖନ୍ତୁ ଏମିତି ଛାଡ଼ିଦେବେ, ଥରେ ଦି ଥର କରିଦେଲେ ଆପଣଙ୍କ ଅଭ୍ୟାସ ହେଇଯିବ, ପତଳା ଆସିକି ଢାଳିଦେବେ ସେ ଚାରି କଣ ଦିଟା ଛକି ପଡିଯିବ ପ୍ଲସ ଚିହ୍ନା, ଯେମିତି ପଳେଇଲା ପରେ ମଝିରେ କଣ କରିବେ ଏଇ ଯୋଉ ଚକାଟା ରଖିଥିବେ ଗୋଟେ କହିଲେ ଏଇ ଯୋଉ ନଡିଆ ଚକାଟା, ସେ ନଡିଆ ଚକା ଗୋଟେ ବାଟଲା ପୁର ଦେଇଦେବେ ମଝିରେ, ମଝିରେ ଥୋଇକି ଏ ଚାରିକର ଯୋଉ ଛକ ଅଛି ଆପଣଙ୍କର ସେ ଛକି ସେମିତି ସବୁ ଏପଟ ସାଇଡ ରୁ ଉଠେଇ ମଝିକି ରଖିବେ, ସେପଟ ସାଇଡ ରୁ ଉଠେଇକି ମଝିକି ରଖିବେ, ନଡିଆ ପୁର ଉପରେ ଥୋଇ ଥୋଇ ଥୋଇ ଥୋଇ ଦେବେ, ସେ ଗୋଟେ ସମାନ ଚାରି ପିସ ର ଗୋଟେ ପିଠା ହେଲା ଭଳିଆ ହେଇଯିବ, ତାକୁ ଆଉ ଥରେ ଲେଉଟେଇ ଦେଇକିରି ତାକୁ କାଢିଦେବେ, ଏଇଟା ହଉଛି ଆମର ଚିତୋଉ ପିଠାର କଥା,
1: ଆପଣ ଏଠି କହିଲେନି ଯେ ଆମେ ଏ ଯୋଉ ଆଞ୍ଚ ମାନେ କେମିତି ମଧ୍ୟମ ଧରଣର ଆଞ୍ଚ ରଖିବା ନା କେମିତି ଗ୍ୟାସଟା କେମିତି ଫ୍ଲେମଟା କେମିତି ରହିବ,
0: ସିମରେ
1: କରାଯିବ
0: ଆଜ୍ଞା, ତେଣୁ କରି ଆପଣ ସିମ ଆଞ୍ଚରେ କରିବେ, ଟାଇମ ଟିକେ ଲାଗୁ ଦୁଇ ତିନି ମିନିଟ ଛାଡିଦେବେ, ଆଉ ଏଇଟା ଚିତ ପିଠାଟା ସିମ ଦେଖିକିରି ସେ ସାଙ୍ଗେ ସାଙ୍ଗେ ହେଇଯିବ, କାରଣ ସେ ପତଳା ଆଣ ନା, ସେଟା ପତଳା ଛୁଞ୍ଚି ପତ୍ରଟା ପତଳା ଆଣ, ତେଣୁକରି ସେଟା ସିଧା ପକେଇବେ, ସିଧା ଦେଖିବେ ଯେମିତି ସିଝିଲା ଭଳିଆ ହେଇଗଲା, ମଝିରେ ପୁର ଦେଇଦେବେ, ତାକୁ ଏପଟ ସେପଟ କରିକି ଓଲଟେଇ ଦେବେ, ଓଲଟେଇ ଦେଲେ ଏଇଟା ହଉଛି ଛୁଞ୍ଚି ପତ୍ର, ଏଇଟା ହଉଛି ଚିତ ପିଠା।
1: ଆଜ୍ଞା ଧନ୍ୟବାଦ ଆପଣଙ୍କୁ,
0: ଧନ୍ୟବାଦ।
1: ଆପଣ ମାନେ ତ କେତେ କଣ ଶିଖିଲେ ଏଇ କଥାବାର୍ତ୍ତାରୁ। ବର୍ତ୍ତମାନ ଟିକିଏ ସମୟ ପାଇଁ ବିରତି ନେଇଯିବା ଏଇ ଗୀତ ପାଇଁ।

ଆମର କାର୍ଯ୍ୟକ୍ରମ ପହଞ୍ଚିଗଲାଣି ଶେଷ ପର୍ଯ୍ୟାୟରେ, ଆଉ ଆମର ଘଣ୍ଟା ମଧ୍ୟ କହୁଛି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ। ତାହେଲେ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆପଣମାନେ ଆପଣଙ୍କର ସୁଚିନ୍ତିତ ମତାମତ 8895994143 ନମ୍ବରରେ ପଠାଇ ଦିଅନ୍ତୁ। ଆଉ ଆଜି ପାଇଁ ବିଦାୟ ଦିଅନ୍ତୁ। ପଙ୍କଜିନୀ ଗୁରୁକୁ ନମସ୍କାର।

ଆକାଶବାଣୀ ଭବାନୀ ପାଟଣା ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହେଲେ ଟିଭିକେ ସରକାର। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଯାନବାହନ ସଂଖ୍ୟା ହ୍ରାସ। ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର। ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି ଜୟପୁରରେ ପହଞ୍ଚିଲେ ସିବିଆଇର ସ୍ୱତନ୍ତ୍ର ଦଳ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ କୋଲକାତା ନାଇଟ୍ ରାଇଡର୍ସ। ତାମିଲନାଡୁରେ

ବିଭିକେ ନେତୃତ୍ୱରେ ପରିଚାଳିତ ଶ୍ରୀ ଜୋସେଫ ବିଜୟଙ୍କ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହୋଇଛନ୍ତି। ତାଙ୍କ ସପକ୍ଷରେ 144 ଜଣ ବିଧାୟକ ଭୋଟ୍ ଦେଇଥିଲେ। ଏହାଫଳରେ ଗୃହରେ ବିଜୟଙ୍କ ନେତୃତ୍ୱରେ ପରିଚାଳିତ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଛି। ବିଜୟଙ୍କ ବିରୋଧରେ 22 ଜଣ ବିଧାୟକ ଭୋଟ୍ ଦେଇଛନ୍ତି। ମୁଖ୍ୟ ବିରୋଧୀ ଦଳ ଡିଏମ୍କେ ସଦସ୍ୟମାନେ ଭୋଟ୍ ସମୟରେ କକ୍ଷତ୍ୟାଗ କରିଥିଲେ। ଗତ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ଟିଭିକେ 108 ଆସନ ପାଇଥିଲା, ଫଳରେ ରାଜ୍ୟପାଳ ବିଶ୍ୱନାଥ ଆର୍ଲେକର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ତାଙ୍କୁ କହିଥିଲେ। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସ ନେତା ଏନ୍ ରଙ୍ଗସ୍ୱାମୀ ଆଜି ଶପଥ ଗ୍ରହଣ କରିଛନ୍ତି। ସେ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି। ପୁଡୁଚେରୀର ଲୋକନିବାସଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଉପରାଜ୍ୟପାଳ କେ କୈଳାସନାଥନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ନିଖିଳ ଭାରତ ଏନ୍ଆର୍ କଂଗ୍ରେସର ମାଲଡି କ୍ରିଷ୍ଣ ରାଓ ଏବଂ ବିଜେପିର ଏ ନବସ୍ୱାମୀ ଶିବାୟମ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ବିଜେପି ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ, ରାଜ୍ୟ ବିଜେପି ସଭାପତି ଭିପି ରାମଲିଙ୍ଗମ ଏବଂ ଅନ୍ୟାନ୍ୟ ଦଳୀୟ ନେତାମାନେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ଗୁଜରାଟ ଏବଂ ଆସାମକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଗସ୍ତ ଅବସରରେ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣେଇବା ଉଦ୍ଦେଶ୍ୟରେ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ପରିଚାଳିତ ଯାନବାହନ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50% କମ୍ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱରେ ତୈଳଦର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମିତବ୍ୟୟତା ଅବଲମ୍ବନ କରିବାକୁ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ, ବିଧାୟକ ଏବଂ ଜନପ୍ରତିନିଧିମାନଙ୍କୁ ସରକାରୀ ଯାନବାହନ ବ୍ୟବହାର ହ୍ରାସ କରିବା ଲାଗି ଘୋଷଣା କରିଛନ୍ତି। ସେମାନଙ୍କୁ ସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛନ୍ତି। ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନୋ ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ସେ ଭାରତ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲିଠାରୁ ବ୍ରିକ୍ସ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଗଣ ଏବଂ ସଦସ୍ୟ ତଥା ଭାଗିଦାରୀ ରାଷ୍ଟ୍ରର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଆଲୋଚନା ହେବ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି। ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମାଶେଖର ସୁନ୍ଦରେଶାନ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲଙ୍କୁ କମିଟି ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। କେନ୍ଦ୍ର ସରକାର ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଏହା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ସୁନା ଏବଂ ରୂପା ଉପରେ 5% ଏବଂ ପ୍ଲାଟିନମ୍ ଉପରେ 5.4% ଆମଦାନୀ ଶୁଳ୍କ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟଜନକ ପରିସ୍ଥିତି ଯୋଗୁଁ ବର୍ଷକ ପାଇଁ ସୁନା ନ କିଣିବା ପାଇଁ ନାଗରିକମାନଙ୍କୁ ନିବେଦନ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଚିଲିର ବୈଦେଶିକ

0: ବ୍ୟାପାର ମନ୍ତ୍ରୀ ଫ୍ରାନ୍ସିସ୍କୋ ପିରେସ୍ ମ୍ୟାକାନାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ମୌଳିକ ସାମଗ୍ରୀଗୁଡ଼ିକ ରପ୍ତାନୀ ବୃଦ୍ଧି କରିବା ଏବଂ ଅର୍ଥନୈତିକ କାରବାରକୁ ସହଜ ସୁଗମ କରିବା ସମ୍ପର୍କରେ ଆଲୋଚନା କରାଯାଇଛି। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ କରିଥିଲେ। ଉଭୟ ପକ୍ଷ ବହୁମୁଖୀ ଧାରାରେ କାର୍ଯ୍ୟ କରିବା ଲାଗି ସହମତ ହୋଇଥିଲେ। ସେ ଆସନ୍ତାକାଲିଠାରୁ ହେବାକୁ ଥିବା ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ଲାଗି ଭାରତ ଗସ୍ତରେ ଆସିଛନ୍ତି। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତଭାର ହାତକୁ ନେଇଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ଜୟପୁରଠାରେ ପହଞ୍ଚିଛି। ସେଠାରେ ରାଜସ୍ଥାନ ପୁଲିସ୍ର ଏସ୍ଓଜି ଦ୍ୱାରା ପ୍ରାୟ 24 ଜଣଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ତଦନ୍ତର ଅଂଶସ୍ୱରୂପ ଏସ୍ଓଜି ପକ୍ଷରୁ ଶିକାରଠାରେ ବହୁ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ସିବିଆଇ ପକ୍ଷରୁ ପ୍ରଶ୍ନପତ୍ର ପ୍ରଘଟ ନେଇ ଏକ ମାମଲା ରୁଜୁ କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ଠକେଇ ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସଦ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଚଳିତ ମାସ 3 ତାରିଖରେ ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ପରୀକ୍ଷା ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଭାଇବ୍ରାଣ୍ଟ ଭିଲେଜ୍ ପ୍ରୋଗ୍ରାମ 2026 ନିମନ୍ତେ ଜାତୀୟ ସ୍ତରୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକର ଯୁବବର୍ଗ ଅଂଶଗ୍ରହଣ କରିବେ। ଅନ୍ଲାଇନ୍ ମାଧ୍ୟମରେ ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ଲାଟଫର୍ମ ଜରିଆରେ 500 ମାଇ ଭାରତ ସ୍ୱେଚ୍ଛାସେବୀଙ୍କୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଚୟନ କରାଯିବ। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପରିବେଶ ଅନୁକୂଳ ରହିଛି ବୋଲି କୁହାଯାଇଛି। ବଙ୍ଗୋପସାଗର ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି। ଗତକାଲି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ସାଧାରଣତଃ ପ୍ରତିବର୍ଷ ଜୁନ୍ ପହିଲାରେ କେରଳ ଛୁଇଁଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ରାୟପୁରଠାରେ ସନ୍ଧ୍ୟା 7:30 ସମୟରେ ଖେଳାଯିବ। ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ରନ୍ରେ ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। ସନ୍ରାଇଜର୍ସ ପକ୍ଷରୁ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ୍ ହୁସେନ 2 ଲେଖାଏଁ ୱିକେଟ୍ ନେଇଥିବାବେଳେ ଅଧିନାୟକ ପ୍ୟାଟ୍ କ୍ୟୁମିନ୍ସ ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟରେ ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓଭର 5 ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ତାମିଲନାଡୁ ବିଧାନସଭାରେ ଆସ୍ଥା ଭୋଟ୍ରେ ବିଜୟୀ ହେଲେ ଡିଭିକେ ସରକାର। ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ ରଙ୍ଗାସ୍ୱାମୀ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ଯାନବାହନ ସଂଖ୍ୟା ହ୍ରାସ। ସୁନା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ ସରକାର। ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଲାଗି ଜୟପୁରରେ ପହଞ୍ଚିଲେ ସିବିଆଇର ସ୍ୱତନ୍ତ୍ର ଦଳ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ଅଭିଷେକ ମୁଖୋପାଧ୍ୟାୟ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. In Tamil Nadu, C. Joseph Vijay-led TVK government wins floor test in state assembly with comfortable majority. N. Rangaswamy sworn in as chief minister of Puducherry for a record fifth term. Centre states intensify fuel-saving measures following Prime Minister Narendra Modi's appeal amid global energy crisis triggered by West Asia conflict. CBSE declares all India senior secondary class 12th results. Gold silver prices jump over 6% after government hiked import duty.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ନିକଟରେ ଗୁଜରାଟ ଏବଂ ଆସାମ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିଲା। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନ ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50% ହ୍ରାସ କରିଛନ୍ତି। ରାଜ୍ୟର ଜନସାଧାରଣଙ୍କୁ ଅଧିକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିବେଦନ କରିଛନ୍ତି। ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ଏବଂ ଶକ୍ତି ସଙ୍କଟର ମୁକାବିଲା ପାଇଁ ମନ୍ତ୍ରୀ ଶ୍ରୀ ଜେନା ନିଜେ ସରକାରୀ ବସ୍ରେ ଯାତାୟତ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଇଭି ବ୍ୟବହାର ପାଇଁ ମନ୍ତ୍ରୀ ଶ୍ରୀ ଜେନା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବୈଦ୍ୟୁତିକ ଯାନ ଚଳାଚଳକୁ ପ୍ରୋତ୍ସାହନ ଦେବା ଲାଗି ମନ୍ତ୍ରୀ ଶ୍ରୀ ଜେନା ଇଭି ଉପରେ ଦିଆଯାଉଥିବା ସବ୍ସିଡିକୁ 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କହିଛନ୍ତି। ଜନସାଧାରଣ ଅଧିକରୁ ଅଧିକ ବୈଦ୍ୟୁତିକ ଯାନ କିଣିବା ସହ ପରିବେଶ ଅନୁକୂଳ ବ୍ୟବସ୍ଥାକୁ ମଜବୁତ କରିବା ଉପରେ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ମୋର ସମସ୍ତଙ୍କୁ ଅପିଲ ରହିବ, ଓଡ଼ିଶା ଜନସାଧାରଣଙ୍କୁ ଅପେକ୍ଷା ରହିବ ଯେ ପ୍ରଧାନମନ୍ତ୍ରୀଙ୍କର ଯୋଉ ଅପିଲ ଅଛି ତାକୁ ଆମେ କାର୍ଯ୍ୟକାରୀ କରିବା। ଲୋକଙ୍କର ଗମନାଗମନ ପାଇଁ ଇଭି ଗାଡି ଯେତେ ଅଧିକରୁ ଅଧିକ ବ୍ୟବହାର କରିପାରେ ତାକୁ ମଧ୍ୟ ସରକାର ଆମର ଗୁରୁତ୍ୱ ଯୋଉ ସବ୍ସିଡି ଦଉଛି ସେ ସବ୍ସିଡି ମଧ୍ୟ ସରକାରୀ ପାଇଁ ଘରୋଇ ପାଇଁ ମଧ୍ୟ ଦୁଇ ଇଏ ପାଇଁ ମଧ୍ୟ ଅଧିକରୁ ଅଧିକ ଇଭି ହେବା ଆବଶ୍ୟକ ଅଛି। ସରକାର ତ ଇଭି ଗାଡି କିଣିବା ପାଇଁ ଯୋଉ ସବ୍ସିଡି ଦଉଛି ପ୍ରୋତ୍ସାହନ ଜନକ ଭାବେ ଏ ରାଶି ମଧ୍ୟ ଦଉଛି। ଏ ଧାଡ଼ିର କଥା ତେଲ କମ୍ ବ୍ୟବହାର କରନ୍ତି, ଆମେ ନିଜକୁ ନିଜେ ବୁଝେଇ ଗୋଟିଏ ଗାଡ଼ିରେ ଯେମିତି ଦୁଇ ଜଣ ଯାଇପାରିବା ସହଭାଗିତା ସହିତ ଆମେ ଏ କାମକୁ ଆଗକୁ ନେବା।
0: ମନ୍ତ୍ରୀ ଶ୍ରୀ ଜେନା ବ୍ୟକ୍ତିଗତ ଯାନ ବ୍ୟବହାର କରିବା ପରିବର୍ତ୍ତେ ଆମ ବସ୍ ପରି ସାଧାରଣ ପରିବହନ ସେବାର ଅଧିକ ଉପଯୋଗ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଇନ୍ଧନ ବ୍ୟବହାର, ଯାତାୟତ ଚାପ ଓ ପରିବେଶ ପ୍ରଦୂଷଣ କମାଇବା ପାଇଁ ଗୋଟିଏ କାର୍ରେ ଏକାଧିକ ବ୍ୟକ୍ତି ଗମନାଗମନ କରିବାର ବ୍ୟବସ୍ଥା, କାର୍ ପୁଲିଂ ଓ ସମାନ ଢଙ୍ଗରେ ସ୍କୁଟି ପୁଲିଂ ଭଳି ପରିବହନ ସେବା ଆପଣାଇବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି। ଇନ୍ଧନ ସଞ୍ଚୟ ଓ ସ୍ଥାୟୀ ପରିବହନକୁ ପ୍ରୋତ୍ସାହନ ଦେବା ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଜନସାଧାରଣ ପରିବେଶ ସୁରକ୍ଷା ସହ ଶକ୍ତି ସଞ୍ଚୟ ଉଦ୍ୟମକୁ ସୁଦୃଢ଼ କରିବା ପାଇଁ ସାମୂହିକ ଦାୟିତ୍ୱ ନିର୍ବାହ କରିବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିଟ୍ ୟୁଜି 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ରାଜସ୍ଥାନର ଜୟପୁରରେ ପହଞ୍ଚିଛି। ରାଜସ୍ଥାନ ପୁଲିସର ଏସ୍ଓଜି ଦ୍ୱାରା ପ୍ରାୟ 24 ଜଣଙ୍କୁ ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା

ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ଠକେଇ ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଦେଶବ୍ୟାପୀ ଚଳିତ ମାସ 3 ତାରିଖରେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି 2026 ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ 85.20% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.in ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ। February 17 April 10 ମଧ୍ୟରେ ବିଜ୍ଞାନ ବାଣିଜ୍ୟ ଓ କଳା ବିଭାଗରେ 18 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ

ଚାଲୁଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ। ଫେବୃୟାରୀ 17 ତାରିଖରୁ ଏପ୍ରିଲ 10 ତାରିଖ ମଧ୍ୟରେ ବିଜ୍ଞାନ ବାଣିଜ୍ୟ ଓ କଳା ବିଭାଗରେ 18 ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳ ପ୍ରକାଶ ପାଇବ। ବଲାଙ୍ଗୀରର କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ଆଜି 78 ବର୍ଷ ବୟସରେ ପରଲୋକ ହୋଇଯାଇଛି। କାଉନ୍ସିଲରରୁ ରାଜନୀତି ଆରମ୍ଭ କରିଥିବା ସ୍ୱର୍ଗତ ଖାନ କଣ୍ଟାବାଞ୍ଜି ଏନ୍ଏସ୍ସି ଚେୟାରମ୍ୟାନ୍ ପରେ 2 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ସ୍ୱର୍ଗତ ଖାନଙ୍କ ପରଲୋକରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଗୁଡ଼ାସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8-15 ବର୍ଷ ବୟସର 50ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଶିବିର ଆସନ୍ତା 1 ମାସ ଧରି ପ୍ରତ୍ୟହ ଅପରାହ୍ନ 4ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଚାଲିବ। ଏଥିରେ କ୍ରୀଡ଼ାବିତ୍ଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଓ ନିୟମିତ ଅଭ୍ୟାସ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଯୋଗଦେଇ କ୍ରୀଡ଼ା କ୍ଷେତ୍ରରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିବା ସହ ନିୟମିତ ପ୍ରଶିକ୍ଷଣ ମାଧ୍ୟମରେ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ ପାଇଁ ପ୍ରେରଣା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସହ ଅନ୍ୟାନ୍ୟ କ୍ରୀଡ଼ା ପ୍ରଶିକ୍ଷକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ, ବିଶିଷ୍ଟ କବି ତଥା ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚିଦାନନ୍ଦ ରାଉତରାୟଙ୍କ ଜୟନ୍ତୀରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର କାଳଜୟୀ ସୃଷ୍ଟି ବାଜି ରାଉତ, ପଲ୍ଲୀଶ୍ରୀ ଓ ଛୋଟ ମୋର ଗାଁଟି ଆଜି ବି ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ସ୍ୱଦେଶ ପ୍ରେମ ଓ ମାଟିର ମମତା ଭରିଦିଏ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଅବଦାନ ଚିରସ୍ମରଣୀୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶିଷ୍ଟ ସାହିତ୍ୟିକ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ କାଳଜୟୀ ରଚନା ଓଡ଼ିଆ ଜାତିର ସାଂସ୍କୃତିକ ଚେତନାକୁ ରୁଦ୍ଧିମନ୍ତ କରିବା ସହିତ ଭାଷା ଓ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ମହାନ ବିପ୍ଳବୀ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଗ୍ରାମ 2026 ଅଧୀନରେ ଜାତୀୟ ସ୍ତରୀୟ କ୍ୱିଜ୍ ପ୍ରତିଯୋଗିତା ଆୟୋଜନ କରୁଛି। ପ୍ରଥମ ପର୍ଯ୍ୟାୟରେ ଯୁବଗୋଷ୍ଠୀଙ୍କୁ ସୀମାନ୍ତ ଗ୍ରାମ କାର୍ଯ୍ୟକ୍ରମରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଦେଶବ୍ୟାପୀ କ୍ୱିଜ୍ ପ୍ରତିଯୋଗିତା ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 500ରୁ ଉର୍ଦ୍ଧ୍ୱ ମାଇ ଭାରତ ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ସୀମାନ୍ତ ଗ୍ରାମଗୁଡ଼ିକର ପରିବର୍ତ୍ତନ, ସ୍ଥାନୀୟ ସଂସ୍କୃତି, ପରିବେଶ ସଚେତନତା ଏବଂ ଅଞ୍ଚଳଗୁଡ଼ିକର ସୁଦୃଢ଼ୀକରଣ କରାଯିବା ପରେ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ମୌସୁମୀକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ଏଥିରେ ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଫକୀରମୋହନ ନାୟକ, ଆରକ୍ଷୀ ଅଧୀକ୍ଷକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ପ୍ରତ୍ୟେକ ବର୍ଷ 6 ବର୍ଗରେ ସାହସିକତା, ସମାଜସେବା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା 5 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ ମାସ 31 ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ବିଭିନ୍ନ କ୍ଷେତ୍ରରେ ଦେଶର ଯୁବପିଢ଼ିଙ୍କ ସଫଳତାକୁ ପାଳନ କରିବା, ବାସ୍ତବ ଜୀବନର ଆଦର୍ଶ ପ୍ରଦର୍ଶନ କରି ଦେଶବ୍ୟାପୀ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ଓ ପିଲାମାନଙ୍କର ସାମଗ୍ରିକ ବିକାଶ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ।

ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଏବଂ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅଭିଜିତ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ। କଥାଚିତ୍ର ବାଗୀ।

ଶେଷରେ ଶୁଣନ୍ତୁ ଗୀତିକାର ମଜରୁଙ୍କ ଗୀତ ରଚନା ଏବଂ ଯତୀନ ଲଳିତଙ୍କ ସଙ୍ଗୀତ ସଂଯୋଜନାରୁ ଏହି ଗୀତଟି। ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି। କଥାଚିତ୍ର ୟାରା ଦିଲଦାରା।

କରିବାକୁ ପଡ଼େ। ଆପଣ ଭାବିପାରିବେ କି ଏକ ସମୟରେ ଯାହାକୁ କେବଳ ମନୋରଞ୍ଜନ ବୋଲି ଧରାଯାଉଥିଲା ଆଜି ସେହି ଗେମିଂ ଲକ୍ଷ ଲକ୍ଷ ଟଙ୍କାର ଇଣ୍ଡଷ୍ଟ୍ରିର ରୂପ ନେଇଛି। ଅନେକ ଯୁବକ ଏହାକୁ ପେସା ଭାବରେ ଗ୍ରହଣ କରିଛନ୍ତି। ଆଜି ଇ ସ୍ପୋର୍ଟସରେ କେବଳ ଖେଳାଳି ନୁହେଁ, କମେଣ୍ଟେଟର, କୋଚ୍, ଷ୍ଟିମର, ଭିଡ଼ିଓ ଏଡିଟର, ଗେମ୍ ଡେଭଲପର, ଗ୍ରାଫିକ୍ ଡିଜାଇନର ଓ ଇଭେଣ୍ଟ ମ୍ୟାନେଜର ଭଳି ଅନେକ କ୍ଷେତ୍ରରେ ରୋଜଗାରର ସୁଯୋଗ ସୃଷ୍ଟି ହେଉଛି। ବିଶ୍ୱରେ କିଛି ଇ ସ୍ପୋର୍ଟସ ଖେଳାଳି ଏବେ ତାରକାର ମର୍ଯ୍ୟାଦା ପାଇଛନ୍ତି। ଲି ସାଙ୍ଗ ହିଓକ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଇ ସ୍ପୋର୍ଟସ ଖେଳାଳିମାନଙ୍କ ମଧ୍ୟରୁ ଜଣାଯାଏ। ତାଙ୍କର ଯୋଜନା ଓ ଖେଳ କୌଶଳ ତାଙ୍କୁ ଅସଂଖ୍ୟ ଫ୍ୟାନ୍ ଦେଇଛି। ସେହିପରି ଟାଇଲର ବ୍ଲେଭେନ୍ସ ଅନ୍ଲାଇନ୍ ଗେମିଂ ଓ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ବିଶ୍ୱ ପ୍ରସିଦ୍ଧ ହୋଇଛନ୍ତି। ଭାରତରେ ମଧ୍ୟ ଇ ସ୍ପୋର୍ଟସର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଛି। ନମନ ମାଥୁର, ତନ୍ମୟ ସିଂ ଓ ପାୟଲ ଧାରି ପରି ଅନେକ ଯୁବ ଗେମର ଦେଶର ଯୁବପିଢ଼ି ପାଇଁ ପ୍ରେରଣା ପାଲଟି ଯାଇଛନ୍ତି। ସେମାନେ ପ୍ରମାଣ କରିଛନ୍ତି ଯେ ନୂଆ ଯୁଗରେ ପ୍ରତିଭାର ମାଧ୍ୟମ ମଧ୍ୟ ପରିବର୍ତ୍ତନ ହେଉଛି। ଶ୍ରୋତାବନ୍ଧୁ, ଇ ସ୍ପୋର୍ଟସର କିଛି ସକାରାତ୍ମକ ପ୍ରଭାବ ମଧ୍ୟ ରହିଛି। ଏହା ଖେଳାଳିଙ୍କ ଏକାଗ୍ରତା ବଢ଼ାଏ, ଦ୍ରୁତ ନିଷ୍ପତ୍ତି ନେବାର କ୍ଷମତା ଉନ୍ନତ କରେ। ଅନେକ ଗେମ୍ରେ ଟିମ୍ ୱାର୍କ ଅତ୍ୟନ୍ତ ଆବଶ୍ୟକ ହୁଏ, ଯାହା ଦଳୀୟ ସମନ୍ୱୟ ଓ ନେତୃତ୍ୱ ଗୁଣର ବିକାଶ କରେ। କେତେକ ଗେମ୍ ରଣନୀତିମୂଳକ ଚିନ୍ତାଧାରା ଓ ଧୈର୍ଯ୍ୟକୁ ମଧ୍ୟ ବଢ଼ାଇଥାଏ। ଆଜି ଅନେକ ଯୁବକ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନିଜର ଖେଳ ପ୍ରଦର୍ଶନ କରି ରୋଜଗାର କରୁଛନ୍ତି। କେହି ୟୁଟ୍ୟୁବ୍ ମାଧ୍ୟମରେ, କେହି ଅନ୍ୟ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ନିଜର ଦର୍ଶକ ସୃଷ୍ଟି କରୁଛନ୍ତି। ଏହା ଏକ ନୂଆ ଡିଜିଟାଲ ଅର୍ଥନୀତିକୁ ମଧ୍ୟ ଆଗକୁ ନେଉଛି। ତେବେ ଶ୍ରୋତାବନ୍ଧୁ, ଏହାର କିଛି ନକାରାତ୍ମକ ପ୍ରଭାବ ମଧ୍ୟ ଆମେ ଅସ୍ୱୀକାର କରିପାରିବୁ ନାହିଁ। ଅଧିକ ସମୟ ଧରି ମୋବାଇଲ କିମ୍ବା କମ୍ପ୍ୟୁଟର ସମ୍ମୁଖରେ ବସି ରହିବା ଶାରୀରିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଆଖିର ସମସ୍ୟା, ନିଦ୍ରା ହ୍ରାସ, ମେଦୁଳା ଯନ୍ତ୍ରଣା, ମୋଟାପା ଓ ମାନସିକ ଚାପ ଭଳି ସମସ୍ୟା ଦେଖାଯାଇପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗେମିଂ ଆସକ୍ତି। ଅନେକ ଶିଶୁ ଓ ଯୁବକ ଏହି ଗେମ୍ରେ ଏତେ ମଗ୍ନ ହୋଇଯାଆନ୍ତି ଯେ ସେମାନେ ପଢ଼ାପଢ଼ି, ପରିବାର ଓ ସାମାଜିକ ଜୀବନକୁ ଅବହେଳା କରିଦିଅନ୍ତି। କେତେକ ସମୟରେ ଏହା ରାଗ, ଅସହିଷ୍ଣୁତା ଓ ଏକାକୀପଣର କାରଣ ମଧ୍ୟ ହୋଇଯାଏ। ଆଜିର ଅଭିଭାବକମାନଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ। ସେମାନେ ଚାହାନ୍ତି ଶିଶୁମାନେ ଖେଳନ୍ତୁ, କିନ୍ତୁ ସେହି ଖେଳ ହେଉ ସୁସ୍ଥ ଓ ସୀମିତ ସମୟ ମଧ୍ୟରେ। ଏଠାରେ ଆବଶ୍ୟକ ସନ୍ତୁଳନର। ପୂର୍ଣ୍ଣ ନିଷେଧ କେବେ ମଧ୍ୟ ସମାଧାନ ନୁହେଁ, ବରଂ ସଠିକ୍ ମାର୍ଗଦର୍ଶନ ଓ ସମୟ ନିୟନ୍ତ୍ରଣ ଅତ୍ୟନ୍ତ ଆବଶ୍ୟକ। ଅନେକ ସମୟରେ ଅନ୍ଲାଇନ୍ ଗେମିଂ ସହିତ ସାଇବର ଠକେଇ, ଅଶୋଭନ ଭାଷା ଓ ଅଜଣା ବ୍ୟକ୍ତିଙ୍କ ସହ ଅସୁରକ୍ଷିତ ଯୋଗାଯୋଗର ଆଶଙ୍କା ମଧ୍ୟ ରହିଥାଏ। ତେଣୁ ଡିଜିଟାଲ ସଚେତନତା ମଧ୍ୟ ଏହି ଯୁଗର ଅତ୍ୟନ୍ତ ଜରୁରୀ ଆବଶ୍ୟକତା। ଶ୍ରୋତାବନ୍ଧୁ, ଏବେ ଏକ ପ୍ରଶ୍ନ ଉଠୁଛି, ଇ ସ୍ପୋର୍ଟସ କି ପାରମ୍ପରିକ ଖେଳକୁ ପଛକୁ ଠେଲିଦେବ? ସମ୍ଭବତଃ ନାହିଁ, କାରଣ ମଇଦାନର ଖେଳ ଆମକୁ ଶାରୀରିକ ସୁସ୍ଥତା, ସହନଶୀଳତା ଓ ପ୍ରକୃତ ଜୀବନର ଅନୁଭବ ଦେଇଥାଏ। ଅନ୍ୟ ପକ୍ଷରେ ଇ ସ୍ପୋର୍ଟସ ଆମକୁ ଡିଜିଟାଲ ଯୁଗର ନୂଆ କୌଶଳ ସହ ପରିଚିତ କରାଏ। ତେଣୁ ଦୁଇଟି ମଧ୍ୟରେ ସନ୍ତୁଳନ ହିଁ ସର୍ବଶ୍ରେଷ୍ଠ ଉପାୟ। ଭବିଷ୍ୟତରେ ଇ ସ୍ପୋର୍ଟସର ପ୍ରଭାବ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଭର୍ଚୁଆଲ ରିଆଲିଟି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେଟାଭର୍ସ ଭଳି ପ୍ରଯୁକ୍ତି ଏହି କ୍ଷେତ୍ରକୁ ଆହୁରି ଉନ୍ନତ କରିପାରେ। ଆଗାମୀ ଦିନରେ ହୋଇପାରେ ଖେଳର ମଇଦାନ କେବଳ ଘାସରେ ନୁହେଁ, ଡିଜିଟାଲ ପର୍ଦ୍ଦାରେ ମଧ୍ୟ ଗଢ଼ି ଉଠିବ। ଆଜି ଅନେକ ଦେଶ ଇ ସ୍ପୋର୍ଟସକୁ ସରକାରୀ ସ୍ୱୀକୃତି ଦେଉଛନ୍ତି। କେତେକ ଦେଶର ବିଶ୍ୱବିଦ୍ୟାଳୟରେ ଇ ସ୍ପୋର୍ଟସ ପାଇଁ ସ୍କଲାରସିପ୍ ମଧ୍ୟ ଦିଆଯାଉଛି। ଏହା ପ୍ରମାଣ କରୁଛି ଯେ ଏହି କ୍ଷେତ୍ର ଆଗାମୀ ଦିନରେ ଆହୁରି ବିଶାଳ ରୂପ ନେବ। ତେଣୁ ଆବଶ୍ୟକ ପ୍ରଯୁକ୍ତିକୁ ସଠିକ୍ ଭାବରେ ବ୍ୟବହାର କରିବା। ଖେଳ ଯେକୌଣସି ହେଉ, ତାହା ମଣିଷକୁ ଗଢ଼ିବା ଉଚିତ, ଭାଙ୍ଗିବା ନୁହେଁ। ମନୋରଞ୍ଜନ ଓ ଦାୟିତ୍ୱ ମଧ୍ୟରେ ସନ୍ତୁଳନ ରଖିବା ହିଁ ଆଜିର ଯୁଗର ସବୁଠାରୁ ବଡ଼ ଆବଶ୍ୟକତା। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ହେଲେ ଏତିକି ମଧ୍ୟରେ ଶୁଣିନେବା ଗୋଟିଏ ସୁନ୍ଦର ମନଛୁଆଁ ଗୀତଟିଏ।

ଗଞ୍ଜାମ ଏନ୍ଇସି ସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମଠାରେ ମେ 6 ରୁ 9 ପର୍ଯ୍ୟନ୍ତ ଆୟୋଜିତ ସପ୍ତମ ଓଡ଼ିଶା ରାଜ୍ୟ ଆମେଚର କିକ୍ ବକ୍ସିଂ ଚାମ୍ପିୟନସିପ୍ରେ ବଲାଙ୍ଗୀରର ଶିଖର କିକ୍ ବକ୍ସିଂ ଏକାଡେମୀର 11 ଜଣ ଖେଳାଳି ଭାଗ ନେଇ କୃତିତ୍ୱ ହାସଲ କରିଛନ୍ତି। ସିନିୟର ବିଭାଗରେ କ୍ରିଷ୍ଣା ସେଟ୍ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଜୁନିୟର ବିଭାଗରେ ଅଭିପ୍ସା ହୋତା 2 ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ, କିରଣ ସେଟ୍ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଶୀତଲ ସାହୁ ଗୋଟିଏ ରୌପ୍ୟ, ଶ୍ରିୟା ସାହୁ 2 କାଂସ୍ୟ, ରିତିକ ସାହୁ, ରାଜୁ ସାହୁ, ମଧୁମିତା ନାଗ ଗୋଟିଏ ଲେଖାଏଁ କାଂସ୍ୟ ପଦକ ଜିତି ବଲାଙ୍ଗୀର ପାଇଁ ଗୌରବ ଆଣିଥିବା ଜଣାପଡ଼ିଛି। ଶେଖର କିକ୍ ବକ୍ସିଂର ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଟ୍, ମୁରଲୀ ମହାକୁର ଓ ମଳୟ ରଞ୍ଜନ କୁମ୍ଭାର ବିଚାରକ ଓ ରେଫରି କାର୍ଯ୍ୟ ତୁଳାଇଥିଲେ। ଜିଲ୍ଲା ଆମେଚର କିକ୍ ବକ୍ସିଂ ସଂଘ ସଭାପତି ଅୟୋଧ୍ୟା ମିଶ୍ର, ସମ୍ପାଦକ ଭଗବାନ କୁମ୍ଭାର, କରାଟେ ସଂଘର ସମ୍ପାଦକ ହୃଦୟ ସବର ଓ ଶେଖର କିକ୍ ବକ୍ସିଂ ଏକାଡେମୀ ସଦସ୍ୟ ବଦ୍ରିନାଥ ହୋତା, ସୁରେନ୍ଦ୍ର ସାହୁ, ନୀଳାଚଳ ନାହକ, ହିମାଂଶୁ ଚୈତନ ଓ ଅନ୍ୟମାନେ କୃତି ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବଲାଙ୍ଗୀର ପହଞ୍ଚିବା ପରେ କୃତି ଖେଳାଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା।

ଫିଲିପାଇନ୍ସର ମାନିଲାଠାରେ କରାଟେ ୟୁଥ୍ ଲିଗ୍ ଚାମ୍ପିୟନ୍ସିପ୍ ଚଳିତ ମାସ 14-17 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଭରତ କରାଟେ ଏକାଡେମୀରୁ ଅଲିସା ସୁବୁଦ୍ଧି ଓ ସରନ୍ୟା ସାହୁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଅଲିସା ଜୁନିୟର ଏବଂ ସରନ୍ୟା କ୍ୟାରେଟ୍ ବର୍ଗରେ ଅଂଶଗ୍ରହଣ କରିବେ ବୋଲି ଏକାଡେମୀ କୋଚ୍ ବାଲୋନୋ ଭାଲେଣ୍ଟିନା ପ୍ରକାଶ କରିଛନ୍ତି। ବିଶ୍ୱର 126 ଦେଶରୁ ପ୍ରତିଦ୍ୱନ୍ଦ୍ୱୀ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାଗ ନେବା ସମ୍ଭାବନା ରହିଛି। ତେଣୁ ଯୁବ ଆଥଲେଟିକ୍ ପାଇଁ ଏହା ଏକ ବହୁତ ବଡ଼ ଆନ୍ତର୍ଜାତୀୟ କରାଟେ ଇଭେଣ୍ଟ ବୋଲି ଭାଲେଣ୍ଟିନା କହିଛନ୍ତି।

କୋମଲ କୁହର ଏଥର ଚାଲିଥିବା ଏସୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍ରେ ଭାରତର ପଦକ ଖାତା ଖୋଲିଛନ୍ତି। ସୋମବାର ସେ ମହିଳା 48 କେଜି ଓଜନ ଶ୍ରେଣୀରେ ଏକ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ଟୋକିଓ ରୌପ୍ୟ ବିଜେତା ମୀରାବାଇ ଚାନୁଙ୍କ ସ୍ଥାନରେ ପ୍ରତିଯୋଗିତାରେ ଭାଗ ନେଇଥିବା ଏହି 13 ବର୍ଷିଆ ସ୍ନାଚ୍ରେ 17 କେଜି ଓ କ୍ଲିନ୍ ଆଣ୍ଡ ଜର୍କରେ 99 କେଜି ଏବଂ ମୋଟ 177 କେଜି ଓଜନ ଉଠାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏସୀୟ ଭାରୋତ୍ତୋଳନର ବହୁ ପାରମ୍ପରିକ ହେଭି ୱେଟ୍ଙ୍କ ଅନୁପସ୍ଥିତିରେ ଚାଇନିଜ୍ ତାଇପେ ଆଧିପତ୍ୟ ବିସ୍ତାର କରି ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ହୁଆଙ୍ଗ ଇ ଚେନ୍ ତାଙ୍କର ଶ୍ରେଷ୍ଠ ପ୍ରୟାସ ସହ ସ୍ୱର୍ଣ୍ଣ ଏବଂ ଫ୍ୟାନ୍ ୱିନ୍ଲିଙ୍ଗ୍ ରୌପ୍ୟ ଜିତିଥିଲେ। ଶ୍ରୋତାବନ୍ଧୁ, ଏହା ଥିଲା ଖେଳ ସମ୍ବନ୍ଧୀୟ କିଛି ସୂଚନା।

ଆଶା କରୁଛି ଆପଣମାନଙ୍କୁ ଆଜିର ଖେଳ ଓ ଖେଳାଳି କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି ଲେଖି ରଖନ୍ତୁ, ଆମ ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ଆଜିର ଖେଳ ଓ ଖେଳାଳି କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

ପ୍ରଚାରକଲୁ। ଯୁବବାଣୀ କ୍ରମରେ ସାପ୍ତାହିକ କ୍ରୀଡ଼ା ପତ୍ରିକା କାର୍ଯ୍ୟକ୍ରମ ଖେଳ ଓ ଖେଳାଳି ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କିଛି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଶ୍ରୋତାବନ୍ଧୁ, ଗ୍ରୀଷ୍ମ

0: ଆଲୋଚନା ଲୋକ ସାହିତ୍ୟରେ ସାଧବ ଘରର କଥା ଆଲୋଚିକା ଦେବହୂତି କର ଚାଷର କଥା ଶୁଣିପାରିବେ। 7:40 7:45 ପ୍ରଚାର କରିବୁ ଭକ୍ତି ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। ଶିଳ୍ପୀ ବାଦଲ ଆଚାର୍ଯ୍ୟ, ପଦ୍ମାବତୀ ଦ୍ୱିବେଦୀ ଏବଂ ସୁରେଶ ୱାଡ଼େକରଙ୍କ କଣ୍ଠରେ। 8:30 ଶୁଣିପାରିବେ ସଙ୍ଗୀତ ଲହରୀ, ଶିଳ୍ପୀ ମହମ୍ମଦ ଅଜିଜ ସୋହମ ଏବଂ ବିଭୁ କିଶୋର, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହିଶ ବିଳାସ ଶୁଣିବେ 8:45। 9:00 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ରର ଗୀତ ଓ ପରେ ପରେ 9:30 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ସ୍ଥାନୀୟ ଖବର ଓ ମନଛୁଆଁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଆସନ୍ତାକାଲି ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବୁ ଦିନ 12:30। ଶିଳ୍ପୀମାନେ ହେଲେ ସୁବାସ ଦାସ, ତୃପ୍ତି ଦାସ, ସଙ୍ଗୀତା ମାସି ଏବଂ ରାଜା ରଥ। ଚାଷର କଥା ପ୍ରଚାର କରିବୁ ଦିନ 1:10। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପା, ଏଥିରେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିପାରିବେ ଦିନ 1:20। ଦିନ 2:45 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆସନ୍ତାକାଲି ତୃତୀୟ ଅଧିବେଶନରେ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀ କ୍ରମରେ ଶୁଣିବେ ସାପ୍ତାହିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ ଚାଷବାସ, ଦେଶବନ୍ଦନା ଶୁଣିପାରିବେ ରାତି 8:00। ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବୁ ରାତି 8:15। ଶିଳ୍ପୀମାନେ ହେଲେ ପଣ୍ଡିତ ଓଙ୍କାରନାଥ ଠାକୁର, ହରିଓମ ଶରଣ ଓ ପୁରୁଷୋତ୍ତମ ଦାସ। ସ୍ପୋର୍ଟସ୍ କାନ୍ 8:30, ସ୍ପଟଲାଇଟ୍ ରାତି 9:16 ଏବଂ କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ସ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ଓଡ଼ିଆରେ ନାଟକ ସ୍ୱପ୍ନ, ନାଟ୍ୟ ରଚନା ଅନନ୍ତ ଚରଣ ଜେନା, କାର୍ଯ୍ୟକ୍ରମ ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। ରାତି 10:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ମ୍ୟାଣ୍ଡୋଲିନ୍ ବାଦନ, ଶିଳ୍ପୀ ମାଷ୍ଟର ଶ୍ରୀନିବାସ, ଶିଳ୍ପୀ ପରିବେଷଣ କରିବେ ରାଗ ଧତେରୀ। ତେବେ ଶ୍ରୋତାବନ୍ଧୁ, ଏଥିଲା ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା ଚଳିତ ତଥା ଆସନ୍ତାକାଲିର ବିଭିନ୍ନ ଅଧିବେଶନର କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ଏଥର ଆସନ୍ତୁ ଜାଣିନେବା ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଇଁ କେତୋଟି ଜରୁରୀ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ, ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ।

0: ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପ୍ରଚୁର ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣରେ ପ୍ରଥମେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଓ ପରେ ପରେ ପର୍ଯ୍ୟାୟକ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ। ପ୍ରଥମେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ସଂସ୍କୃତରେ ସମ୍ବାଦ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। ଆଦୌ ମୁଖ୍ୟ ବାର୍ତ୍ତା। ପଶ୍ଚିମେସିଆ ସଂଘର୍ଷେନ ଉଦ୍ଭୂତସ୍ୟ ବୈଶ୍ୱିକ ଉର୍ଜା ସଙ୍କଟ କାଳସ୍ୟ ମଧ୍ୟେ ପ୍ରଧାନମନ୍ତ୍ରିଣଃ ନରେନ୍ଦ୍ର ମୋଦିନଃ ଆବାହନସ୍ୟାନନ୍ତରଂ କେନ୍ଦ୍ର ରାଜ୍ୟୟୋଃ ଇନ୍ଧନ ସଂରକ୍ଷଣସ୍ୟୋପାୟାଃ ତୀବ୍ରାଃ ଜାତାଃ। କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳେନ ଚତୁର୍ଦ୍ଦଶ ଖରିଫେତି ଗ୍ରୈଷ୍ମିକ ଶସ୍ୟାନାଂ ନ୍ୟୂନତମ ସମର୍ଥନ ମୂଲ୍ୟଂ ସ୍ୱୀକୃତମ୍। ସୂର୍ଯ୍ୟପୁଷ୍ପସ୍ୟ ବୀଜସ୍ୟ ସର୍ବାଧିକ ବୃଦ୍ଧିଃ, ତଦନନ୍ତରଂ କର୍ପାସତିଲୟୋଃ ଚ। ତାମିଲନାଡୁ ରାଜ୍ୟ ସି ଜୋସେଫ୍ ବିଜୟସ୍ୟ ନେତୃତ୍ୱେ ଟିଭିକେ ସର୍ବକାରେଣ ରାଜ୍ୟ ବିଧାନସଭାୟାଂ ସହଜ ବହୁମତେନ ଶକ୍ତି ପରୀକ୍ଷଣଂ ବିଜିତମ୍। ଏନ୍ ରଙ୍ଗସ୍ୱାମୀ ପଞ୍ଚମଂ ବାରଂ ପୁଡୁଚେରୀ ରାଜ୍ୟସ୍ୟ କାର୍ଯ୍ୟକାଳାୟ ମୁଖ୍ୟମନ୍ତ୍ରୀ ରୂପେଣ ଶପଥଂ ସ୍ୱୀକୃତବାନ୍। ଅପି ଚ ସିବିଏସ୍ଇ ଦ୍ୱାରା ଅଖିଳ ଭାରତୀୟ ବରିଷ୍ଠ ମାଧ୍ୟମିକ ବର୍ଗସ୍ୟ ଦ୍ୱାଦଶୀ କକ୍ଷାୟାଃ ପରୀକ୍ଷା ପରିଣାମାଃ ଘୋଷିତାଃ। अथ वार्ताः विस्तरेण। प्रधानमन्त्री नरेन्द्र मोदी विशेष रक्षा समूहस्य एसपीजी प्रोटोकॉल इत्यस्यान्तर्गतं सर्वाः आवश्यकाः सुरक्षा व्यवस्थाः अवलम्ब्य सद्यः एव आन्तरिक यात्रासु स्वस्य यात्रा वाहनानां संख्या न्यूनीकृतवान्। सूत्रानुसारं प्रधानमन्त्रिणः यात्रा वाहनानां संख्यायां न्यूनीकरणं तस्य सद्यः गुजरातस्य, असम राज्यस्य च भ्रमणकाले कार्यान्वितम्। आर्थिक स्थिरतायै योगदानाय नागरिकान् प्रति प्रधानमन्त्रिणः सप्ताग्रहाणाम् अनुरूपम् एतदभवत्। प्रधानमन्त्रिणः नरेन्द्रमोदिनः आग्रहानन्तरं केन्द्रीयगृहमन्त्री अमितशाहेन उत्तरप्रदेशस्य, मध्यप्रदेशस्य, दिल्ल्याः च मुख्यमन्त्रिभिः, विधायकैः, जनप्रतिनिधिभिः च आधिकारिकयानानां संख्या 50% यावत् न्यूनीकर्तुम् आदेशः प्रदत्तः। प्रधानमन्त्री नरेन्द्र मोदी शुक्रवासरे संयुक्त अरब अमीरात, नेदरलैंड्स, स्वीडन, नॉर्वे, इटली देशानां 6-दिवसीय यात्रां करिष्यति। अद्य सायंकाले नवदिल्ल्यां प्रसारमाध्यमान् संबोधयन् विदेश मंत्रालयस्य सचिवः सीबी जॉर्जः संसूचितवान् यत् 5 यात्रायाः प्रथमे चरणे श्रीमोदी शुक्रवासरे संयुक्त अरब अमीरात देशं प्राप्स्यति, यत्र हि सः राष्ट्रपतिना शेख मोहम्मद बिन जायद अल नाहियान इत्यनेन सह मेलनं करिष्यति। सः अवदत् यत् उभौ नेतारौ द्वैपाक्षिक विषयेषु, विशेषतः ऊर्जा सहकारे, अपि च परस्पर हित सम्बद्धेषु क्षेत्रीय अन्ताराष्ट्रिय विषयेषु च विचार विनिमयं करिष्यतः। प्रधानमन्त्रिणा नरेन्द्र मोदिना अद्य 98-19 वर्षे अस्मिन्नेव दिने भारते कृत परमाणु परीक्षणस्य स्मरणं कृतम्। सामाजिक माध्यमेषु एकं संस्कृत सुभाषितं विनिमयी कुर्वन् प्रधानमन्त्री उक्तवान् यत् एतत् परमाणु परीक्षणं देशस्य अविचल संकल्पं प्रदर्शयति। श्रीमोदी अवदत् यत् अस्य परीक्षणस्य अनन्तरं सम्पूर्णेन विश्वेन भारतं सम्पीडितम्, परञ्च देशेन सिद्धीकृतं यत् कापि शक्तिः भारतम् अवरोद्धुं न शक्नोति। केन्द्रीय मन्त्रिमण्डलेन विपणन सत्रस्य 26-20

ଶୁଣନ୍ତୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳା ମଦେଶ ପ୍ରଯୋଜନା ମନୋଜ କୁମାର ପୂଜାରୀ ଉପସ୍ଥାପନାରେ ଅଛନ୍ତି ରାଜୀବ ଲୋଚନ ଆଚାର୍ଯ୍ୟ।

ନମସ୍କାର ଶ୍ରୋତା ବନ୍ଧୁ, ଉଜ୍ଜଳ ଆମ ଦେଶ କାର୍ଯ୍ୟକ୍ରମର ଆଜିର ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଜଣେ ବ୍ୟକ୍ତି ସ୍ୱଚ୍ଛ ସୁନ୍ଦର ରହିବାର ପ୍ରୟାସ କରୁ କରୁ ସେହି ଚେତନା ପ୍ରସାରିତ ହୋଇଯାଏ ପରିବାର, ପଡ଼ୋଶୀ, ସାହି, ଆଖପାଖ ଅଞ୍ଚଳକୁ। ଆରମ୍ଭ କରୁ କରୁ ତାହା ଅଭ୍ୟାସରେ ରୂପାନ୍ତରିତ ହୋଇଯାଏ। ତେବେ ଗୃହିଣୀମାନଙ୍କ ଭିତରେ ସ୍ୱଚ୍ଛ ରହିବାର ପରମ ଆଗ୍ରହ କିପରି ଅଭ୍ୟାସରେ ପରିଣତ ହୋଇସାରିଛି ସେ ସମ୍ପର୍କରେ ଜାଣିବା ଆସନ୍ତୁ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର ସାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡ଼ାମ?
1: ମୋ ନାଁ ହଉଛି ନିହାରିକା ନାୟକ, ଲାଲଟିକିରା, ମୁଁ ଜଣେ ଗୃହିଣୀ।
0: ତ ଆପଣ ଆପଣଙ୍କର ପରିବାରକୁ, ଆପଣଙ୍କର ଘରକୁ କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି?
1: ଆମ ପରିବାରକୁ ଆମେ ସଫା ସୁତୁରା ରଖୁଛୁ, ଖାଦ୍ୟ ତିଆରି କରିବା ସହିତ ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଛୁ। ସକାଳୁ ଯେତେବେଳେ ଭୋରୁ ଉଠୁଛୁ, ସେତେବେଳେ ଠାରୁ ଆମେ ଆମର କାର୍ଯ୍ୟକ୍ଷେତ୍ରରେ ଲାଗି ପଡୁଛୁ, କେମିତି ଆମେ ଘର ଦ୍ୱାରା ସଫା ସୁତୁରା କରିବା।
0: ଦେଖନ୍ତୁ ଯେ ନୀତି ପ୍ରତି ଆପଣଙ୍କର ଘରୁ ନିଶ୍ଚିତ ଭାବରେ କିଛି କିଛି ଅଳିଆ ଆବର୍ଜନା ବାହାରୁଥିବ, ତାକୁ ସବୁ କଣ କଣ କରୁଛନ୍ତି ଆପଣ, କୋଉଠି ଫୋପାଡୁଛନ୍ତି, କଣ କରୁଛନ୍ତି?
1: ଯାହା କିଛି ଅଳିଆ ଆବର୍ଜନା ବାହାରୁଛି ସେସବୁ ଆମେ ଗୋଟେ ଡଷ୍ଟବିନ୍ରେ ରଖୁଛୁ। କାଗଜ ଗୁଡାକ ହେଲା, ଜରି କାଗଜ ପତ୍ର, ଯାହା କିଛି ପ୍ଲାଷ୍ଟିକ ଜିନିଷ ହେଲା, ଆମେ ବର୍ଜ୍ୟବସ୍ତୁ ଗୁଡାକ ଆମେ ଡଷ୍ଟବିନ୍ରେ ରଖୁଛୁ। ପୁଣି ଯାହା ପରିବା ଚୋପା ଗୁଡାକ ହେଲା, ତୋରାଣି, ଯାହା କିଛି ବାହାରିଲା ସେଇଟା ଗୋଟେ ଆମେ ଅଲଗା ଶୁଖିଲା ଜାଗାରେ ରଖୁଛୁ, ଓ ଅଦା ଜିନିଷ ଗୁଡାକ ଅଲଗା ଜାଗାରେ ରଖୁଛୁ।
0: ଆପଣ ଦୁଇଟା ଡଷ୍ଟବିନ୍ ୟୁଜ୍ କରୁଛନ୍ତି?
1: ଆଜ୍ଞା
0: ଆଜ୍ଞା। ତ ତାକୁ ରଖିକି ପୁଣି କଣ କରୁଛନ୍ତି ତାକୁ?
1: ଆମେ ଯେତେବେଳେ ଗାଡି ଆସୁଛି,
0: ଗାଡି କୋଉଠୁ ଆସୁଛି?
1: ମ୍ୟୁନିସିପାଲିଟିରୁ ଯୋଉ ଗାଡି ଆସୁଛି ସଫେଇ ଗାଡି, ଆମେ ସେଠି ପକଉଛୁ। ଓଦା ଜିନିଷ ଅଲଗା ଜାଗାରେ ପକଉଛୁ, ଆଉ ଯୋଉଟା ଶୁଖିଲା ଜିନିଷ ଗୁଡାକ ଆଉ ଗୋଟେ ଜାଗାରେ ଆମେ ପକଉଛୁ।
0: ମ୍ୟାଡ଼ାମ ଆପଣ ଯୋଉ କହିଲେ ଗାଡି ଆସୁଛି, ମ୍ୟୁନିସିପାଲିଟିରୁ ଗାଡି ଆସୁଛି, ଗାଡି ଆସିବା କଥାଟା ଆପଣଙ୍କୁ କିଏ କହିଲା? ଆପଣ ଜାଣିଲେ କେମିତି ଯେ ଗାଡିଟି ଆସିବ ଏବଂ ଆମ ଘରର ଯାହା ସବୁ ଅଳିଆ ଅଛି ତାକୁ ନେଇକି ଯିବ, ଏଇଟା ଆପଣ ଜାଣିଲେ କିପରି?
1: ତାହା ତ ଗୀତ ବାଜୁଛି।
0: ଆଜ୍ଞା ଆଜ୍ଞା, ସରକାରଙ୍କ ତରଫରୁ ଘୋଷଣା କରାଯାଉଥିଲା। ଆଜ୍ଞା ଆଜ୍ଞା। ତ ଆପଣ ଯଦି ଧରନ୍ତୁ ଗାଡି ଆସିଲା ବେଳେ ଆପଣ ଘରେ ନାହାନ୍ତି, ପରିବାରର ଆଉ କିଏ ଅଳିଆ ଆବର୍ଜନା ସବୁ ସେ ଗାଡିରେ ଦେଇ ଦିଅନ୍ତି ନା କେମିତି ପୁଣି ହୁଏ?
1: ଆଉ ଯଦି ଘରେ କିଏ ଖାଆନ୍ତି ତାହେଲେ ସେ ଗାଡିରେ ଦେଇ ଦିଅନ୍ତି, ଯଦି ନଥାଏ ପୁଣି ଆମେ ରଖିଦଉ, ପୁଣି ଆଉ ଗୋଟେ ଗାଡି ଆସିଲେ ଦେଇଦଉ ସେଥିରେ।
0: ସମସ୍ତେ ଜାଣିଥିଲେ ଯେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କିନ୍ତୁ ଏଇ କିଛି ବର୍ଷ ହେଲାଣି ଏଇ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ହଉଛି, ତ ଆପଣଙ୍କ ମତରେ ଏଇଟା ହେବା ଦ୍ୱାରା, ଏଇ ଯୋଉ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ସବୁ ହେବା ଦ୍ୱାରା ଆମର କିଛି କିଛି ବିଶେଷ ଭାବରେ ଉନ୍ନତି ହେଇଛି ନା କଣ ବୋଲି ଆପଣ ଅନୁଭବ କରୁଛନ୍ତି?
1: ନିଶ୍ଚିତ ଆଜ୍ଞା, ବହୁତ କିଛି ଉନ୍ନତି ହେଇଛି। ଆଗରୁ ତ ଏଇ ଭଳି ସିଷ୍ଟମ ନଥିଲା, କିନ୍ତୁ ଏବେ ଯେତେବେଳେ ସରକାର ଆମମାନଙ୍କୁ ସଚେତନ କରାଉଛନ୍ତି ଏଇ ଜିନିଷ ଗୁଡାକ, କାହିଁକି ନା ପରିବେଶ ଯଦି ସୁସ୍ଥ ରହିଲା ତାହେଲେ ଆମେ ମାନବ ଜଗତ ବି ସୁସ୍ଥ ରହିବ, ମାନବ ଜୀବନ ବି ସୁସ୍ଥ ରହିବ। ଘର ଦ୍ୱାରା ସଫା ସୁତୁରା ରହିଲା, ମଶା ମାଛି ବି ହେଲେନି, ଆଉ ରୋଗ ଜୀବାଣୁ

0: ଠାରୁ ବି ଦୂରରେ ରହିଲା। ସେସବୁ ଦ୍ୱାରା ଆମ ଜୀବନରେ ବହୁତ କିଛି ଉନ୍ନତି ହେଉଛି, ସୁସ୍ଥ ସବଳ ରହୁଛୁ ଆମେ।
1: ଯା ହଉ ମ୍ୟାଡମ୍, ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ଆଶା କରିବୁ ଯେ ଆଗାମୀ ଦିନମାନଙ୍କରେ ବି ଆପଣ ଏମିତି ସ୍ୱଚ୍ଛ ରହିବା ପାଇଁ ଚେଷ୍ଟା କରିବେ, ଏବଂ ଯାହା ସବୁ ଅଳିଆ ଆବର୍ଜନା ବାହାରିବ, ଯୋଉ ଗାଡ଼ି ଆସୁଛି କହୁଛନ୍ତି, ସେ ଗାଡ଼ି ସାହାଯ୍ୟରେ ଆପଣ ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ପକେଇବେ। ନମସ୍କାର ମ୍ୟାଡମ୍।

0: ମ୍ୟାଡମ୍ ନମସ୍କାର।
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡମ୍?
1: ମୋ ନାଁ ଲିଜାମୟ ଦାସ।
0: ଆଜ୍ଞା।
1: ଲାଲଟିଗ୍ରା ଗୋପବନ୍ଧୁ ନଗର ବଲାଙ୍ଗୀର, ମୁଁ ଜଣେ ଗୃହିଣୀ।
0: କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି ଆପଣଙ୍କର ପରିବାରକୁ ଆପଣ?
1: ସାର୍, ସଫା ସୁତୁରା ବୋଲେ ଯେଉଁ ଗାଡି ଆସୁଛି ଆମର ଅଳିଆ ଗାଡି,
0: ଆଜ୍ଞା ଆଜ୍ଞା,
1: ତାଙ୍କ ଆବାଜରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି ଆମର ଅଳିଆ ଆବର୍ଜନା, ଘରର ଯେତିକି ସବୁ ତୋରାଣି ପାଣି ଏମାନଙ୍କର ଅନ୍ୟ ଡଷ୍ଟବିନ୍,
0: ଆଜ୍ଞା,
1: ଆଉ ଶୁଖିଲାର ଅନ୍ୟ ଡଷ୍ଟବିନ୍, ସେଟା କରିକି ଗାଡି ଆସୁଛି ତାରି ମାଧ୍ୟମରେ ତାଙ୍କର ଯୋଉ ଗୀତ ବାଜୁଛି ସେଇ ମାଧ୍ୟମରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି, ସେଇ ଅନୁସାରେ ଆମେ ଯୋଉ ଜିନିଷ ପତ୍ର ଆମେ ତାଙ୍କୁ ଦେଲେ ସେମାନେ ପକେଇ ଦିଅନ୍ତି ତାଙ୍କ ହିସାବରେ।
0: କହିଲେ ଯେ ଗାଡି ଆସୁଛି, ଗୋଟେ ସୁବିଧା ନିଶ୍ଚିତ ଭାବରେ ଅଛି, କିନ୍ତୁ ଧରନ୍ତୁ ଗାଡି
1: ବହୁତ ସୁବିଧା ହଉଛି,
0: ଗାଡି ଧରନ୍ତୁ ଗୋଟେ ସପ୍ତାହ ଆସିଲା ନାହିଁ, ଆପଣ କଣ କରିବେ ତାକୁ? କିଛି ତ ଚିନ୍ତା କରିଥିବେ।
1: ଗାଡି ଯଦି ନ ଆସିଲା ବେଳେ ଆମେ ତାକୁ ଗୋଟେ ଜାଗାରେ ରଖିକି ତାକୁ ପକେଇକି ତାକୁ ଜାଳି ଦଉଛୁ, ଯଦି ଗାଡି ନ ଆସିଲା ନହେଲେ ତ ଏଣେ ତେଣେ ପକେଇଲେ ଅସୁବିଧା ହବା ସାର୍।
0: ଆଜ୍ଞା, ଆପଣ ଯେଭଳି ଭାବରେ ଜାଣିଲେ ଯେ ନାଇଁ ଅଳିଆ ଆବର୍ଜନାକୁ ଏଣେ ତେଣେ ଫିଙ୍ଗିଲେ ଭଲ ହବ ନାହିଁ, ତାକୁ ଗୋଟେ ଜାଗାରେ ରଖିବା ଏବଂ ନିର୍ଦ୍ଦିଷ୍ଟ ଭାବରେ ଗାଡିରେ ପକେଇବା, ଏ ସମ୍ପର୍କରେ ଆପଣଙ୍କର ଘରେ ଯୋଉ ଛୋଟ ଛୋଟ ଶିଶୁମାନେ ଅଛନ୍ତି କିମ୍ବା ଅନ୍ୟ ବ୍ୟକ୍ତିବିଶେଷ ଯୋଉମାନେ ଅଛନ୍ତି ସେମାନେ ବି ସବୁ ସଚେତନ ଅଛନ୍ତି ଯେ ଆମେ ଆମର ଅଳିଆକୁ ଠିକ ଭାବରେ ବିନିଯୋଗ କରିବୁ, ଠିକ ଭାବରେ ଡିସ୍ପୋଜ୍ ଅଫ୍ କରିବୁ ବୋଲି ସେମାନେ ଜାଣିଛନ୍ତି?
1: ସାର୍, ଯୋଉ ଛୁଆମାନେ ଆମ ଘରେ ଅଛନ୍ତି କି ନାହିଁ, ଧର 10 ବର୍ଷରୁ 12 ବର୍ଷ ଭିତରେ, ସେମାନେ ଧର ଆମେ ଯଦି ନାହୁଁ ବୋଲି ସେମାନେ ଗାଡିର ଆବାଜ ଶୁଣିଲେ, ଗୀତ ବାଜିଲା, ସେଇ ଅନୁସାରେ ସେମାନେ ନିଜ ଅଳିଆ ନେଇକି ସାର୍ ପଳେଇ ଯାଆନ୍ତି।
0: ଧରନ୍ତୁ ଆପଣ ଯେତେବେଳେ ଘର ସଫା କରୁଛନ୍ତି ଆପଣଙ୍କର ଡଷ୍ଟବିନ୍ରେ ଅଳିଆ କୁଣ୍ଡରେ ତାକୁ ପକଉଛନ୍ତି, ଛୁଆମାନେ ଯେତେବେଳେ କିଛି ଜିନିଷ ଖାଉଛନ୍ତି କିମ୍ବା ତାଙ୍କର କାଗଜପତ୍ର ସବୁ ଚିରୁଛନ୍ତି, ସେମାନେ ସମସ୍ତେ ଶିଖିଗଲେଣି ନା ନାହିଁ ଯେ ଆମେ ଅଳିଆ କୁଣ୍ଡରେ
1: ପକେଇ? ସାର୍, ସେମାନେ ଶିଖିଗଲେଣି ଯେ ଆମେ ଯୋଉ ଦୁଇଟା ଡଷ୍ଟବିନ୍ ରଖିଛୁ ସେମାନେ ତାଙ୍କ ଜାଗାରେ ପକେଇ ଦଉଛନ୍ତି।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଉ ଗାଡି ଆସିଲେ ବି ଗାଡି ପାଖକୁ ବି ନେଇ ଯାଉଛନ୍ତି ସେ ଅଳିଆ ମାନେ।
0: ଆଜ୍ଞା ଆଜ୍ଞା ମ୍ୟାଡମ୍, ଆପଣଙ୍କ ଅନୁସାରେ ସଫା ସୁତୁରା ରଖିବା ଦ୍ୱାରା ବା ପରିଷ୍କାର ପରିଚ୍ଛନ୍ନ ରହିବା ଦ୍ୱାରା ଆମର କଣ ସବୁ ଉପକାର ହଉଛି ବୋଲି ଆପଣ ଅନୁଭବ କରୁଛନ୍ତି ମ୍ୟାଡମ୍?
1: ସେଟା ତ ବହୁତ ଉପକାର ହଉଛି, ବୋଲେ ମଶା ମାଛି ଏଟା ବି ହଉନି, ତାପରେ ଛୁଆମାନେ ଯୋଉ ଅଛନ୍ତି ଏଇ ମଶା ମାଛି ହେବା ଦ୍ୱାରା ସେମାନଙ୍କୁ କାମୁଡିବା ଦ୍ୱାରା ସେମାନେ ରୋଗଗ୍ରସ୍ତ ହଉଛନ୍ତି କି
0: ନାହିଁ, ଆଜ୍ଞା ଆଜ୍ଞା,
1: ସେ ସବୁ ସୁବିଧା ହଉଛି।
0: ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆଶା କରିବୁ ଆଗାମୀ ଦିନମାନଙ୍କରେ ବି ଆପଣ ସ୍ୱଚ୍ଛତା ସମ୍ପର୍କରେ ନିଶ୍ଚିତ ଭାବରେ ଧ୍ୟାନ ଦେବେ, ଆପଣଙ୍କ ପରିବାର ସହ ଆପଣଙ୍କ ଅଞ୍ଚଳକୁ ଆପଣ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ମ୍ୟାଡମ୍, ନମସ୍କାର।

0: ମ୍ୟାଡାମ ନମସ୍କାର।
1: ନମସ୍କାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ଜ୍ୟୋତ୍ସ୍ନାମୀ ଗଡ଼ତିଆ ସାର।
0: ଆଜ୍ଞା,
1: ବଲାଙ୍ଗୀର।
0: ଆପଣ ବି ଗୃହିଣୀ ନା ଅନ୍ୟ କଣ କରୁଛନ୍ତି?
1: ନାଇଁ ନାଇଁ, ଗୃହିଣୀ। ମୋ ମା ଘରଟା ହଉଛି ଗାଁ ଗହଳିରେ। ଗାଁ ଗହଳି ହେଲେ ବି ସଫା ସୁତରା ସବୁ ସବୁବେଳେ ଚାଲିଥିଲା।
0: ତ ଏବେ ଏବେ ଯେତେବେଳେ ଦେଖିଲେ ଯେ ଆପଣ ଗାଡି ଆସୁଛି, ଆପଣଙ୍କର ଅଳିଆକୁ ନିର୍ଦ୍ଦିଷ୍ଟ ଭାବରେ ନେଇକି ଯାଉଛି, ଆପଣଙ୍କୁ କେମିତି ଲାଗୁଛି?
1: ଭଲ ଲାଗୁଛି।
0: ଆପଣ କିଭଳି ଭାବରେ ଅଳିଆ ସବୁ ରଖୁଛନ୍ତି ଘରେ?
1: ମୁଁ ତ ସାର ସକାଳୁ ଉଠିଲେ ଶୁଖା ତାପରେ ଗୋଟେ ଡଷ୍ଟବିନ୍ ଭଳିଆ ବାଲ୍ଟିରେ ଢାଙ୍ଗୁଡି ଲଗାଲାଟା ରଖିଛେ, ଗୋଟେ ଉଦାରେ ଉଦାଥି ଶୁକାଟା ଶୁକାଥି, ଆଉ ଯେନ୍ କାଚଟା କାଚରେ ହେନ୍ତା ରଖିଦେଇଛେ। ଆଉ ଗାଡି ଆସିଲେ ଦେଇଦେଲେ ସେମାନେ ଫିକି ବି ଦଉଛନ୍, ଆର୍ ଯଦି ଦେଇପାରିଲେ ବି ବାହାରେ ରଖିଦେଇଥିଲେ ବି ସେମାନେ ପକେଇ ଦଉଛନ୍।
0: ଧରନ୍ତୁ ଏଇ ଯୋଉ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଆପଣ ଯେଭଳି ଭାବରେ ତତ୍ପର ଅଛନ୍ତି, ପରିବାରର ବାକି ସମସ୍ତେ ବି ଆପଣଙ୍କୁ ସହଯୋଗ କରୁଛନ୍ତି?
1: ହଁ ହଁ ସାର।
0: ଗାଡି ଦିନକୁ କେତେ ଥର ଆସୁଛି ମ୍ୟାଡମ?
1: ଦୁଇ ଥର, ସକାଳୁ ପାରେ ଆସୁଛି ଆଉ ସନ୍ଧ୍ୟା ପରେ ପାରେ।
0: ନିର୍ଦ୍ଦିଷ୍ଟ ସମୟ ଅଛି ଗାଡି ଆସିବାର?
1: ହଁ ହଁ, ଟାଇମ୍।
0: କେବେ କିଛି ଅସୁବିଧା ହେଇନି ଏସବୁ କରିବା ପାଇଁ ଆପଣଙ୍କୁ?
1: ନାଇଁ ତ ସାର, ହେନ୍ତା ତ କିଛି ଅସୁବିଧା ନାହିଁ।
0: ଆପଣ ଅନୁଭବ କରୁଛନ୍ତି ଯେ ପରିଷ୍କାର ରହିଲେ ଆମର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବି ଠିକ ହେବ ଏବଂ ଆମର ପରିବେଶ ବି ଠିକ ରହିବ ବୋଲି ଆପଣ ଭାବୁଛନ୍ତି?
1: ଗାଡି ନିଆବାର ଆଗରୁ ବି ଆମେ ନିଜେ ନିଜେ ବି ସବୁ ଡଷ୍ଟବିନ୍ ଗୁଡ଼େ କରିକରି ନିଜେ ନିଜେ ବି ସଫା ସୁତରା, ପରେ ସିନ ମ୍ୟୁନିସିପାଲିଟିରୁ ହେଟା ଦେଇଛନ୍।
0: ଆଜ୍ଞା,
1: ଆମେ ତ ତାର ଆଗରୁ ବି ସଫା ସୁତରା ରହୁଛି, ଯେତେ ଘର ଦ୍ୱାରା ଯେତେ ସଫା ସୁତରା ରହୁ, ଆମର ଦେହ ସମସ୍ତେ ଛୁଆମାନଙ୍କର ସମସ୍ତଙ୍କର ପରିବେଶ ବି ଭଲ ରହିବା, ସବୁ ଜିନିଷ ଭଲ ରହିବା।
0: ଆଜ୍ଞା ଆଜ୍ଞା। ଉତ୍ତର ପୁରୁଷ ଯୋଉମାନେ ଅଛନ୍ତି, ଆପଣଙ୍କର ପିଲା ଛୁଆ ଯୋଉମାନେ ଅଛନ୍ତି, ସେମାନେ କିଛି କିଛି ଶିଖୁଛନ୍ତି?
1: ହଁ, ଖାତା ବହି ଚିଡା ଫଙ୍ଗା ଯେନ୍ ଯେନ୍ ଆଗରୁ ଯେନ୍ ଫିଙ୍କି ଦଉଥିଲି ଯେନ୍, ସେମାନେ ବି ବୁଝିପାରିଲେନ, ଆର୍ ସେମାନେ ବି ପଢିଥିଲେ ବି ସବୁ ବେଟି ବୁଟା କରିବି ସେ ଡଷ୍ଟବିନ୍ରେ ପକେଇ ଦଉଛନ୍।
0: ଆମେ ଆଶା କରିବୁ ଯେ ଆପଣ ନିରନ୍ତର ଭାବରେ ଜାରି ରଖନ୍ତୁ ଏଇ ଅଳିଆ ଆବର୍ଜନାର ସୁବିନି।

ଯୋଗ କିଭଳି ହେବ, ଆମର ପରିବେଶ କିଭଳି ଭାବରେ ସଫା ରହିବ, ଏଥିପ୍ରତି ଆପଣ ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ଆମେ ଆଶା କରୁଛୁ। ଆପଣଙ୍କର ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ କହିଥିବା ହେତୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡମ।

0: ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱବୋଧ ଓ ନାଗରିକ ଭାବନା ଜାଗ୍ରତ କରିଥାଏ, କହିଲେ ରାଜ୍ୟପାଳ। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଚଳାଚଳ କରିବ ନୂତନ ଏକ୍ସପ୍ରେସ୍ ଟ୍ରେନ୍। ଏବଂ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 2026-27 ବିପଣନ ଋତୁ ପାଇଁ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଖରିଫ ଋତୁରେ ଚାଷୀମାନଙ୍କଠାରୁ 824 ଲକ୍ଷ ମେଟ୍ରିକ୍ ଟନ୍ ଫସଲ କିଣାଯିବ। ନିଷ୍ପତ୍ତି ଅନୁସାରେ ସୂର୍ଯ୍ୟମୁଖୀ ମଞ୍ଜି ପାଇଁ ସର୍ବାଧିକ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 622 ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହ କପା, ଗ୍ରେଡ୍ ଏ ଧାନ, ଜଅ, ବାଜରା, ହରଡ଼ ରାଲିର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଛି।
1: ଖରିଫ କେ ଲିଏ ଯୋ ଫୈସଲା ଲିଆ ଗୟା ଉସମେଁ ଜିତନେ ଭି ଖରିଫ କେ କ୍ରପ୍ସ ହୈ ଉନ ସବ ମେଁ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 260,000 କରୋଡ଼ ରୁପେ କିସାନୋଁ କୋ ପେ ଆଉଟ ଜାଏଗା ଇସ ପୁରେ ଫୈସଲେ ସେ ଔର ଇସ ସାଲ କା ଆନୁଆଲ ଖରିଫ ପ୍ରୋକ୍ୟୁରମେଣ୍ଟ ହୋଗା 824 ଲକ୍ଷ ମେଟ୍ରିକ ଟନ LMT।
0: ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3,00,000 କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ SPG ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ 7-ସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନର ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50%କୁ ହ୍ରାସ କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ବ୍ୟକ୍ତିଗତ ସୁରକ୍ଷା ପାଇଁ ଥିବା ଗାଡ଼ି ସଂଖ୍ୟା ହ୍ରାସ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନକୁ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କମ୍ କରିବା ସହିତ ଅଧିକ ମାତ୍ରାରେ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଆବଶ୍ୟକସ୍ଥଳେ ଗାଡ଼ିର ଅନାବଶ୍ୟକ ବ୍ୟବହାର, ସୁନା କିଣିବା, ବିଦେଶ ଗସ୍ତ କମ୍ କରିବାକୁ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି। 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଶିକ୍ଷା ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ନିତାନ୍ତ ଜରୁରୀ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପଟ୍ଟି କହିଛନ୍ତି। ଭୁବନେଶ୍ୱରଠାରେ ଶିକ୍ଷା ଉତ୍କର୍ଷ ସମ୍ମିଳନୀ 2026ରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020 ଅଧୀନରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ରାଜ୍ୟରେ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରୁଛି। ଶିକ୍ଷା କେବଳ ଶାସନର ସ୍ତର ନୁହେଁ, ଏହା ରାଷ୍ଟ୍ର ଗଠନର ମୂଳଦୁଆ ବୋଲି ରାଜ୍ୟପାଳ କହିଛନ୍ତି। ଉପଯୁକ୍ତ ଶିକ୍ଷା ପଦ୍ଧତି ଯୁବପିଢ଼ିଙ୍କ ମଧ୍ୟରେ ନୂତନ ଚିନ୍ତାଧାରା, ଦାୟିତ୍ୱବୋଧ, ନାଗରିକ ଭାବନା ଜାଗ୍ରତ କରିଥାଏ। ଏହା ଦାରିଦ୍ର୍ୟ, ଅସମାନତା, ସ୍ୱାସ୍ଥ୍ୟ ସଚେତନତା ଏବଂ ସୁଯୋଗ ପାଇଁ ନୂତନ ପଥ ପ୍ରଶସ୍ତ କରିବ। ଚଳିତ ଦଶନ୍ଧି ଜନସାଧାରଣଙ୍କ ସୃଜନଶୀଳତା, ଜ୍ଞାନ ଶିକ୍ଷାର ଗୁଣବତ୍ତାର ଯୁଗ ବୋଲି ରାଜ୍ୟପାଳ କହିଛନ୍ତି। ଏହି ଅବସରରେ ଶ୍ରୀ କମ୍ମପଟ୍ଟି ରାଜ୍ୟବାସୀଙ୍କୁ ଇନ୍ଧନ ସଞ୍ଚୟ କରି ସରକାରଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ପୁରୀରୁ କୋରାପୁଟକୁ ଖୁବ୍ ଶୀଘ୍ର ଏକ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ପୁରୀରୁ ସମ୍ବଲପୁର ଦେଇ କୋରାପୁଟ ଯିବ। ସୋମବାର, ଗୁରୁବାର ଓ ଶନିବାର ଚାଲିବାକୁ ଥିବା ଏହି ଟ୍ରେନ୍ 19ଟି ଷ୍ଟେସନ୍ରେ ରହିବ। ଏହି ନୂତନ ଟ୍ରେନ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଟ୍ରେନ୍ ଚଳାଚଳ ଯୋଗୁଁ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ରେଳ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ କୋରାପୁଟ ଓ ସମ୍ବଲପୁର ଅଞ୍ଚଳରୁ ଅଧିକ ତୀର୍ଥଯାତ୍ରୀ ପୁରୀକୁ ଆସିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ର। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାରେ 85%ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିରୁ 88% रु ऊर्ध छात्री कृतकार्य होइतिबा बेले 85% रु ऊर्ध छात्र उत्तीर्ण होइछन्ती। results.cbse.nic.in रे परीक्षा फल उपलब्ध हेउछि।

0: ଆକାଶବାଣୀ କଟକ। ଶୁଣନ୍ତୁ ଆଜିର ପ୍ରସଙ୍ଗ।
1: ଆଜିର ପ୍ରସଙ୍ଗ, ବୈଶ୍ୱିକ ଆହ୍ୱାନର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତିରେ କେତେକ ଦେଶ ପକ୍ଷରୁ ସରକାରୀ ଖର୍ଚ୍ଚ ହ୍ରାସ କରିବା, ଯାତାୟତକୁ ସୀମିତ ରଖିବା ଏବଂ ଶକ୍ତି ସଂରକ୍ଷଣକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କେତେକ ରାଷ୍ଟ୍ର ଏ କ୍ଷେତ୍ରରେ ବାଧ୍ୟତାମୂଳକ ନିୟମ ଲାଗୁ କରିଛନ୍ତି। ସେହି ରାଷ୍ଟ୍ରଗୁଡ଼ିକ ତୈଳ ସଙ୍କଟର ମୁକାବିଲା ଲାଗି ଇନ୍ଧନର ଆବଶ୍ୟକତା ଅନୁଯାୟୀ ଉପଯୋଗ, ଯାତାୟତ ଉପରେ ପ୍ରତିବନ୍ଧକ, ଇନ୍ଧନର ବ୍ୟବହାରର ନିର୍ଦ୍ଦିଷ୍ଟ ସୀମା ଆଦି ଲାଗୁ କରିଛନ୍ତି। ୟୁରୋପୀୟ ସଂଘ ସମେତ ପ୍ରାୟ 40 ଦେଶ ଜରୁରୀକାଳୀନ ଇନ୍ଧନ ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। 18 ଦେଶ ପରିବହନ ହ୍ରାସର ରଣନୀତି ଅବଲମ୍ବନ କରିଛନ୍ତି। ଇନ୍ଧନ ବ୍ୟବହାର ପାଇଁ ସୀମା ନିର୍ଦ୍ଧାରଣ କରାଯିବା ସହ ଦୈନିକ ବାହନ ଚଳାଚଳକୁ ନିୟନ୍ତ୍ରଣ କରିବା, ଗଣପରିବହନକୁ ପ୍ରୋତ୍ସାହନ ଦେବା, ବୈଦ୍ୟୁତିକ ଯାନ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଆଦି ପଦକ୍ଷେପ ଗ୍ରହଣ କରିଛନ୍ତି। 13 ଦେଶ ଘରୁ କାମ କରିବାର ବ୍ୟବସ୍ଥା କିମ୍ବା ଦୂରରୁ ଥାଇ କାମ କରିବାର ନିୟମ ଲାଗୁ କରିଛନ୍ତି। ସାର୍ବଜନୀନ କ୍ଷେତ୍ରରେ ଏହି ବ୍ୟବସ୍ଥା ବିଶେଷ କରି କାର୍ଯ୍ୟକାରୀ କରାଯାଇଛି। 35 ଅଧିକ ଦେଶ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଜନସଚେତନତା ବୃଦ୍ଧି, ଇନ୍ଧନ ସୀମା ନିର୍ଦ୍ଧାରଣ, ସରକାରୀ ଯାତ୍ରା କଟକଣା ଏବଂ ସାର୍ବଜନୀନ ସ୍ତରରେ ବ୍ୟବସ୍ଥିତ ଢଙ୍ଗରେ ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହନ ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ରନ୍ଧନ ପାଇଁ ଆବଶ୍ୟକ ତେଲ, ଏଲ୍ପିଜି ବ୍ୟବହାର ହ୍ରାସ କରିବା ଲାଗି 3 ଦେଶ ସିଧାସଳଖ ପଦକ୍ଷେପ ଗ୍ରହଣ କରିଛନ୍ତି। ଇନ୍ଧନର ଯୁକ୍ତିସଙ୍ଗତ ବ୍ୟବହାର, ଗ୍ୟାସ୍ ସିଲିଣ୍ଡରକୁ ଅର୍ଦ୍ଧେକ ପୂରଣ କରିବା ଏବଂ ବିକଳ୍ପ ଭାବେ ବୈଦ୍ୟୁତିକ ବା PMG ଇନ୍ଧନ ଉପଯୋଗ କରିବା ଲାଗି ବିଭିନ୍ନ ରାଷ୍ଟ୍ର ପକ୍ଷରୁ ସାର୍ବଜନୀନ ସ୍ତରରେ ପଦକ୍ଷେପ ନିଆଯାଇଛି। କେତେକ ରାଷ୍ଟ୍ର ପ୍ରଶାସନିକ ସେବା କର୍ମଚାରୀଙ୍କ ପାଇଁ ଘରୁ କାମ କରିବା କିମ୍ବା କାର୍ଯ୍ୟାଳୟଠାରୁ ଦୂରରେ ରହି କାମ କରିବାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ଘରୋଇ କ୍ଷେତ୍ରଗୁଡ଼ିକ ପାଇଁ ଦୈନିକ କାର୍ଯ୍ୟାଳୟକୁ ନ ଆସିବାର ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ପାକିସ୍ତାନରେ ସପ୍ତାହକୁ 4 କାମ କରିବା ଏବଂ ପାଖାପାଖି 50% କ୍ଷେତ୍ରରେ ଘରୁ କାମ କରିବାର ବ୍ୟବସ୍ଥା କରାଯାଇଛି। ଇଣ୍ଡୋନେସିଆରେ ପ୍ରତ୍ୟେକ ଶୁକ୍ରବାର ଘରେ ଥାଇ କାମ କରିବାର ନିୟମ ଲାଗୁ ହୋଇଛି। ଶ୍ରୀଲଙ୍କାରେ ପ୍ରତ୍ୟେକ ବୁଧବାର କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ ରଖାଯାଇଛି। କୋରିଆ, କାମ୍ବୋଡ଼ିଆ, ଲାଓପିଡ଼ିଆର, ମାଲେସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ଭିଏତନାମ, ପେରୁ ଏବଂ ଇଜିପ୍ଟ ଆଦି ଦେଶ ଇନ୍ଧନ ସଞ୍ଚୟ ଲାଗି ନିୟମାବଳୀ ପ୍ରଣୟନ କରିଛନ୍ତି। ବିଦ୍ୟୁତ୍ ସଞ୍ଚୟକୁ ଦୃଷ୍ଟିରେ ରଖି ବାଂଲାଦେଶ, ସିଙ୍ଗାପୁର, କାମ୍ବୋଡ଼ିଆ, ମାଲେସିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ଜୋର୍ଡାନ୍ ଆଦି ଦେଶରେ ଏସି ବ୍ୟବହାରକୁ ହ୍ରାସ କରିବା ପାଇଁ ସଚେତନ କରାଯାଉଛି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ପାକିସ୍ତାନରେ ବିଦେଶୀ ଯାତ୍ରାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବେଳେ ଜୋର୍ଡାନରେ ଆକାଶ ଓ ସଡ଼କ ପଥରେ ସରକାରୀ ଗସ୍ତ ଓ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ଇଜିପ୍ଟ, ଇଣ୍ଡୋନେସିଆ, ମାଲେସିଆ, କୋରିଆ, ପାନାମା, ତାଞ୍ଜାନିଆ ଆଦି ଦେଶରେ ଅଡ୍ ଇଭିନ୍ ନମ୍ବର ଫର୍ମୁଲାରେ ଯାନବାହନ ବ୍ୟବହାର ସହ ଅନ୍ୟାନ୍ୟ ପରିବହନ ଭିତ୍ତିକ କଟକଣା ଲାଗୁ ହୋଇଛି। ଶ୍ରୀଲଙ୍କାରେ QR କୋଡ୍ ଆଧାରିତ ଗାଡ଼ିଚାଳନା ନିୟମ ଲାଗୁ କରାଯାଇଥିବା ବେଳେ ଇଣ୍ଡୋନେସିଆରେ ବାୟୋଡିଜେଲ ଏବଂ ବୈଦ୍ୟୁତିକ ଯାନବାହନ ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶରେ ବୈଦ୍ୟୁତିକ ଉପକରଣ ବ୍ୟବହାର ହ୍ରାସ ମାଧ୍ୟମରେ ଶକ୍ତି ସଞ୍ଚୟ ପାଇଁ ସାଧାରଣ ଜନତା, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ନେଦରଲାଣ୍ଡସରେ ଜାତୀୟ ତୈଳ ସଙ୍କଟ ମୁକାବିଲା ଯୋଜନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରାଯାଇଛି। ଘରୋଇ ଉପଭୋକ୍ତା ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସୌରଶକ୍ତି ବ୍ୟବହାର ତଥା ଲକ୍ଷ୍ୟ ଆଧାରିତ ପ୍ୟାକେଜ୍ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି। ଫ୍ରାନ୍ସ, ବ୍ରିଟେନ୍, ଚିଲି ଆଦି ଦେଶଗୁଡ଼ିକରେ ବୈଦ୍ୟୁତିକ ଯାନବାହନ ବ୍ୟବହାର ଉପରେ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାରତରେ ଏ ଦିଗରେ ସଂଯମ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସାମ୍ପ୍ରତିକ ପରିସ୍ଥିତି ତଥା ଭବିଷ୍ୟତ ଆହ୍ୱାନର ମୁକାବିଲା ପାଇଁ ଏଭଳି ପଦକ୍ଷେପ ଗ୍ରହଣ ନିତାନ୍ତ ଜରୁରୀ। ଯୁଦ୍ଧର ଘନଘଟା ମଧ୍ୟରେ ଭବିଷ୍ୟତରେ ଉପୁଜିବାକୁ ଥିବା ତୈଳ ତଥା ପ୍ରାକୃତିକ ଗ୍ୟାସ୍ କ୍ଷେତ୍ରର ସଙ୍କଟକୁ ପ୍ରତିହତ କରି ପରିବର୍ତ୍ତିତ ଜୀବନଶୈଳୀକୁ ଆପଣେଇବାର ଆବଶ୍ୟକତା ପଡ଼ୁଛି। ଏଥିପାଇଁ ଆମେ ସଚେତନ ହେବା ସହ ଦୈନନ୍ଦିନ ଜୀବନରେ ଏହାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ମିଳିମିଶି ଏ ଦିଗରେ ପ୍ରୟାସ କରାନଗଲେ ପରିସ୍ଥିତିର ମୁକାବିଲା ସମ୍ଭବ ହେବ ନାହିଁ। ଏଣୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ କୌଣସି ବ୍ୟତିକ୍ରମ କିମ୍ବା ଅତ୍ୟଧିକ ନୁହେଁ, ବରଂ ଭବିଷ୍ୟତ ରୂପରେଖ ପାଇଁ ଏକ ମାର୍ଗଦର୍ଶନ ଭାବରେ ଆପଣାଇବାକୁ ପଡ଼ିବ।

ପଟାବାଞ୍ଜି ଏନ୍ସି ଚେୟାରମ୍ୟାନ୍ ଉତ୍ରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ପରଲୋକଟି ଭିନ୍ ଭିନ୍ ମହଲର ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା ପ୍ରମୁଖ ସ୍ୱର୍ଗତ ଖାନ୍ଙ୍କର ପରଲୋକଟି ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇଛନ୍। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଆଜି ଜିଲ୍ଲା ପରିଷଦର 6 ନମ୍ବର ଅଧିବେଶନର 10 ନମ୍ବର ବୈଠକ ହୋଇଯାଇଛି। ବୈଠକଟି ବିଧାୟକ ରୋମନ ରଞ୍ଜନ ବିଶ୍ୱାଲ ଆଉ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି ଜିଲ୍ଲାର ସାମଗ୍ରିକ ବିକାଶ ଲାଗି ଜନପ୍ରତିନିଧିମାନଙ୍କର ସହଯୋଗ କାମନା କରିବା ସହିତ ବିକାଶ ପ୍ରକ୍ରିୟାକୁ ତ୍ୱରିତ କରିବାର ଉପରେ ଜୋର ଦେଇଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ହୋଇଥିବା ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଅଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଲ ବୈଶାଖୀର ବଲେ ହୋଇଥିବା ବର୍ଷା ଲାଗି ରାଜ୍ୟର ତାପମାତ୍ରା କମିଛି। ଏବେ 24 ଘଣ୍ଟା ଭିତରେ ସଡ଼କ ମାର୍ଗରେ ବର୍ଷା ହେବ ବୋଲି 24 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ହପ୍ତାଟି ଭାରତକେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜନ ଏହି ହପ୍ତାହ ଶେଷ ଆଡ଼କେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକେ ବଢ଼ବା ବୋଲି ଜଣାପଡ଼ିଛି। ଶେଷ ମୁଖ୍ୟ ଖବର ଫେରଘାଏ 2026-27 ଖରିଫ ଋତୁ ଲାଗି 14 ଫସଲର MSP ବଢ଼ାବା ଲାଗି କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, ଇନ୍ଧନ ବ୍ୟବହାର କମାବା ଲାଗି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାତି ବ୍ୟବହାର ହେଉଥିବା ଗାଡ଼ି ସଂଖ୍ୟା କମ୍ କଲେ ସରକାର, ଆଉ କାଲବୈଶାଖୀର ପ୍ରଭାତେ ଚଡ଼ ମାର୍ଗରେ ବର୍ଷା ହେବ ବୋଲି 24 ଜିଲ୍ଲାକେ ଜାରି ହେଲା ସତର୍କ ସୂଚନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ। ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା। ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ। ଆଳୁ ପିଆଜ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଆନ୍ତଃ ରାଜ୍ୟ ପରିବହନ ଉପରୁ କଟକଣା ହଟାଇଲେ ପଶ୍ଚିମବଙ୍ଗ ସରକାର। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ 2 ଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ। ଏବଂ ଆଇପିଏଲ୍ କ୍ରିକେଟରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସିସିଇଏ 2026-27 ବିପଣନ ଋତୁ ପାଇଁ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଆଜି ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭଦାୟକ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ଖରିଫ ଫସଲଗୁଡ଼ିକର ଏମ୍ଏସ୍ପି ବୃଦ୍ଧି କରାଯାଇଛି। ସେ କହିଛନ୍ତି, ଖରିଫ ଋତୁ ପାଇଁ ଚାଷୀମାନଙ୍କୁ ପ୍ରାୟ 2,60,000 କୋଟି ଟଙ୍କା ପ୍ରଦାନ କରାଯିବ ଏବଂ ଏହି ଋତୁରେ 824 ଲକ୍ଷ ମେଟ୍ରିକ୍ ଟନ୍ ଶସ୍ୟ ଚାଷୀମାନଙ୍କଠାରୁ କ୍ରୟ କରାଯିବ। ବର୍ଦ୍ଧିତ ଏମ୍ଏସ୍ପି ବର୍ଗରେ ସୂର୍ଯ୍ୟମୁଖୀ ବିହନ କ୍ୱିଣ୍ଟାଲ ପିଛା ସର୍ବାଧିକ 622 ଟଙ୍କା, କପା କ୍ୱିଣ୍ଟାଲ ପିଛା 557 ଟଙ୍କା, ରାଶି କ୍ୱିଣ୍ଟାଲ ପିଛା 500 ଟଙ୍କା ବୃଦ୍ଧି ହୋଇଛି। ଗ୍ରେଡ୍ ଏ ଧାନ କ୍ୱିଣ୍ଟାଲ ପିଛା ଏମ୍ଏସ୍ପି 2,461 ଟଙ୍କା ହେବ ବୋଲି ମନ୍ତ୍ରୀ କହିଛନ୍ତି। ଶଙ୍କର ଜାତୀୟ ଜୋଆର୍ କ୍ୱିଣ୍ଟାଲ ପିଛା 4,023 ଟଙ୍କା, ବାଜରା 2,900 ଟଙ୍କା ଏବଂ ହରଡ଼ର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା 8,450 ଟଙ୍କା ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: ଖରିଫ କେ ଲିଏ ଯୋ ଫୈସଲା ଲିଆ ଗୟା ଉସମେ ଜିତନେ ଭି ଖରିଫ କେ କ୍ରପ୍ସ ହେ ଉନ ସବ ମେ କଷ୍ଟ ପ୍ଲସ 50% ୟା 50 ସେ ଅଧିକ ଟୋଟାଲ 2,60,000 କରୋଡ଼ ରୁପେ କିସାନୋ କୋ ପେ ଆଉଟ ଜାଏଗା ଇସ ପୁରେ ଫୈସଲେ ସେ ଔର ଇସ ସାଲ କା ଆନୁଆଲ ଖରିଫ ପ୍ରୋକ୍ୟୁରମେଣ୍ଟ ହୋଗା 824 ଲକ୍ଷ ମେଟ୍ରିକ ଟନ ଏଲ୍ଏମ୍ଟି।
0: 2014-15ରୁ 2025-26 ଅବଧି ମଧ୍ୟରେ 14ଟି ଖରିଫ ଫସଲ ପାଇଁ ଚାଷୀମାନଙ୍କୁ ଦିଆଯାଇଥିବା ଏମ୍ଏସ୍ପି ପରିମାଣ 18.99 ଲକ୍ଷ କୋଟି ଥିଲା, ଯାହା 2004-05ରୁ 2013-14 ସମୟ ମଧ୍ୟରେ 4.75 ଲକ୍ଷ କୋଟି ଟଙ୍କା ରହିଥିଲା। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ପ୍ରାୟ 20,667 କୋଟି ଟଙ୍କା ବ୍ୟୟ ଅଟକଳରେ ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ପ୍ରକଳ୍ପ ଭାରତୀୟ ରେଳବାଇର ପ୍ରଥମ ସେମି ହାଇସ୍ପିଡ୍ ପ୍ରକଳ୍ପ ହେବ। ପ୍ରକଳ୍ପ 2030-31 ସୁଦ୍ଧା ସମ୍ପନ୍ନ ହେବ। କେନ୍ଦ୍ର କ୍ୟାବିନେଟ୍ ସରକାରୀ ଘରୋଇ ସହଭାଗିତା ଅଧୀନରେ ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତିକରଣ ଏବଂ ଆଧୁନିକୀକରଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି, ଏହା ନାଗପୁର ବିମାନ ବନ୍ଦରକୁ ଏକ ଆଞ୍ଚଳିକ ବିମାନ ଚଳାଚଳ କେନ୍ଦ୍ରରେ ପରିଣତ କରିବ। ନାଗପୁରର ଡକ୍ଟର ବାବା ସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱସ୍ତରୀୟ ବିମାନ ବନ୍ଦରରେ ପରିଣତ କରାଯିବ। ପ୍ରକଳ୍ପ ଅନ୍ତର୍ଗତ ପର୍ଯ୍ୟାୟକ୍ରମେ ବାର୍ଷିକ 30 ନିୟୁତ ଯାତ୍ରୀ ପରିଚାଳନା ଓ ମାଲ ପରିବହନ କ୍ଷମତା ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି। ଭୂପୃଷ୍ଠ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ ପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ 37,500 କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି। ଯୋଜନା ଅନ୍ତର୍ଗତ ପ୍ରାୟ 75 ନିୟୁତ ଟନ୍ କୋଇଲା ଏବଂ ଲିଗ୍ନାଇଟ୍ ଗ୍ୟାସିଫିକେସନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 3 ଲକ୍ଷ କୋଟି ଟଙ୍କା ନିବେଶ ହେବାର ଆଶା କରାଯାଉଛି। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ବୃଦ୍ଧିକୁ ଅନୁମୋଦନ କରିବାର ନିଷ୍ପତ୍ତି ଦେଶର କୋଟି କୋଟି ଖାଦ୍ୟ ଯୋଗାଣକାରୀଙ୍କୁ ସେମାନଙ୍କର ଉତ୍ପାଦର ଉଚିତ ଏବଂ ଲାଭଦାୟକ ମୂଲ୍ୟ ପାଇବା ସୁନିଶ୍ଚିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ନିଷ୍ପତ୍ତି ଦେଶର କୃଷକମାନଙ୍କ ଜୀବନରେ ଅଧିକ ସମୃଦ୍ଧି ଆଣିବ ବୋଲି ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ 5 ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜୟପୁରର 3 ଜଣ, ଗୁରୁଗ୍ରାମର ଜଣେ ଏବଂ ନାସିକର ଜଣେ ଥିବାବେଳେ ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ଦେଶର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ତଲାସୀ ଜାରି ରହିଛି। ତଲାସୀ ଏବଂ ଗିରଫଦାରୀ ସମୟରେ ମୋବାଇଲ୍ ଫୋନ୍ ସମେତ ଅନେକ ସାମଗ୍ରୀ ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରାଯାଇଛି। ସିବିଆଇ ରାଜସ୍ଥାନ ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ଏସ୍ଓଜି ସହ ସମନ୍ୱୟ ରଖି ଏହି ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ମେଡିକାଲ କଲେଜ

0: ଗୁଡ଼ିକରେ ସ୍ନାତକ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଚଳିତ ମାସ 3 ତାରିଖରେ ଅନୁଷ୍ଠିତ ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ କ୍ରମେ ଗତକାଲି ଏହାକୁ ବାତିଲ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅନିୟମିତତାର ବ୍ୟାପକ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶୁକ୍ରବାର ଦିନ ସଂଯୁକ୍ତ ଆରବ ଏମିରେଟ୍ସ, ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ 6 ଦିନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ଶୁକ୍ରବାର ୟୁଏଇରେ ପହଞ୍ଚିବେ। ସେଠାରେ ସେ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନହ୍ୟାନ୍ଙ୍କୁ ଭେଟିବା ସହ ଉଭୟ ନେତାଙ୍କ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତ ବିନିମୟ ହେବ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ପହଞ୍ଚିବା ସହ ସେଠାକାର ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ସ୍ୱିଡେନ୍ ପ୍ରତିପକ୍ଷ ଉଲଫ୍ କ୍ରିଷ୍ଟନସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ସଙ୍କ ସହ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବେ। ପଶ୍ଚିମବଙ୍ଗ ସରକାର ଆଳୁ, ପିଆଜ, ପନିପରିବା, ତୈଳବୀଜ, ଖାଦ୍ୟଶସ୍ୟ, ପଶୁଜାତ ଦ୍ରବ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଉତ୍ପାଦର ଅନ୍ତଃରାଜ୍ୟ ପରିବହନ ଉପରୁ ସମସ୍ତ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ପୂର୍ବରୁ ତୃଣମୂଳ କଂଗ୍ରେସ ସରକାରଙ୍କ ଦ୍ୱାରା ଏହିସବୁ ଦ୍ରବ୍ୟ ଉପରେ କଟକଣା ଲଗାଯାଇଥିଲା, ଫଳରେ ଆଳୁ ଚାଷୀ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ବିପୁଳ କ୍ଷତି ସହିଥିବା ଜଣାପଡ଼ିଛି। ଅନ୍ୟ ଏକ ଘଟଣାକ୍ରମରେ ପଶ୍ଚିମବଙ୍ଗ ସରକାର ଶିକ୍ଷକ ନିଯୁକ୍ତି, ପୌରପାଳିକା ନିଯୁକ୍ତି ଏବଂ ସମବାୟ ସେବା କ୍ଷେତ୍ରରେ ନିଯୁକ୍ତି ଦୁର୍ନୀତି ସହ ଜଡ଼ିତ ମାମଲାଗୁଡ଼ିକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବର୍ତ୍ତମାନର ସରକାର ସାଂଗଠନିକ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିବେ। ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବା ଲାଗି ଇରାନ, କାଜାକସ୍ତାନ, ନାଇଜେରିଆ ଏବଂ ଉଜ୍ବେକିସ୍ତାନର ବରିଷ୍ଠ ଅଧିକାରୀମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଇରାନର ଆଇନଗତ ଏବଂ ଆନ୍ତର୍ଜାତୀୟ ବ୍ୟାପାର ଉପବୈଦେଶିକ ମନ୍ତ୍ରୀ ଡକ୍ଟର କାଜେମ୍ ଘାରିବାବାଦି, କାଜାକସ୍ତାନର ପ୍ରଥମ ଉପବୈଦେଶିକ ମନ୍ତ୍ରୀ ଏର୍ଜାନ୍ ଆସିକ୍ ବାଏବ୍, ନାଇଜେରିଆର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସ୍ଥାୟୀ ସଚିବ ରାଷ୍ଟ୍ରଦୂତ ଡୁନୋମା ଉମର ଅହମ୍ମଦ ଏବଂ ଉଜ୍ବେକିସ୍ତାନର ଉପବୈଦେଶିକ ମନ୍ତ୍ରୀ ଆଲୋଏଭ୍ ବାଖରମଜନ୍ ଜୋରାବୋଭିଚ୍ ଅଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଆଜି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଚଳିତ ବର୍ଷ ମୋଟ ପାସ୍ ହାର 85.20% ରହିଛି। ଝିଅଙ୍କ ପାସ୍ ହାର 88.86% ଥିବାବେଳେ ପୁଅମାନଙ୍କ ପାସ୍ ହାର 82.13% ରହିଛି। ବାୟୁ ସୀମା କଟକଣା ଏବଂ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ କିଛି ବିଦେଶୀ ରୁଟ୍ରେ ଅସ୍ଥାୟୀ ଭାବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଶିକାଗୋ, ମୁମ୍ବାଇ ନ୍ୟୁୟର୍କ, ଦିଲ୍ଲୀ ସାଂଘାଇ, ଚେନ୍ନାଇ ସିଙ୍ଗାପୁର ଏବଂ ଅନ୍ୟ ଦୁଇଟି ରୁଟ୍ରେ ବିମାନ ସେବା ଅସ୍ଥାୟୀ ଭାବେ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ ଗସ୍ତରେ ଯାଉଛନ୍ତି। ତାଙ୍କ ସହ ଅନେକ ଶୀର୍ଷ ବ୍ୟବସାୟୀ ଏବଂ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ଗସ୍ତ କରିବେ। ଏକ ଉଚ୍ଚସ୍ତରୀୟ ଦୁଇଦିନିଆ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଭେଟିବା ଲାଗି ସେ ବେଜିଂ ଗସ୍ତ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଖେଳାଯିବ। ବର୍ଷା ଯୋଗୁଁ ଟସ୍ ପଡ଼ିବାରେ ବିଳମ୍ବ ହୋଇଛି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ 14 ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ। ଅହମ୍ମଦାବାଦ ଧୋଲେରା ସେମି ହାଇସ୍ପିଡ୍ ଡବଲ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ 20,667 କୋଟି ଟଙ୍କା। ନାଗପୁର ଅନ୍ତର୍ଜାତୀୟ ବିମାନ ବନ୍ଦରର ଆଧୁନିକୀକରଣକୁ ମିଳିଲା ମଞ୍ଜୁରୀ। ନିଟ୍ ୟୁଜି 2026 ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସିବିଆଇ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଏବଂ ଆଇପିଏଲ୍ କ୍ରିକେଟ୍ରେ ବର୍ଷା ଯୋଗୁଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ବିଳମ୍ବିତ। ସମ୍ବାଦ ଶେଷ ହେଲା।
1: आकाशवाणी कटक।

0: ଶୁଣନ୍ତୁ ଜିଲ୍ଲା ହାଲଚାଲରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ ଓ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଅକ୍ଷୟ ତୃତୀୟ ଅବସରରେ ନୟାଗଡ଼ ଡାଲି ଗବେଷଣା କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟ କାର୍ଯ୍ୟକ୍ରମ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ମାଟି ମାଆଙ୍କ ପୂଜାର୍ଚ୍ଚନା ପରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶିବନାରାୟଣ ସିଂଙ୍କ ପରିଚାଳନାରେ ଆୟୋଜିତ ସଭାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଚାଷୀମାନଙ୍କୁ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଇଥିଲେ। ସେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମକୁ ଅଧିକ ଲୋକଭିମୁଖୀ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ,
2: ଆଜିର ଦିନରେ ପ୍ରଭୁ ଜଗନ୍ନାଥଙ୍କର ରଥ ଚକଠୁ ଆରମ୍ଭ କରି ବିଭିନ୍ନ ଶୁଭ କାମ ଆରମ୍ଭ କରାଯାଏ। ବିଶେଷ କରି ଚାଷୀ ସମାଜ ପାଇଁ, ଚାଷୀ କୁଳ ପାଇଁ ଆଜିର ଦିନଟି ହେଉଛି ପବିତ୍ର ଦିନ। ଏହି ଦିନରେ ସମସ୍ତ ଚାଷୀ ତାଙ୍କର ଅକ୍ଷିମୁଠି ଅନୁକୂଳ କରନ୍ତି, ଯେଉଁଟାକି ପୁରାଣରେ ବର୍ଣ୍ଣିତ, ଆମର ହିନ୍ଦୁ ଧର୍ମରେ କଥା କଥିତ ଅଛି। ଆଜିର ଦିନରେ ଯାହା କରାଯାଏ ତାହା ଶୁଭ ହୁଏ ଏବଂ ଅକ୍ଷୟ ରହେ। ପ୍ରଭୁଙ୍କ ନିକଟରେ, ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବି ଯେ ଓଡ଼ିଶାର ସମସ୍ତ ଅଗଣିତ ଚାଷୀମାନଙ୍କୁ ଆଶୀର୍ବାଦ କରନ୍ତୁ, ତାଙ୍କର ଆୟ ଦ୍ୱିଗୁଣିତ ହଉ। କୃଷକ ଭାଇମାନେ ଯେଉଁମାନେ କି ଆମର ଦେଶ ତଥା ରାଜ୍ୟର ମେରୁଦଣ୍ଡ, ଅର୍ଥନୈତିକ ମେରୁଦଣ୍ଡ, କୃଷକ ହସିଲେ ରାଜ୍ୟ ହସିବ, ଦେଶ ହସିବ। କୃଷକଟି ହସିଲେ ଗାଁର ବିକାଶ ହବ, ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହବ, ରାଜ୍ୟର ବିକାଶ ହେଲେ ଦେଶର ବିକାଶ।
1: ଓଡ଼ିଶା ସରକାରଙ୍କ ନୂତନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ସମୂହ ବିବାହ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 22 ଯୋଡ଼ି ବରକନ୍ୟା ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବୈଦିକ ରୀତିନୀତି ଅନୁସାରେ ଉତ୍ସାହମୟ ପରିବେଶରେ ବିବାହ ସମ୍ପନ୍ନ ହୋଇଥିଲା। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଓ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରି ଯୋଜନା ଅନୁଯାୟୀ ପ୍ରତ୍ୟେକ ଦମ୍ପତିଙ୍କୁ 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି,
3: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା 22 ଜଣ କପଲକୁ ଆମର ଜିଲ୍ଲା ପ୍ରଶାସନ ତରଫରୁ ବାହାଘର କରାଯାଇଛି। ସମସ୍ତଙ୍କୁ ଗିଫ୍ଟ ଦିଆଯାଇଛି ଏବଂ ସରକାରଙ୍କର 45,000 ଟଙ୍କାର ଚେକ୍ ବି ଦିଆଯାଇଛି। ଏହି ପ୍ରୋସେସ୍ ଆମେ ଗତ ଦେଢ଼ ମାସ ଧରି ଆମର ଚାଲିଛି। ଯେଉଁମାନେ ଆପ୍ଲାଏ କରିଥିଲେ ଅନଲାଇନ୍, ସେ ଭିତରୁ ଆମର ସବୁ ସିଲେକ୍ସନ୍ ହେଇଥିଲା ଏବଂ ସମସ୍ତଙ୍କର ରେଜିଷ୍ଟ୍ରେସନ୍ ପାଇଁକି ଚାଲିଛି। ଯେଉଁ ପ୍ରୋସେସ୍ କି ଆଉ 2-3 ଦିନ ପରେ ବି ସେମାନେ ସମସ୍ତଙ୍କ ସାର୍ଟିଫିକେଟ୍ ବି ପାଇବେ। ଯେମିତି ରୀତିନୀତି ସହିତ ବାହାଘର କରିବା କଥା ସେମିତି କରାଯାଇଛି। ଆମର ଏଇ ଯେଉଁ ପଠାଣି ସାମନ୍ତ ଅଡିଟୋରିୟମ୍ର କ୍ୟାମ୍ପସ୍ରେ 22 ବେଦୀ ହେଇଥିଲା, 22 ଜଣ ପୁରୋହିତ ଆସିଥିଲେ, ବେଦୀର ସମସ୍ତ ସରଞ୍ଜାମ ଆସିଥିଲା।
1: ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ପ୍ରକାରର 1618 ମାମଲାର ଫଇସଲା କରାଯାଇ 1,23,85,799 ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦ୍ୟକ୍ଷେତ୍ର କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା 21-ଦିନିଆ ବାହାର ଚନ୍ଦନ ଯାତ୍ରା ଭଉଁରୀ ଉତ୍ସବ ସହ ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ଶ୍ରୀ ବିଗ୍ରହ କଣ୍ଟିଲୋର ବିଭିନ୍ନ ସାହି ପରିକ୍ରମା କରିଥିଲେ। ଚନ୍ଦନ ପୋଖରୀରେ ନନ୍ଦା ଓ ଭଦ୍ରା ବିଗ୍ରହଙ୍କୁ ପ୍ରତିଦିନ ଜଳକ୍ରୀଡ଼ା କରାଇଥିଲେ। ଉତ୍କଳ ଭଉଁରୀ ଅବସରରେ ସମଗ୍ର କ୍ଷେତ୍ର ଭକ୍ତମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ନିର୍ମାଣ ହେବ। ଖଣ୍ଡପଡ଼ାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମଗମ, ଜିଲ୍ଲାପାଳ ମଧୁମିତା ରଥ ଓ ବରିଷ୍ଠ ଅଧିକାରୀମାନେ ଖଣ୍ଡପଡ଼ା ଗସ୍ତ କରି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁଙ୍କ ଉପସ୍ଥିତିରେ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ଓ ନିର୍ଦ୍ଧାରିତ ସମୟସୀମାରେ ଶେଷ କରିବାକୁ ପରାମର୍ଶ ଦିଆଯାଇଥିଲା। ଗୁଜରାଟର ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶରଣକୂଳ ଲଡ଼ୁବାବା ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଥିଲା। ଏହି ଅବସରରେ ଲଡ଼ୁବାବା ପୀଠ ପରିସର ହର ହର ମହାଦେବ ଧ୍ୱନିରେ ମୁଖରିତ ହୋଇଉଠିଥିଲା। ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଓଡ଼ଗାଁ ତହସିଲଦାର ରଞ୍ଜନ ଭୋଇଙ୍କ ସହ ବହୁ

0: ସକାଳୁ ସ୍ଥାନୀୟ ଲୋକପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
1: ଏତେବେଳେ ଯେ ଶୁଣୁଥିଲେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଚାଷ ଓ ଚାଷୀ ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶ୍ରୋତାବନ୍ଧୁ, ଆଜି ଚାଷବାସ କାର୍ଯ୍ୟକ୍ରମରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।
2: अच्छा दास बाबू आपणको घरटा 1970 रे तयार हितला राइट हेले ए पर्यंत एते स्ट्रांग केमिति अछि।
3: अरे एटा एकदम सिंपल एवं सेथि पई मु सेतेबेले मोर विश्वास रखितली एवं आजि मध्य चेटिनाड सिमेंट उपरे
2: शक्ति जहां वर्ष वर्ष नहे बरं पीढ़ी पाई रही थाए। चेटिनाड सिमेंट सुपर ग्रेड सिमेंट 64 वर्षर दृढ़ मूल दुआ। चेटिनाड सिमेंट द परफेक्ट कंक्रीट चॉइस।
1: तबे चालंत श्रोता बंधु जोडी हेबा हमर वार्ता स्टूडियो सहित ଯେଉଁଠି ଆପଣମାନଙ୍କୁ ଅପେକ୍ଷା କରିଛନ୍ତି ଆମର ଅତିଥି ଆପଣମାନଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ।

0: ଆମର୍ ଚାଷବାସ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇ କକା ଦଦା ମା ଭଉଣୀମାନଙ୍କେ ଗୁଲାପି ନାନୀର ଜୁହାର। ଆଜିର୍ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମକେ ଆପଣମାନଙ୍କେ ସବକେ ମୁଇଁ ସ୍ୱାଗତ କରୁଛେ। ଆଜିର୍ ଆଲୋଚନାର ବିଷୟ ରଖିଛୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଷୟନେ। ଆରୁ ଇ ବିଷୟନେ କଥାବାର୍ତ୍ତା ହେବା ଲାଗି ଆମର୍ ଷ୍ଟୁଡ଼ିଓନେ ଉପସ୍ଥିତ ଅଛନ୍ ଡକ୍ଟର କେଦାରନାଥ ଖମାରୀ, ଆଜ୍ଞା ଅଛନ୍ ଜିଲ୍ଲା ତାଲିମ ସଂଯୋଜକ ପ୍ରାଣୀ ସମ୍ପଦ ବିକାଶ ବିଭାଗ କଳାହାଣ୍ଡି। ଆଜ୍ଞା ଜୁହାର।
1: ଜୁହାର ମ୍ୟାଡ଼ମ,
0: ଆପଣଙ୍କ କାର୍ଯ୍ୟକ୍ରମକେ ସ୍ୱାଗତ।
1: ନମସ୍କାର, ଧନ୍ୟବାଦ।
0: ଆଜ୍ଞା, ଆମେ ଆଲୋଚନା ଆରମ୍ଭ କରିବା ଆଗରୁ ଆମର୍ ଚାଷୀ ଭାଇ ଭଉଣୀମାନଙ୍କେ ଆମର୍ ଫୋନ୍ ନମ୍ବର ଦୁଇଟା ମୁଇଁ କହିଦେଉଛେ। ଆମର୍ ଫୋନ୍ ନମ୍ବର ଦୁଇଟା ହେଲା 06670295623, 06670295628। ମୁଇଁ ଆର୍ଥରେ କହିଦେଉଛେ 06670295623, 06670295628। ଇ ଦୁଇଟା ନମ୍ବର ଆମକେ ଇ ନମ୍ବର ଦୁଇଟାରେ ଫୋନ୍ କଲେ ଆମେ କଥାବାର୍ତ୍ତା ହେଇପାର୍ମା। ତ ଆଜ୍ଞା, ଆମେ ଆମର୍ ଚାଷୀ ଭାଇ ଭଉଣୀମାନଙ୍କର ଫୋନ୍ କଲ୍ ଆସିବା ଆଗରୁ ଆମେ ଟିକେ କଥାବାର୍ତ୍ତା ହଉଥୁଁ ଇ ବିଷୟନେ। ତ ଆମର୍ ଚାଷୀ ଭାଇ ଭଉଣୀମାନେ ନିଶ୍ଚେ ଜାଣିବାର୍ ଲାଗି ଚାହିଁବେ ଯେ ଇ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାଟା କାଣା ଏ, ଇ ବିଷୟନେ ଟିକେ ଆମର୍ ଚାଷୀ ଭାଇ ଭଉଣୀମାନଙ୍କେ ବୁଝେଇ ଦିଅନ୍।
1: ସମସ୍ତଙ୍କେ ଜୁହାର ଚାଷୀ ଭାଇମାନଙ୍କେ, ଚାଷୀ ଭାଇ ଭଉଣୀମାନଙ୍କେ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଗୋଟେ ଓଡ଼ିଶାର ଗୋଟେ ଗାଈ ପାଳନ ସ୍କିମ୍ ଆଏ, ଯୋଜନା ଆଏ, ଯେନ୍ଟାକି ଆପଣଙ୍କର ଗୋରସ୍ କେନ୍ତା ବଢ଼୍ବା ଆମର ରାଜ୍ୟରେ ଆମର ଜିଲ୍ଲାରେ ତାର ବ୍ୟବସ୍ଥା ଲାଗି ହେଇଛେ। ଆଉ ଏଇ ଗୋରସ୍ ବଢ଼୍ବା ଲାଗି ତାର ସ୍କିମ୍ଟା ଛୋଟ ଚାଷୀଠୁ ଆରମ୍ଭ କରିକିରି ଯେକୌଣସି ଚାଷୀ ଆପଣଙ୍କର ପରିବାରକେ ଆଉ ଟିକେ ସମୃଦ୍ଧ କରିବା ଲାଗି ଏ ସ୍କିମ୍।

0: ଦେଇଛେ, ଆଉ ଗୋରସ କେମିତି ବଢ଼ବା, ଆର୍ ଆମର ଯେନ୍ ପର୍ କ୍ୟାପିଟା ଆମର ମୁଣ୍ଡ ପିଛା ଯେନ୍ ଆମ ଗୋରସ ଅଛି ନ୍ୟାସନାଲ ତାର ସହିତ ଜାତୀୟ ସହିତ କେନ୍ତା ସମାନ ହେବା ତାର ଉପରେ ରହୁଛେ, ଏଥିର୍ଲାଗି ଏଇ ସ୍କିମ୍ଟା ହେଇଛେ।
1: ଓହୋ, ତ ଆମର ଏଠିନେ ସବୁ ଚାଷୀ ଭାଇ ଭଉଣୀ ମାନେ ଲାଭ ପାଇପାରିବେ?
0: ଲାଭ ପାଇପାରିବେ।
1: ଆଚ୍ଛା ଆଚ୍ଛା, ହଁ, ତ ଆମର ଚାଷୀ ଭାଇ ଭଉଣୀ ମାନେ ତ ଫୋନ୍ କରିବେ ନିଶ୍ଚେ, ଆମେ ତାଙ୍କର ଫୋନ୍କେ ଜଗିଛୁଁ। ତ ଆମର ଫୋନ୍ ନମ୍ବର ଦୁଇଟା ଆମେ ଆଉ ଥରେ କହିଦେଉଛେ, 0667029562 3, ଆର୍ ଗୋଟେ ନମ୍ବର ହେଲା 0667029562 8। ତ ଆମେ ଜଗିଛୁଁ, ଆମର ଚାଷୀ ଭାଇ ଭଉଣୀ ମାନେ କଲ୍ କଲେ ଆମେ କଥାବାର୍ତ୍ତା ଆରମ୍ଭ। ତ ଆମେ ସେ ଭିତରେ ଆଜ୍ଞା ଟିକେ କଥାବାର୍ତ୍ତା
0: ଟିକେ ମୁଁ କହିଦେଉଛେ। ହଁ, ଏଇଟା ଯେହେତୁ ଏ ଯେନ୍ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଦୁଇ ଟିକିଆ ଗାଈର ସ୍କିମ୍ ହେ, କିମ୍ବା ଦୁଇ ଟିକିଆ କି ତାର ଅଣ୍ଡରରେ ଗୁଡ଼ାଦେ ଯୋଜନା ରହୁଛେ। ତ ଯେନ୍ତା ଆମର ମାନେ ମଇଁଷି ପାଳନ ଯୋଜନା ଅଛେ, ଗାଈ ପାଳନ ଯୋଜନା ଅଛେ।
1: ଆଜ୍ଞା, ଗୋଟେ ଫୋନ୍ ଆସିଛି ବୋଧେ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
2: ଗୁଲାପି ନାନି, ଜୁହାର।
1: ହଁ ଜୁହାର ଦାଦା, ଜୁହାର।
2: ମୁଇଁ ଚିତ୍ର ସଂସବର କହୁଛେ ନାନି।
1: ହଁ ଦାଦା,
2: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର ରୁ।
1: ହଁ ହଁ, ଆର ଆପଣ ଭଲ ଅଛନ୍?
2: ହଁ ନାନି, ମୁଇଁ ତ ବଢିଆ ଅଛେ ଗୁଲାପି ନାନି, ଆର ଆପଣ କେନ୍ତା ଅଛନ୍?
1: ହଁ ମୁଇଁ ବି ଭଲ ଅଛେ ଦାଦା। ଆରୁ ଆଜିର କଥାବାର୍ତ୍ତା ମାନେ ଆମେ ଯେନ୍ ବିଷୟରେ ଆଲୋଚନା କରିଛୁ, ଆପଣ ତ ଶୁଣୁଥିବେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଷୟରେ। ଆପଣଙ୍କର ମନେନେ ଯାହା ବି ପ୍ରଶ୍ନ ଅଛେ, ଆମର ପାଖେନେ ଅଛନ୍ ଆମର ଡକ୍ଟର କେଦାରନାଥ ଖମାରି ଆଜ୍ଞା, ସେ ଆପଣଙ୍କେ ଆପଣ ମନେନେ ଯାହା ପ୍ରଶ୍ନ ଆସୁଛେ ବୁଝେଇ ଦେବେ।
2: ଖମାରି ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
2: ଆମର ଯେନ୍ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବୋଇଲେ ଇନେ ଆମକେ କାଁ କାଣା ସୁବିଧା ମିଳିପାରବା ଆଜ୍ଞା?
0: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଣ୍ଡରରେ ଆପଣଙ୍କର 5-6 ସ୍କିମ୍ ଅଛେ, ଯେନ୍ତା ଆପଣଙ୍କର ମଇଁଷି ପାଳନ ଅଛେ, ଗାଈ ପାଳନ ଅଛେ, ବାଛୁରୀ ପାଳନ ଅଛେ, ଗୋସମ୍ପଦ ବୀମା ଯୋଜନା ଅଛେ, ଆପଣ ଓମ୍ଫେଡ଼ ଚାଷୀ ହେଇଥିବେ ତାର ଲାଗି ଅଷ୍ଟ୍ରିଆ ବେନିଫିଟ୍ଟେ ଅଛେ, କିମ୍ବା ଆପଣଙ୍କର ଘାସ ଚାଷ ଲାଗି ବି ଯୋଜନା ଅଛେ।
2: ତ
0: ବେଶୀ ଆମର ମୁଖ୍ୟତଃ ଯେନ୍ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଦୁଇ ଟିକିଆ ଗାଈର ଯୋଜନା ଏଇଟା, କିମ୍ବା ଦୁଇ ଟିକିଆ ମଇଁଷିର ଯୋଜନା, ଯେନ୍ଟାକି ଆପଣ ଦୁଇ ଟିକିଆ ଗାଈ କିମ୍ବା ମଇଁଷି ବାହାର ରାଜ୍ୟରୁ କିଣିବାକେ ପଡ଼୍ସି।
2: ହଁ ଆଜ୍ଞା।
0: ତ ତାର ପ୍ରକଳ୍ପ ଅଟକଳ ହେଲା ଆପଣଙ୍କର 2,30,400 ଟଙ୍କା, ସେନ ଆପଣଙ୍କର ଦୁଇଟା ଗାଈ କିମ୍ବା ଦୁଇଟା ମଇଁଷି ରଖିପାରିବେ।
2: ହଁ ଆଜ୍ଞା।
0: ତ ଯେନ୍ ଦୁଇଟା ଗାଈ କିମ୍ବା ଦୁଇଟା ମଇଁଷି ବାହାର ରାଜ୍ୟରୁ, ଆମର ପଡ଼ୋଶୀ ରାଜ୍ୟମାନେ ଯେନ୍ଟା ଅଛି, ଛତିଶଗଡ଼ ହେଲା କି ଆନ୍ଧ୍ରପ୍ରଦେଶ ହେଲା କି ଏ ପାଖରୁ, ଆପଣ ବାହାରୁ ଗାଈ ଆଣିବାକେ ପଡ଼୍ସି।
2: ହଁ ଆଜ୍ଞା, ଆନ୍ଧ୍ରରୁ ତ ବହୁତ ଆସି ଆଜ୍ଞା।
0: ତାପରେ ଆପଣଙ୍କର ଗୋଟେ ଗାଈକେ 60 ବର୍ଗ ଫୁଟରେ ଘର, ସେନ୍ତା ଦୁଇଟା ଗାଈ ଲାଗି 120 ବର୍ଗ ଫୁଟର ଘରଟେ କରିବାକୁ ପଡ଼ବା। ତ ସେ ଘର ଯଦି କରବେ ବୋଲେ 50,400 ଟଙ୍କା ତାର ହିସାବରେ ଅଛେ, ଆଉ ଗାଈଟେ ଗୋଟେ ଗୋଟେ ଗାଈ ଦାମ ହେଲା 90,000, ଏମିତିକରି ଦୁଇଟା ଗାଈ ହେଲେ 1,80,000, ଏନ୍ତା ହେଇକରି ସର୍ବମୋଟ ଆପଣଙ୍କର 2,30,400 ଟଙ୍କାର ଯୋଜନା ଏ। ସେ ଭିତରୁ ସେଇଟା ମୁଇଁ କହୁଛେ, ସେ ଭିତରୁ ଆମର ହରିଜନ ଆଦିବାସୀ କିମ୍ବା ଯେକୌଣସି ମହିଳା କି ଆପଣଙ୍କର ବିକଳାଙ୍ଗ କିମ୍ବା ଆପଣଙ୍କର କିନ୍ନର ଜାତିମାନଙ୍କର ଲାଗି, କି ତାଙ୍କର ଲାଗି ଯେନ୍ ଆମର ପ୍ରକଳ୍ପ ମୂଲ୍ୟ ଅଛେ, ତାରୁ 70% ଶତକଡ଼ା ସବସିଡ଼ି ରିହାତି ମିଳିବା, ମାନେ ଆପଣଙ୍କର ସର୍ବମୋଟ 1,61,240 ଟଙ୍କା ପାଇପାରିବେ, 280 ଟଙ୍କା ପାଇପାରିବେ। ତ ଦୁଇଟା ଫେଜ୍ରେ ପାଇପାରିବେ, ଗୋଟେ ସେଡ଼୍ କରିବେ ଯେନ୍ ଗୁହାଳ କରିକିରି ଆପଣ ଗୋଟେ ଗାଈ ବି ଆଣିଲେ 80,640 ଟଙ୍କା, ତାପରେ ଆଉ ଥରେ ଆଉ ଗୋଟେ ଗାଈ ଆଣିଲେ 80,640 ଟଙ୍କା ଇନ୍ସୁରାନ୍ସ ସହିତ, ଏମିତି

0: ଆପଣ ଗୋଟେ ଗାଈ ବି ଆଣିଲେ 80,640 ଟଙ୍କା, ତାପରେ ଆଉ ଥରେ ଆଉ ଗୋଟେ ଗାଈ ଆଣିଲେ 80,640 ଟଙ୍କା ଇନ୍ସୁରାନ୍ସ ସହିତ। ଏମିତି ହେଇକିରି ଆପଣଙ୍କର 70% ଶତକଡ଼ା ରିହାତି 1,61,280 ଟଙ୍କା ପାଇପାରିବେ। ଯୋଗାଯୋଗ ଆଜ୍ଞା, ଗୋଟେ ଗୋସୁଗମ ଆମର ତ ଗୋଟେ ସବୁ ଆପ୍ଲିକେସନ ଆଜିକାଲି ଅନଲାଇନ୍ ହେଇଗଲା, ଗୋସୁଗମ ପୋର୍ଟାଲଟେ ଅଛେ। ଗୋସୁଗମ ପୋର୍ଟାଲ ଆପଣଙ୍କର ଜନସେବା କେନ୍ଦ୍ର କିମ୍ବା ସ୍ଥାନୀୟ ଯେନ୍ LI ପ୍ରାଣୀଧନ ନିରୀକ୍ଷକ କିମ୍ବା ଆପଣଙ୍କର ଆମର ପ୍ରାଣୀ ଚିକିତ୍ସକମାନେ ଅଛନ୍, ତାଙ୍କର ପାଖେ ଯାଇକରି ଯୋଗାଯୋଗ କରିପାରିବେ। ବୋଲେ ଗୋସୁଗମ ପୋର୍ଟାଲ ଦ୍ୱାରା ଆପଣ ଆପ୍ଲାଏ କରିବେ। 3 ଡକ୍ୟୁମେଣ୍ଟ ଦରକାର, ଗୋଟେ ହେଲା ଆପଣଙ୍କର ଆଧାର କାର୍ଡ଼, ଆଉ ଗୋଟେ ବ୍ୟାଙ୍କର ପାସ୍ବୁକ୍, ଆଉ ଯେନ୍ ଜାଗାରେ କରିବେ ତାର ଜମିପଟାର ଜେରକ୍ସ। ଏ 3 ଯଦି ଅପଲୋଡ଼ କରିଦେଲେ ବୋଲେ ଆପଣଙ୍କର ସେ ଗୋସୁଗମ ଯୋଜନାର ଗୋସୁଗମ ପୋର୍ଟାଲରେ ବୋଲେ ଆପଣଙ୍କର ଆପ୍ଲାଏ ହେଇଯିବା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଣ୍ଡରରେ। ଗୁହାଲ ଲାଗି କହିଲି ଯେ ଗୁହାଲ ଲାଗି ଆପଣ 120 ବର୍ଗ ଫୁଟର 50,400 ଟଙ୍କା ପାଇପାରିବେ। ଧନ୍ୟବାଦ।
1: ହଁ, ଯା ହଉ ଭାଇ, ଆଜି ଫୋନ୍ କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆର ଗୋଟେ କଲ୍ ଆସିଛି ବୋଧେ ଏଇ ଭିତରେ। ହ୍ୟାଲୋ
2: ହ୍ୟାଲୋ
1: ହ୍ୟାଲୋ ହଁ ଭାଇ, କିଏ କହୁଛନ୍, କେନୁ କହୁଛନ୍?
2: ହଁ, ମୁଇଁ ଡୁମାଲ ଉଦିନପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
1: ହଁ ଭାଇ, ଆଉ ଭଲ ଅଛନ୍?
2: ହଁ ଭଲ ଅଛୁ ଆଜ୍ଞା।
1: ହଁ ହଁ, ଆଜି ଆମର ଆଲୋଚନାର ବିଷୟ ଅଛି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଷୟ ନେ। ଆରୁ ଏ ବିଷୟରେ ଆପଣଙ୍କର ମନେନେ ଯାହା ପ୍ରଶ୍ନ ଅଛେ, ଆପଣ ଆମର ଖମାରୀ ଆଜ୍ଞା ଅଛନ୍ ଆମର ସାଙ୍ଗେ ଷ୍ଟୁଡିଓ ନେ, ଆପଣ ପଚାରି ପାରନ୍।
2: ଆଜ୍ଞା, ପହିଲା ତ ଖମାରୀ ଆଜ୍ଞା କେ ମୋର ନମସ୍କାର।
0: ନମସ୍କାର ନମସ୍କାର
2: ଆଜ୍ଞା। ଏଇ ଯୋଜନା ସରକାରଙ୍କ ତରଫରୁ ଯେନ୍ ଅଛେ ଆମର ଚାଷୀମାନଙ୍କର ପାଇଁ କାଣା କାଣା ସୁବିଧା ଅଛେ ଆଜ୍ଞା?
0: ହଁ, ସେ ସୁବିଧା କଥା କହୁଥିଲି ମୁଇଁ ଆଉ ଗୋଟେ ଚାଷୀ ଭାଇ ସହିତ କଥା ହଉଥିଲୁ। ଏଇଟା 2 ଗାଈ କିମ୍ବା ମଇଁଷି ଆପଣ ବାହାର ରାଜ୍ୟରୁ ଆଣିବେ, କିଣିବାକୁ ପଡ଼ବା, ଆଉ ଗୋଟେ ଗୁହାଲଟେ କରିବାକୁ ପଡ଼ବା। 120 ବର୍ଗ ଫୁଟର ଗୋଟେ ଗୁହାଲଟେ କରିବାକୁ ପଡ଼ବା। ତ ତାର ପ୍ରକଳ୍ପ ଅଟକଲ ହେଲା 2,30,400 ଟଙ୍କା। ସେ ଭିତରୁ ଆପଣଙ୍କର ହରିଜନ ଆଦିବାସୀ ମହିଳା କିନ୍ନର କିମ୍ବା ଆପଣ ବିକଳାଙ୍ଗ ଗୋଷ୍ଠୀ ଲୋକମାନଙ୍କୁ 70% ରିହାତି ଅଛି, ଆଉ ଅଲଗା ସାଧାରଣ ବର୍ଗ ଭାଇମାନଙ୍କର ଲାଗି 60% ରିହାତି ଅଛି। ଅର୍ଥାତ୍ 2,30,400 ଟଙ୍କା ପ୍ରକଳ୍ପ ଅଟକଳ, ସେ ଭିତରେ ଆପଣ 1,61,280 ଟଙ୍କା ପାଇପାରିବେ।
1: ହ୍ୟାଲୋ, ଫୋନ୍ଟା ବୋଧେ କଟି
2: ଯାଇଛି।
1: ହଁ ଜୁହାର ଭାଇ, ଜୁହାର, କିଏ କହୁଛନ୍, କେନୁ କହୁଛନ୍, ଟିକେ କହନ୍।
2: ମୁଁ ନାଗୁ ପାତ୍ର କହୁଛେ, ଗାଁ ସାଣ୍ଡୁଙ୍ଗରୀ ଗୁଡା ବ୍ଲକ କର୍ଲା ମୁଣ୍ଡା କଳାହାଣ୍ଡିରୁ।
1: ହଁ ଭାଇ, ଆଉ ଭଲ ଅଛନ୍ କେ ଆପଣ?
2: ହଁ ମୁଇଁ ତ ଭଲ ଅଛେ, ଟିକେ ଖରାରେ ଟିକେ ସିଝୁଛୁ ଆଉ।
1: ହଁ, ଖରା ତ ସବୁଆଡେ ହଉଛେ ଆରୁ।
2: ହଁ ମ୍ୟାଡମ,
1: ଚାଷବାସ କରୁଛନ୍?
2: ହଁ, ଚାଷବାସ ବୋଲେ ତ ଆମର ଚନା ମୁଗ ଘିସ ସାରିଲା ପରେ ଆଉ କିଛି କାମ ନାଇଁ ପଡେ, ସେ ଧାନ ଚାଷ ହେଇକି ସେ ଆମର ଖରିଫ ହେଇକି ଡାଇରେକ୍ଟ କରା ହେଇଛି।
1: ହଁ ହଁ ହଁ, ଯେ ଆଜିର ଆଲୋଚନାର ବିଷୟ ଅଛେ ଭାଇ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଷୟ ନେ। ଆର ଆମର ସାଙ୍ଗେ ଆମର ଡକ୍ଟର କେଦାରନାଥ ଖମାରୀ ଅଛନ୍, ତାଙ୍କେ ଆପଣ ଯେନ୍ ପ୍ରଶ୍ନ ଆପଣଙ୍କର ମନେନେ ଆସୁଛେ ପଚାରି ପାରିବେ, ପଚାରନ୍।
2: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
2: ହଁ, ଆମର ପ୍ରଶ୍ନ ଏଇଟା ଯେ ଯେନ୍ କାମଧନ ଯୋଜନା ଯେନ୍ ଆମର ଗଭର୍ଣ୍ଣମେଣ୍ଟ ତରଫରୁ ଦିଆ ହଉଛେ, ବୋଲେ ଆମର ଯେନ୍ ଗାଈଟା ଯେନ୍ ଆଣୁଛନ୍, ଛତିଶଗଡ଼ରୁ ହେଲା କି ଆନ୍ଧ୍ରରୁ ହେଲା କି ଯେନ୍ତା କି ଆପଣ ଯେନ୍ ଗାଈ ମାନେ କିଣୁଛନ୍, ଆମେ ଯେନ୍ ଦଉଛନ୍,
0: ଆପଣଙ୍କର ସରକାର ପୁରା ଛୁଟ ଦେଇଛେ, ଆପଣମାନେ ନିଜେ ଯାଇକିରି ଗୋଟେ ଗୋଟେ ଫାର୍ମ ମାନେ ଅଛେ, ଆପଣ ରହିକିରି ଦେଖିକିରି ପରଖିକରି ଆପଣ ଭଲ ଦୁଧିଆଳି ଗାଈ ଆଣିବେ, ଯେନ୍ତାକି ଆପଣ ଠକାମିରେ ନାଇଁ ପଡ଼ବେ। ଆପଣମାନେ ଜାଣିଥିବେ ଦୁଧିଆଳି ଗାଈର ଲକ୍ଷଣ କାଣା, ତ ଯେନ୍ତାକି ତାର ଯେନ୍ ଦୁଗ୍ଧ ଶିରାଟା ମୋଟା ଥିବାର ଅଛେ, ତାପରେ ଆପଣଙ୍କର ପହ୍ନା ତ ବଡ଼ ଥିବା ଏକା, ତାପରେ ଉପରେ ଯେନ୍ ଆପଣ ଦେଖିବେ ବେକ ପାଖରେ ପ୍ଲସ୍ 2 ଯେନ୍ ଗଭା ବୋଲସୁଁ, ଟ୍ରିପଲ୍ ଓଜେ ତ୍ରିଭୁଜ ଭଳିଆ ଦୂର ରହୁଥିବାର ଅଛେ। ଏଇସବୁ ଜିନିଷ ଯଦି ରହୁଛେ ବୋଲେ ଆପଣ ଜାଣିବେ ଯେ ଗୋଟେ ଦୁଧିଆଳି ଗାଈର ଲକ୍ଷଣ, ତ ତାକେ ଦେଖିକିରି ପ୍ଲସ୍ 3 ଗୋରସ କେ ମାପିକିନା ଆପଣ ଗୋଟେ ଗାଈକେ ଆଣିପାରିବେ। ହେଲେ
2: ଆମର ଗାଁରେ ଅମ୍ଫେଡ଼ ଅଛି କି ନାହିଁ?
0: ହଁ,

0: ଓମଫେଡ ହେଲେ ତ ଆର ବହୁତ ବଢିଆ ତାର ଲାଗି
1: ଓମଫେଡ ଅଛି ଗାଁରେ ଗୁରସ ଏଟା ପ୍ରତ୍ୟେକ ଦିନ ସକାଳୁ 4-5 କ୍ୟାନ୍ ହେସି ଆଉ ସନ୍ଧ୍ୟାରେ 2-3 କ୍ୟାନ୍ ହେସି
0: ବହୁତ ବଢିଆ ବହୁତ ବଢିଆ ବାହାରୁ ବାହାରୁ ଯେନ୍ ଗାଈଟା ଆଣୁଛନ୍ ଆଉ ଗୋରସ ଦଉଛି ତାର ଲାଗି ତାର ସହିତ ଆପଣଙ୍କର ବାଛୁରୀ ଯେନ୍ ହେବା ବାଛୁରୀ ଲାଗି ବି ସୁବିଧା ଅଛି 1400 କିଲୋ ଆପଣଙ୍କର ବାଛୁରୀ ଦାନା 4 ମାସରୁ 8 ମାସ ପର୍ଯ୍ୟନ୍ତ 28 ମାସ ପର୍ଯ୍ୟନ୍ତ ଆପଣଙ୍କର ବାଛୁରୀ ଦାନା ଦେଇପାରିବେ ଯେନ୍ଟାକି ଆପଣଙ୍କର 1400 kg ଅଛେ ବାଛୁରୀ ପାଇଁ ଯେନ୍ଟାକି ଆପଣଙ୍କର 50% ରିହାତି ଅଛେ 1400 kg କିଣିବେ ବୋଲେ ତାର 50% ଆପଣ ଫିଜ୍ ଦେବାକୁ ପଡ଼ିବ ଆଉ ଗଭର୍ଣ୍ଣମେଣ୍ଟ 50% ଦେବା ତାର ସହିତ ଆପଣ ଯେନ୍ ଓମଫେଡ୍ କଥା କହିଲେ ଓମଫେଡ୍ ଚାଷୀମାନଙ୍କର ଲାଗି ତ ଆର ବହୁତ ବଢ଼ିଆ ଅଛେ ଯେନ୍ଟାକି ଆପଣଙ୍କର ଯେନ୍ ଆମର ବେଳେବେଳେ ଲିନ୍ ପିରିୟଡ଼୍ ଯେନ୍ କହୁଛୁ କମ୍ ଗ୍ରୋଥ୍ ଦେସି କିମ୍ବା ଡ୍ରାଏ ପିରିୟଡ଼୍ କହିସୁଁ ସେଟା ଆପଣଙ୍କର 60-180 ଦିନ ତକ୍ ଯେନ୍ କମ୍ସେ କମ୍ ଯେନ୍ ଆମର ସେପ୍ଟେମ୍ବରରୁ ଫେବୃଆରୀ ମାସରେ ଟିକେ ବେଳେବେଳେ ଗ୍ରୋଥ୍ କମେଇ ଦେସି ତ ସେଥିର୍ଲାଗି ଆପଣ ଯଦି ଲଗାତାର ଗୋରସ ଦଉଛନ୍ ଓମଫେଡ଼୍ରେ ବୋଲେ ଆପଣ 1-5 ଟଙ୍କା ଏକ୍ସଟ୍ରା ଲିଟର ପ୍ରତି ସୁବିଧା ପାଇପାରିବେ ଗାଈର ଇନ୍ସୁରାନ୍ସ ଅଛେ ଗାଈର ଇନ୍ସୁରାନ୍ସ ଲାଗି ବି ଯୋଜନା ଅଛେ ସେଇ ମୁଖ୍ୟମନ୍ତ୍ରୀ କାମଧନୁ ଯୋଜନା ଅଣ୍ଡର୍ରେ ଯେନ୍ଟାକି ଆପଣଙ୍କର 85% ଆପଣଙ୍କର ଶତକଡ଼ା ରିହାତି ଅଛେ 15% ପ୍ରିମିୟମ୍ ଆପଣମାନଙ୍କେ ଚାଷୀ ଭାଇମାନଙ୍କେ ଦେବାକେ ପଡ଼୍ବା ଏଇଟା 1-3 ବର୍ଷ ପର୍ଯ୍ୟନ୍ତ ବୀମାଟା ହେଇପାର୍ବା
1: ଭାଇ
2: ଆପଣଙ୍କୁ ବି ଧନ୍ୟବାଦ ଆପଣ ଫୋନ୍ କଲେ ଆପଣଙ୍କ ମନରେ ଯାହା ପ୍ରଶ୍ନ ଥିବା ନିଶ୍ଚୟ ଆପଣ ବୁଝିପାରିଥିବେ ଆର୍ ଲାଭବାନ ହେବେ ତ ଏବେ ତ ଆଜ୍ଞା କଲ୍ ନେଇ ଆସିବାର ବୋଧେ ଆମେ ଆମର ଆଲୋଚନାକେ ଆଗେଇ ବଢ଼ୁ
0: ଆଉ ସୁବିଧା ଯେନ୍ଟା କହିଲି ଆପଣ ଯେନ୍ତା ଗୋଟେ ଲୋକର ପାଖେ ଗୁହାଳଟେ ଅଛି
2: ଆସିଲା ଗୋଟେ କଲ୍ ହ୍ୟାଲୋ
3: ହ୍ୟାଲୋ ଗୁଲାପି ନାନୀ ଜୁହାର
2: ହଁ ଜୁହାର ଭାଇ ଜୁହାର କେନ୍ କିଏ କହୁଛନ୍ ଆଉ କେନୁ କହୁଛନ୍
3: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡ଼ି ଗାଁ ପାକେଲପଡ଼ା ନା କ୍ଷମା ସାଗର ସାହୁ
2: ହଁ ଭାଇ ଆଜିର ଆଲୋଚନାର ବିଷୟ ତ ଆପଣ ଶୁଣିଥିବେ ନିଶ୍ଚେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଷୟରେ ଅଛେ
3: ତାପରେ ଆମର ବିଶେଷଜ୍ଞ ମହାଶୟଙ୍କୁ ମୋର ନମସ୍କାର
0: ନମସ୍କାର ଆଜ୍ଞା ନମସ୍କାର
3: ଆଜି ଆମର ପ୍ରଶ୍ନ ହେଲା ଆମର ଶ୍ରୋତା ମାନେ ତ ଅନେକ ପ୍ରକାର ପ୍ରଶ୍ନ ପଚାରି ପାରିଛନ୍ ମୁଇଁ ଗୋଟେ ଆପଣଙ୍କେ ପ୍ରଶ୍ନ ପଚାରୁଛେ ଯେ ଆମର ମୁଖ୍ୟମନ୍ତ୍ରୀଙ୍କର କାମଧେନୁ ଯୋଜନା ଯେନ୍ଟା କେତେ ବର୍ଷରୁ ଏଇଟା ଆରମ୍ଭ ହେଲା ସାର୍
0: ଏଇଟା ହେଲା 2 ବର୍ଷ ହେଇଛି 2-3 ବର୍ଷ ହେଇଛି ସେ ଭିତରୁ ଆରମ୍ଭ ହେଇଛି ଆଉ ଅନବରତ ଆପଣ ଏତେବେ ବି ପକେଇ ପାରିବେ ଯେ ଆପଣ ପକେଇଛନ୍ କେ
3: ହଁ ଆଜ୍ଞା
0: ଆପଣ ପକେଇଛନ୍ ବୋଲେ କେନ୍ତି କେନ୍ତା ପକାଲେ ଟିକେ କହୁନ ଆମେ ଶୁଣମା
3: ନାଇଁ ମୁଇଁ ତ ମୋର ହିସାବରେ ପ୍ରଥମରେ ଆରମ୍ଭ କରବାର ଲାଗି ଏକା ମୁଇଁ ଯାଉଛେ ଏକା ଯେ ଆଉ ଗୁହାଲଟା କେନ୍ତା କରି ହେବାକେ ପଡ଼ବା ଗୁହାଲ କେନ୍ତା କରି ତିଆରି କରିକରି
0: ଆପଣ ପହଲା ପକାବା ପୂର୍ବରୁ ଗୋଟେ ଆମର ଗୋସୁଗମ ପୋର୍ଟାଲ ଅଛେ ଜାଣିଥନ ସବୁ ପ୍ରକାର ଛୋଟରୁ ଆରମ୍ଭ କରିକିରି ବଡ଼ ସ୍କିମ୍ ଗୋସୁଗମ ପୋର୍ଟାଲ ଦ୍ୱାରା ଆମେ ଆପ୍ଲାଏ କରିପାରମା ତ ସେ ଆପଣଙ୍କର 3 ଡକ୍ୟୁମେଣ୍ଟ ଦରକାର ଗୋଟେ ଆଧାର କାର୍ଡ଼ ଗୋଟେ ଆପଣଙ୍କର ବ୍ୟାଙ୍କ ପାସ୍ବୁକ୍ର ଫ୍ରଣ୍ଟ ପେଜ୍ ଆଗଡ଼ର ପେଜ୍ ଆଉ ଗୋଟେ ଯେନ୍ ଜାଗାରେ ମାନେ ସେ ଗୁହାଳ କରିବେ ସେ ଜାଗାର ଜମି ପଟା ଯଦି ନିଜର ନାଁରେ ଅଛି ବୋଲେ ଭଲ କଥା ଆଉ ଜଣଙ୍କର ନାଁରେ ଥିଲେ ଏଫିଡେଭିଟ୍ ହେଲେ ବି ଚଲ୍ବା ତ ଏଇ 3 ଡକ୍ୟୁମେଣ୍ଟ ଆଉ ପାସ୍ପୋର୍ଟ ଫଟୋ ଗୋଟେ ହେଲେ ଆପଣ ଆପ୍ଲାଏ କରିପାରିବେ ପ୍ରୋସେସ୍ଟା ପ୍ରଣାଳୀ କହିଦେଉଛେ ଆପ୍ଲାଏ କଲା ପରେ ଆପଣଙ୍କର ବ୍ଲକ ସ୍ତରୀୟ ଯେନ୍ ଅଫିସରମାନେ ଅଛନ୍ ପ୍ରାଣୀ ଚିକିତ୍ସକ ସେ ଆଜ୍ଞାମାନେ ଆସିକିରି ଆପଣଙ୍କର ଭେରିଫାଏ କରିଦେବେ ଆପଣଙ୍କୁ ଦେଖିଦେବେ ଯେ ଠିକ୍ଠାକ୍ ଅଛି କି ନାହିଁ ଭେରିଫାଏ କଲା ପରେ ଜିଲ୍ଲା ଅଫିସ୍କେ ପଠାଇ ଦିଆଯାଇସି CDBO ଅଛି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ପାଖରେ ପଠାଯାଇସି ତାର୍ ପରେ ଯେତେ ଆମର ଫାଇଲ୍ ସ୍କ୍ରୁଟିନି ହେଇକିନା ଜିଲ୍ଲାପାଳ ମହୋଦୟ ପାଖରେ ପାସ୍ ହେବା ଜିଲ୍ଲାପାଳ ମହୋଦୟ ଆପ୍ରୁଭ୍ କଲା ପରେ ଆପଣଙ୍କେ ଗୋଟେ କାର୍ଯ୍ୟାଦେଶ ଗୋଟେ ମିଳିବା ଗୋହେଡ୍ ଲେଟର କହିସନ୍ ସେ ଗୋହେଡ୍ ଲେଟର ମିଳିବା ସେ 6 ମାସ ଭିତରେ ଆପଣ ଏଇ ଘର ଆଉ ଗାଈଟା କିମ୍ବା ମଇଁଷି ଆଣିବାକୁ ପଡ଼ବା
3: ଆଜ୍ଞା
0: ବାହାର ରାଜ୍ୟରୁ
3: ହଁ ତାପରେ ଆଜ୍ଞା ଗୁହାଳଟା
0: ଗୁହାଳ ଆପଣଙ୍କର

0: ଗାଈ କେ କିମ୍ବା ଗୋଟେ ମଇଁଷି କେ 60 ବର୍ଗ ଫୁଟ ସେନ୍ତା 120 ବର୍ଗ ଫୁଟରେ ଆପଣ ଗୋଟେ ଗୁହାଳଟେ କରିବେ, ମାନେ ଏନ୍ତା ନିଜେ ଯେ ପୁରା ଟୋଟାଲ ଘର କରିଦେବାଟା, ଆପଣ 4 ଫୁଟ ଉଠେଇକିନା ଆପଣ ଖୋଲା ଛାଡ଼ି ପାରିବେ, ପ୍ଲସ୍ ଏଜବେଷ୍ଟସ୍ ପିଟିକିରି ଇଏ କରିପାରିବେ, ସାଧା ଘରଟେ କରିବେ ଯେନ୍ତାକି ପବନର ଯାତାୟତ ହେଇପାରବା, ପ୍ଲସ୍ ସଫା ସୁତୁରା ରହିବା, ଆଉ ଝାଡ଼ ତାର ପରିସ୍ରାଟା ଯେନ୍ତାକି ଗୋଟେ ଛୋଟିଆ ଡ୍ରେନ୍ଟେ କରିବେ ଯେନ୍ତାକି ବାହାରେ ଯାଇକିରି ମାନେ ପଡ଼ବା। ଠିକ ଅଛି,
1: ଆଉ ଯେନ୍ତା ଫେର ଘାସ ଚାଷ କରିବାକୁ ପଡ଼ବା କି ନିଜେ ଚରେଇ ଚୁରା କରି ଏକା ସେ ସୁବିଧାରେ ହେଇ ପାରବା ଖାନା ଦେବାର ଲାଗି?
0: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଣ୍ଡରରେ ଖାଲି ଗାଈ ବୋଲି ନେଇ, ସେ ଗାଈ ସହିତ ବାଛୁରୀ ଲାଗି ଲାଭ ଅଛେ, ଗାଈ ବାଛୁରୀ ଖାଇବା ଲାଗି ଘାସ ଲାଗି ବି ପ୍ରୋତ୍ସାହନ ଅଛେ, ଯେନ୍ତା ଘାସ ଲାଗି ପ୍ରୋତ୍ସାହନ ଆମର FEDS କହିସୁଁ, ଫଡର ଏଣ୍ଟରପ୍ରୁନରସିପ୍ ଡେଭଲପମେଣ୍ଟ ସ୍କିମ୍, ଯେନ୍ଟାକି ଘାସ ଚାଷ ପାଇଁ ଆପଣଙ୍କର 3 ବର୍ଷରେ 35,000 ଟଙ୍କା ପାଇପାରିବେ, ପ୍ରଥମ ବର୍ଷରେ ଆପଣଙ୍କର 15,000, ଦ୍ୱିତୀୟ ବର୍ଷରେ 12,000, ତୃତୀୟ ବର୍ଷରେ 8,000 ପର୍ ଏକର, ପ୍ରତି ଏକର ସେମିତି ଆପଣଙ୍କର 5,000 ଏକର ତକ ଆପଣ ବେନିଫିଟ ଲାଭ ନିଜେ ପାରିବେ।
1: ଆଜ୍ଞା
0: ଠିକ ଅଛି,
1: ଯାହା ବି ହଉ ଆଜ୍ଞା ବହୁତ ଧନ୍ୟବାଦ। ଯେନ୍ତାକି ଆମର ଆକାଶବାଣୀ ଭବାନୀପାଟଣା ନୂଆ ନୂଆ କାର୍ଯ୍ୟକ୍ରମ ମାନେ ଆରମ୍ଭ କରି ଆମର ଚାଷୀମାନଙ୍କୁ ଉତ୍ସାହିତ କରିକରି କିଛି ଆମେ ଜାଣିପାରୁଛୁ, ଏଥିର ଲାଗି ଆପଣମାନଙ୍କୁ ଆଉ ଆମର ମଲ୍ଲିକ ସାର୍ ମହାଶୟଙ୍କୁ ମୋର ବିଶେଷ ବିଶେଷ ଧନ୍ୟବାଦ ଦେଇକରି ରହୁଛେ ଆଜ୍ଞା।
2: ହଁ ଭାଇ ଧନ୍ୟବାଦ। ତ ଆମେ ଆର୍ ଜଗିଛୁ, ଆମର କେନ୍ ଚାଷୀ ଭାଇ ଭଉଣୀ ଯଦି କଲ୍ କରୁଛନ୍ ଏ ଭିତରେ ବେଲେ ଆମେ ବି ତାଙ୍କର ସାଙ୍ଗେ କଥାବାର୍ତ୍ତା ହେମା। ତ ଆଜ୍ଞା ହେନ୍ତାହେଲେ ଆମେ ଆଲୋଚନା କେ ଆଗେ ବଢ଼େଇଥାଉ।
0: ଦେଖୁନ୍ ଆଉ ଗୋଟେ ଜିନିଷ, ଆମର ଯେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଯେହେତୁ
2: ହ୍ୟାଲୋ କଲ୍ ଗୋଟେ ଆସିଛେ। ହ୍ୟାଲୋ ହଁ ଭାଇ।
3: ହଁ ମ୍ୟାଡମ୍ ନମସ୍ତେ।
2: ହଁ ନମସ୍କାର ଭାଇ, କିଏ କହୁଛନ୍, କେନୁ କହୁଛନ୍?
0: ନମସ୍କାର ନମସ୍କାର,
3: ମୋ ନାଁ ହଉଛି ମଣ୍ଟୁ ଭୋଇ। ତମ ପ୍ରଶ୍ନ ଥିଲା ଯେ କି ଆଜ୍ଞା ଏ ଆମେ ଯେନ୍ ଗାଈ ମାନେ ଆନମୁ ଅନ୍ଧାରୁ ଯେନ୍ ଆମେ ଗାଈ ଆନମୁ, ତ ଗାଈ ମାନେ କାଣ ସେ ଆମର କଳାହାଣ୍ଡିର ଯେନ୍ ବାତାବରଣ
2: ଏ ଜଳବାୟୁରେ ରହିପାରିବେ କି ନାଇଁ ବୋଲି ଭାବୁଛନ୍?
0: ନିହାତି ରହିପାରିବେ ଭାଇ। ଦେଖୁନ୍ ଗୋଟେ ଗାଈ, ଆମେ ମଣିଷ ବି ଆମେ ଅଲଗା ରାଜ୍ୟକୁ ଯାଉଛୁ ଭାରତବର୍ଷରେ, ଯେନ ବି ରହିପାରିବେ। ହଁ ଜଳବାୟୁଟା ବେଶୀ କିଛି ଡିଫରେଣ୍ଟ ନାଇଁ ସେ, କିନ୍ତୁ ଆମର ଯେନ୍ ରଖବାର ପ୍ରଣାଳୀଟା ଟିକେ ଜାଣିବା କଥା। ଗୋଟେ ଗାଈର ଗୋଟେ ବୈଜ୍ଞାନିକ ଢଙ୍ଗରେ ଆପଣ ଯଦି ପାଳନ କରିବେ ସବୁ ଜାଗାରେ ରହିବେ ଆଉ ବହୁତ ଲାଭାନ୍ୱିତ ହେବେ। ତ ମୋର ଗୋଟେ ଅନୁରୋଧ ରହିବା, ଏଇଟା ମୋର ଗୋଟେ ଅନୁରୋଧ ରହିବା ଚାଷୀ ଭାଇମାନଙ୍କେ, ଆପଣ ଯେତେବେଳେ ଯାଉଛନ୍ ଗାଈ କିଣିବା ଲାଗି, ଦେଖୁନ୍ ଠକାମିରେ ନାଇଁ ପଡ଼ବେ, ଦୁଧିଆଳି ଗାଈର ଚିହ୍ନଟ ପହଲା ଜାଣିବା ଦରକାର। ତ ତାର ଯେନ୍ ଦୁଗ୍ଧ ଶିରା ଅଛି, ଦୁଗ୍ଧ ଶିରା ମୋଟା ଥିବାର ଅଛି, ଏକ ଦୁଇରେ ପହ୍ନାଟା ଟିକେ ବଡ଼ ଥିବା କଥା, ଆଉ ଉପରୁ ଯଦି ଦେଖିବେ ବୋଲେ ଆପଣ ଯେନ୍ତାକି ଏଇ ବେକ ପାଖରେ ଆଉ ଦୁଇଟା ଗଭା ଗୋଟେ ତ୍ରିଭୁଜ ଭଳିଆ ଆସୁଥିବାର ଅଛି ବୋଲେ ଜାଣିବେ ଯେ ଏଇଟା ଗୋଟେ ଦୁଧିଆଳି ଗାଈ। ତାପରେ 3 ଓଲି ଆପଣ 2 ଦିନ ରଖବାକୁ ପଡ଼ବା, ଯଦି ଆପଣ ଠିକ୍ଠାକ୍ ଗାଈ ଆଣିବାକୁ ଚାହୁଁଛନ୍, ଅଲଗା ଲୋକର କଥାରେ ଭରସାରେ ନାଇଁ କରିକିରି ଆପଣ 3 ଓଳି ଗୋରସ ଜାଣିବେ ଯେ ଏଇଟା, ଯଦି ଗୋଟେ ଗାଈ ଗୋରସଟେ ଗୋଟେ ଗାଈଟେ 10 ଲିଟର 8 ଲିଟର ଆଉ 10 ଲିଟର ଦେଉଛି, ମାନେ 28 ଲିଟର ହେଲା, 28 ଲିଟର ହରଣ 3 କରିଦେଲେ କେତେ ହେଲା ଆପଣଙ୍କର, ମାନେ ସେ 9.5 ଲିଟର ହେଉଛି, ସେ 9.5 ଲିଟର ହେଲା ଆକ୍ଚୁଆଲ୍ ଗାଈର ପ୍ରଡକ୍ସନ୍। ତ ଆମକେ ସେ ହିସାବରେ ଜାଣିକିରି ଆଣବାକେ ପଡ଼ବା। ଦ୍ୱିତୀୟତଃ ମୁଁ ଟିକେ କହି ରଖେ, ଦ୍ୱିତୀୟତଃ ଆପଣଙ୍କର ଯେନ୍ ଗାଈର ରଖବାର ପ୍ରଣାଳୀ ସଠିକ୍ ସଫା ସୁତୁରା ଗୁହାଳ କରିବେ, ଏବଂ ଘାସ ଦେବାର ଅଛି। ବହୁତ ଚାଷୀ ଭାଇ କୁଣ୍ଡାରେ ଆପଣଙ୍କର ଏ ଦୁଧିଆଳି ଗାଈକେ କରିବାକେ ଚାହିଁସନ୍, ତ ଘାସ ଚାଷ କରିବେ ତାର ଲାଗି ବି ପ୍ରୋତ୍ସାହନ ଅଛେ, କରିବେ ବୋଲି ନିହାତି ଆପଣ ସଫଳ ପାଇବେ। ଧନ୍ୟବାଦ।
3: ତ ଗଲା ବର୍ଷ ଆଜ୍ଞା ମୁଁ 2 ପଟ ଗାଈ ଆଇଟମ୍ ଆଣିଥିଲି, ଆମ ଫାର୍ମ ହାଉସ୍ ଆଣିଥିଲି ମୁଇଁ ଅନ୍ଧାରୁ ହଲଷ୍ଟାଇନ୍ ଗାଈ, ତ ତାଙ୍କର ଦେହ ମନ ଖରାପ ହେଇଗଲା ବିଟା ପରେ କିନି, ତ
0: ଦେଖୁନ
3: ଦେହରେ ପୁରା ପାଣି କିଛି
0: ଆମର ହଲଷ୍ଟାଇନ୍ ଗାଈ ଯଦି ଆଣୁଛନ୍, ହଲଷ୍ଟାଇନ୍ ଗାଈ ଯେହେତୁ ବିଦେଶର ଗାଈ ଏ, ସେଟାକେ ଟିକେ ପ୍ରପର୍ଲି ଭଲ୍ କରି ମେଣ୍ଟେନ୍ କରବାକେ ପଡ଼୍ସି, ଭଲ୍ କରି ତାକେ ରଖବାକେ ପଡ଼୍ସି, ପରିଚାଳନା କରବାକେ ପଡ଼୍ସି, ଆଉ ଥଣ୍ଡା ଜାଗାରେ ରହିବା କଥା। ଆମେ ଯେନ୍ତା ଫ୍ୟାନ୍ ଏସିରେ ରହୁଛୁ, ସେନ୍ତା କୁଲର୍ରେ କିମ୍ବା ପୁରା ଗଛ ତଳେ ରଖିଲେ ବଢ଼ିଆ କାମ ଦେବା। ଆଉ ଆମର ଗୋଟେ ତାର ଥମ୍ ରୁଲ୍ ଅଛେ, ତାର ଖାଦ୍ୟପେୟ ଭଲସେ ସଫିସିଏଣ୍ଟ ପାଣି ସହିତ ଆପଣଙ୍କର ଦାନା

0: ଘାସ କୁଣ୍ଡା କୁଣ୍ଡା ତ ନାଇଁ, ଆପଣ ଯେନ୍ ଡ୍ରାଏ ଫଡ଼ର କହୁଛୁ କୁଟକି, ଏଇଟା ସବୁ ଦେବାକେ ପଡ଼୍ସି ହେଲା। ତାର ସହିତ ଆପଣଙ୍କର ସଠିକ୍ ଭାବରେ ଆପଣଙ୍କର ଦାନାରେ ବି ମିନେରାଲ ମିକ୍ସଚର, ତାପରେ ଆପଣଙ୍କର କୃମି ଔଷଧ ପ୍ଲସ୍ ଟୀକାକରଣ କରବାକେ ପଡ଼୍ସି। ଏଇଟା ଯଦି କରବେ ଠିକ୍ ଠାକ୍ ରହିବ।
1: ଆର ଗୋଟେ କଲ୍ ଆସିଛେ। ହ୍ୟାଲୋ
2: ହ୍ୟାଲୋ
1: ହଁ ହ୍ୟାଲୋ, କିଏ କହୁଛନ୍ ଭାଇ, କେନୁ କହୁଛନ୍?
3: ଜୟପୁରରୁ
1: କହୁଛନ୍? ଆଚ୍ଛା ଆଚ୍ଛା, ଆପଣଙ୍କର ନାଁ କାଣା ଭାଇ?
2: ଶାଶ୍ୱତ ମହାପାତ୍ର।
1: ଶାଶ୍ୱତ ମହାପାତ୍ର, ହଁ ହଁ
2: ଆଜ୍ଞା।
1: ଆପଣଙ୍କର ପ୍ରଶ୍ନ କାଣା ଅଛେ ଭାଇ? ଆଜିର ବିଷୟ ତ ଆପଣ ଶୁଣୁଥିବେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଷୟ ନେ, ଟିକେ ଜଲ୍ଦି ପଚାରିବେ। ହ୍ୟାଲୋ, ହଁ ଆଜି କାଞ୍ଜିକି ସମିଆ ହେଇଯାଉଛେ ତ ଆମର, ଆପଣ ଜଲ୍ଦି ପଚାରିତେ ବେଲେ ଆପଣଙ୍କର ମନେନେ ଯାହା ପ୍ରଶ୍ନ ଅଛି ଆପଣ ଜାଣିପାରିବେ।
2: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପରେ ମୋତେ କହି ଦିଅନ୍ତୁ ସେ ଯୋଜନାଟା କ'ଣ ପ୍ରକୃତରେ? ଆଜ୍ଞା,
1: ଏଟା ଏବେ ଆଜ୍ଞା ବୁଝାଉଥିଲେ ନା, ବାକି ଅନ୍ୟ ଭାଇ ବହିନ ମାନେ ଆମର ଯେ କଲ କରୁଥିଲେ
0: ବୁଝାଇ ଦଉଛେ ଟିକେ।
1: ହଁ କହି ଦିଅନ୍ତୁ।
0: ଆପଣ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଣ୍ଡରରେ ଗୁଡ଼ାଦେ ସ୍କିମ୍ ଅଛେ, ଗୋଟେ ମଇଁଷି ପାଳନ, ଗାଈ ପାଳନ, ଘାସ ଚାଷ, ଓମ୍ଫେଡ୍ ଚାଷୀ ହେଇଥିବା ଏକ୍ସଟ୍ରା ଇନ୍ସେଣ୍ଟିଭ୍ ଅଛେ ଆପଣଙ୍କର। ସେ ଭିତରୁ ବେସିକାଲି ଦୁଇଟା ଗାଈ ବାହାରୁ ଆଣବାଟା କିମ୍ବା ମଇଁଷି ବାହାରୁ ଆଣବାଟା, ଯେନ୍ଟାକି ଆପଣ 230,400 ପ୍ରକଳ୍ପ ଅଟକଳ, ତା ଭିତରୁ 70% ଆପଣଙ୍କର ଏସ୍ସି ଏସ୍ଟି ଓମେନ୍ ଫିଜିକାଲ୍ ହ୍ୟାଣ୍ଡିକେପ୍ ଟ୍ରାନ୍ସଜେଣ୍ଡର୍ମାନଙ୍କର ଲାଗି, କିମ୍ବା 60% ଆପଣ ସାଧାରଣ ବର୍ଗ ପୁରୁଷମାନଙ୍କ ପାଇଁ ଅଛି, ଏଇଟା ବେନିଫିଟ୍ ପାଇପାରିବେ।
1: ଆପଣ ଭାଇ ନିଶ୍ଚୟ ଆପଣଙ୍କର ମନେନେ ଯାହା ପ୍ରଶ୍ନ ଥିଲା ବୁଝିପାରିଥିବେ। ଏସ୍ ତ ସମିଆ ହେଇଯାଇଛେ, ତ ଆମର ପାଖେନେ ଏସ୍ ଷ୍ଟୁଡ଼ିଓନେ ଆମର କେଦାରନାଥ ଖମାରି ଆଜ୍ଞା ଉପସ୍ଥିତ ରହିଲେ। ଆପଣ କାର୍ଯ୍ୟକ୍ରମକେ ଆସିଲେ ଆଜ୍ଞା, ଆମର ଚାଷୀ ଭାଇ ଭଉଣୀମାନଙ୍କର ମନେନେ ଯାହା ଯାହା ପ୍ରଶ୍ନ ଆସୁଥିଲା ଆପଣ ସେମାନଙ୍କର ସାଙ୍ଗେ କଥାବାର୍ତ୍ତା ହେଲେ ଆଉ ଭଲ କରି ବୁଝାଇଦେଲେ। ଆମର ଚାଷୀ ଭାଇ ଭଉଣୀମାନେ ବି ନିଶ୍ଚେ ଏଇଟା ଶୁଣିକରି ଉପକୃତ ହେବେ ବୋଲି ମୁଁ ଆଶା କରୁଛେ। ତ ଏସ୍ ତ ସମିଆ ହେଇଯାଇଛେ, ଆମର କାର୍ଯ୍ୟକ୍ରମକେ ଇନେ ରଖମା। ତ ଯିବା ଆଗ୍ନୁନ୍, ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍ ଆମର ଚାଷୀ ଭାଇ କକା ଦଦା ମା ଭଉଣୀମାନେ ସବ୍କେ ଗୁଲାପି ନାନୀର ଜୁହାର।

ପ୍ରଚାରକଲୁ ଚାଷ ଓ ଚାଷୀ ବନ୍ଧୁଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ ଗୀତ ଓ ଗଜଲ କାର୍ଯ୍ୟକ୍ରମରେ କେତୋଟି ହିନ୍ଦୀ ଗୀତ। ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ପରିବେଷଣ କରିଛନ୍ତି ଶିଳ୍ପୀ କବିତା ସେଠ। କାର୍ଯ୍ୟକ୍ରମର ପ୍ରଥମେ କମନ୍ ସନମ୍ ଗୀତଟି। ଗୀତ ରଚନା ବିନୀତ ତଣ୍ଡନ।

କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ପରିବେଷଣ କରିଛନ୍ତି ଏକ ମେରିଜନ୍ ଗୀତଟି। ଗୀତିକାର ଇନ୍ଦ୍ରଜିତ ହସନପୁରୀ।

ପରିବେଷଣ କରିଥିଲେ ଶିଳ୍ପୀ କବିତା ସେଠ। ଆକାଶବାଣୀ ଭବନୀ ପାଟଣା। ଏଥର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ କ୍ଷୀରସିନ୍ଧୁ ନାୟକ ଓ ସାଥୀ। ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।

ପ୍ରଚାର କଲୁ ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ ପରିବେଷଣ କରିଥିଲେ ଶିଳ୍ପୀ କ୍ଷୀର ସିନ୍ଧୁ ନାୟକ ଓ ସାଥୀ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣରେ ଶୁଣନ୍ତୁ ବିଭିନ୍ନ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ସ୍ପୋର୍ଟସ।

କାର୍ଯ୍ୟକ୍ରମରେ ଏଥର ନା ଯାଇଓ ପରଦେଶ ଗୀତଟି କଥାଚିତ୍ର କର୍ମାରୁ ଗୀତ ରଚନା ଆନନ୍ଦ ବକ୍ସି ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ଦ୍ୱୈତକଣ୍ଠରେ ପରିବେଷଣ କରିଛନ୍ତି କିଶୋର କୁମାର ଓ କବିତା କ୍ରିଷ୍ଣମୂର୍ତ୍ତି।

କାର୍ଯ୍ୟକ୍ରମରେ ଏଥର ପାରିଦେଶୀ ଓ ସେନା ଆଖିଆ ମେଲନ ଗୀତଟି କଥାଚିତ୍ର ଜବ୍ ଜବ୍ ଫୁଲ୍ ଖିଲେ ଗୀତ ରଚନା ଆନନ୍ଦ ବକ୍ସି ସଙ୍ଗୀତରେ ସଜେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ କଣ୍ଠଦାନ ଲତା ମଙ୍ଗେସ୍କର।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିଛନ୍ତି ଉସ୍ତାଦ ବେଲାୟତ ହୁସେନ ଖାଁ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ପୁରିଆ। ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।

ସୁଷମା ସଙ୍ଗୀତର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପୂର୍ବାହ୍ନ 10:10 ପ୍ରଚାର କରିବୁ ଖୋଲା ଝରକା। ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲି ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ, ଏବେ ତ ସମୟ ହୋଇଯାଇଛି, ପୁଣି ଥରେ କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ ଆସନ୍ତାକାଲି ପ୍ରାତଃ ଠିକ୍ 5:53 ସମୟରେ। ସେତେବେଳେ ଯାଏଁ ବିଦାୟ ନେଉଛୁ। ଜୟ ହିନ୍ଦ।